लक्ष्मणी राउरकेला। ଆଜି ଶନିବାର 1948 ଶତାବ୍ଦ ଜ୍ୟେଷ୍ଠ 24 ଦିନ 2026 ମସିହା ଜୁନ୍ ମାସର 13 ତାରିଖ। ସମୟ ବର୍ତ୍ତମାନ ସକାଳ 5:58 ଏବଂ 52 ସେକେଣ୍ଡ। ଶ୍ରୋତାବନ୍ଧୁମାନଙ୍କୁ ଅଭିବାଦନ ଜଣାଇ ଆରମ୍ଭ କରୁଛୁ ଆଜିର ଅଧିବେଶନ। କାର୍ଯ୍ୟକ୍ରମ ପ୍ରଚାର କରାଯାଉଛି FM ବ୍ୟାଣ୍ଡରେ 102.6 MHz ଯୋଗେ।

ଆପଣଙ୍କ ବ୍ୟବସାୟରେ ଉନ୍ନତି ଆଣିବା ପାଇଁ ଆକାଶବାଣୀର ସହଯୋଗ ନିଅନ୍ତୁ। ଆକାଶବାଣୀ ରାଉରକେଲା କେନ୍ଦ୍ରରେ ବିଜ୍ଞାପନ ବୁକିଂ ପାଇଁ ଆଜି ହିଁ ଯୋଗାଯୋଗ କରନ୍ତୁ ଏହି ଟେଲିଫୋନ୍ ନମ୍ବରରେ 7008248758। ଟେଲିଫୋନ୍ ନମ୍ବରଟି ଆଉ ଥରେ କହି ରଖୁଛୁ 7008248758। ଶ୍ରୋତାମାନେ ଶୁଣୁଛନ୍ତି ଭକ୍ତି ଇତର କାର୍ଯ୍ୟକ୍ରମ ବନ୍ଦନା। କାର୍ଯ୍ୟକ୍ରମରେ ଏଥର ଶୁଣିବା ବୈକୁଣ୍ଠନାଥ ବ୍ରହ୍ମଚାରୀଙ୍କ ରଚନାରୁ, କଣ୍ଠଶିଳ୍ପୀ ଗଗନ ବିହାରୀ ସ୍ୱାଇଁ।

ଉପଭୋକ୍ତାଙ୍କ ପାଖରେ ପହଞ୍ଚିବା ପାଇଁ ସବୁଠୁ ସୁଲଭ ଏବଂ ସହଜ ମାଧ୍ୟମ ହେଉଛି ଆକାଶବାଣୀ। ଆକାଶବାଣୀ ରାଉରକେଲା କେନ୍ଦ୍ରରେ ବିଜ୍ଞାପନ ବୁକିଂ ପାଇଁ ଡାଏଲ୍ କରନ୍ତୁ ଏହି ଟେଲିଫୋନ୍ ନମ୍ବରକୁ 8249809672। ଟେଲିଫୋନ୍ ନମ୍ବରଟି ଆଉଥରେ କହି ରଖୁଛୁ 8249809672। ଶ୍ରୋତାମାନେ ଶୁଣୁଛନ୍ତି ଭକ୍ତି ଗୀତର କାର୍ଯ୍ୟକ୍ରମ ବନ୍ଦନା। କାର୍ଯ୍ୟକ୍ରମରେ ଶୁଣିବା କୁନ୍ତଳା କୁମାରୀ ସାବତଙ୍କ ରଚନାରୁ, କଣ୍ଠଶିଳ୍ପୀ ଗଗନ ବିହାରୀ ସ୍ୱାଇଁ।

ଅପରାହ୍ନ ପାଞ୍ଚଟାରେ ଆରତୀ କାର୍ଯ୍ୟକ୍ରମ, ଅପରାହ୍ନ 5:30 ପ୍ରଚାର କରିବୁ ଶିଳ୍ପ ଜଗତ କାର୍ଯ୍ୟକ୍ରମ। ଆଜି ଏଥିରେ ବିଷୟ ରହିଛି ଶିଳ୍ପ କ୍ଷେତ୍ରରେ କୃତ୍ରିମ ବୁଦ୍ଧିମତା ବା AI ବ୍ୟବହାର, କାର୍ଯ୍ୟଦକ୍ଷତା ଓ ଗୁରୁତ୍ୱ। ଏ ସମ୍ପର୍କରେ ଆଲୋଚନା କରିଛନ୍ତି ଦୁର୍ଗା ପ୍ରସାଦ ହୁତା। 6:30 ଏବଂ ପରେ 6:30 ପ୍ରଚାର କରିବୁ ଦେଶାତ୍ମବୋଧକ ଗୀତ। 7:25 ଜିଲ୍ଲା ହାଲଚାଲ କ୍ରମରେ ନୂଆପଡ଼ା ଜିଲ୍ଲା ସମ୍ପର୍କରେ। 7:30 ଆଗଶ୍ରେଣୀ କଟକ କେନ୍ଦ୍ରରୁ ରିଲେ କରି ପ୍ରଚାର କରିବୁ କାର୍ଯ୍ୟକ୍ରମ ବନାନି। 8:00 ସିନେ ସଙ୍ଗୀତ କାର୍ଯ୍ୟକ୍ରମ, 10:00 ଗୀତ ଓ ଗଜଲ କାର୍ଯ୍ୟକ୍ରମରେ ଶୁଣିପାରିବେ ପଙ୍କଜ ଦାସଙ୍କ କଣ୍ଠରେ କେତୋଟି ଗଜଲ। 10:30 ଲୋକଗୀତ କାର୍ଯ୍ୟକ୍ରମରେ କୃଷ୍ଣଗୁରୁ ଭଜନ ପରିବେଷଣ କରିଛନ୍ତି ଭାଗକିଶନ ଏବଂ ସାଥୀମାନେ। ଶ୍ରୋତାବନ୍ଧୁ, ଏ ଥିଲା ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ କେତୋଟି ସୂଚନା। ଆପଣମାନେ ଟ୍ୟୁନ୍ କରିଛନ୍ତି 102.6 FM ଆକାଶବାଣୀ ରାଉରକେଲା କେନ୍ଦ୍ରକୁ। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ। ଶ୍ରୋତାମାନେ ଶୁଣିପାରିବେ କିଛି କ୍ଷଣ ମଧ୍ୟରେ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

ବନସ୍ତେ ଡାକିଲା ଗଜ ଗାଁଠୁ ସହରେ ରଜ ମଉଜ ରଜ ଦୋଳି ମା ମାନଙ୍କ ହାତ ତିଆରି ପିଠା ପସରା ମିଠା ପାନର ନିଆରା ସ୍ୱାଦ ଏସବୁକୁ ଏଥରର ରଜରେ ସୁଭଦ୍ରା ଶକ୍ତି କରିଛି ଆହୁରି ସମୃଦ୍ଧ ଏସିଛି ମା ମାନଙ୍କ ହାତ ତିଆରି ଆରିସା କାକରା ମଣ୍ଡା ଚକୁଳି ଓ ଅନ୍ୟାନ୍ୟ ସୁସ୍ୱାଦୁ ପିଠାର ମହକ ରଜରେ ପହଞ୍ଚୁଛି ଆପଣଙ୍କ ନିକଟରେ June 12-16 ପର୍ଯ୍ୟନ୍ତ ଭୁବନେଶ୍ୱରର ଶହୀଦନଗରଠୁ ନେଇ ଏସ୍ପ୍ଲାନେଟ୍ ଇନ୍ଫୋସିଟି ନନ୍ଦନକାନନ ଓ ସହରର ପ୍ରମୁଖ ସ୍ଥାନରେ ବୁଲୁଛି ପିଠା ଅନ୍ ହ୍ୱିଲ୍ ଏହା କେବଳ ପିଠାର ସମ୍ଭାର ନୁହେଁ ଏହା ହେଉଛି ଆମ ପରମ୍ପରା ଓ ନାରୀ ସଶକ୍ତିକରଣର ପରିଚୟ ଆସନ୍ତୁ ଏହି ରଜରେ ଓଡ଼ିଶାର ଖାଣ୍ଟି ପାରମ୍ପରିକ ପିଠାର ମଜା ନିଅନ୍ତୁ ଏବଂ ସୁଭଦ୍ରା ଶକ୍ତିର ପ୍ରୟାସକୁ ସମର୍ଥନ କରନ୍ତୁ।

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସତ୍ୟରଞ୍ଜନ ମହାପାତ୍ର। ଭୁବନେଶ୍ୱର ଲୋକସେବା ଭବନଠାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ରାଜ୍ୟ କ୍ୟାବିନେଟ୍ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକ ପରେ ମୁଖ୍ୟ ଶାସନ ସଚିବ ଅନୁଗର କହିଛନ୍ତି, ଏଥିରେ 6 ବିଭାଗର 8 ପ୍ରସ୍ତାବକୁ ଅନୁମୋଦନ ମିଳିଛି। କ୍ୟାବିନେଟ୍ରେ ଭିଭିଜି ରାମଜୀ ଯୋଜନାକୁ ଅନୁମୋଦନ ମିଳିବା ସହ ରାଜ୍ୟରେ ଏହାକୁ ଆସନ୍ତା 1 କାର୍ଯ୍ୟକାରୀ ପାଇଁ ନିଷ୍ପତ୍ତି ନିଆଯାଇଛି। ସେହିଭଳି ବନ୍ଦ ଥିବା ସମବାୟ ସୂତାକଳ କଳତନ୍ତ ୟୁନିଟ୍ଗୁଡ଼ିକର ବକେୟା ଦେୟ ପାଇଁ ମଞ୍ଜୁରୀ ମିଳିଛି। ସମ୍ପତ୍ତି ତାଲିକା ଦେବାରେ ଅବହେଳା କରୁଥିବା ସରକାରୀ କର୍ମଚାରୀଙ୍କ ବିରୁଦ୍ଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିଆଯିବ। ଏଥିଲାଗି ଓଡ଼ିଶା ସରକାରୀ କର୍ମଚାରୀ ଆଚରଣ ନିୟମାବଳୀ 1969 ସଂଶୋଧନ ପ୍ରସ୍ତାବକୁ ଅନୁମୋଦନ ମିଳିଛି। ରାଜ୍ୟର ବିଭିନ୍ନ ସ୍ଥାନରେ ଇଂରାଜୀ ବନାନର ସଂଶୋଧନ ଓ ପ୍ରକୃତ ଓଡ଼ିଆ ନାମର ପୁନରୁଦ୍ଧାର ପ୍ରସ୍ତାବକୁ ମଧ୍ୟ ମଞ୍ଜୁରୀ ମିଳିଛି। ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷର ସହରୀ ଯୋଜନାରେ ଭୂତଳ ସ୍ୱେରେଜ୍ ଯୋଜନା ପାଇଁ 175 କୋଟି ଟଙ୍କା ମଞ୍ଜୁର କରାଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟରେ ବିଜେପି ସରକାରଙ୍କ 2 ପୂର୍ତ୍ତି ଅବସରରେ ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନାର ଶୁଭାରମ୍ଭ କରିଛନ୍ତି। ଯୋଜନାରେ ଜାତୀୟ ଖାଦ୍ୟ ସୁରକ୍ଷା ଓ ରାଜ୍ୟ ଖାଦ୍ୟ ସୁରକ୍ଷା ହିତାଧିକାରୀଙ୍କୁ ନିଃଶୁଳ୍କ ଆଉ 5 କିଲୋଗ୍ରାମ ଚାଉଳ ଯୋଗାଇ ଦିଆଯିବ। ଭୁବନେଶ୍ୱର ପ୍ରଦର୍ଶନୀ ପଡ଼ିଆରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଅନ୍ନପୂର୍ଣ୍ଣା ଯୋଜନା ରାଜ୍ୟ ସରକାରଙ୍କ ଜନକଲ୍ୟାଣ ପ୍ରତି ଅଙ୍ଗୀକାରବଦ୍ଧତା ଏବଂ ରାଜ୍ୟର ପ୍ରତ୍ୟେକ ପରିବାରର ଭାତ ଥାଳିକୁ ସୁରକ୍ଷିତ କରିବାକୁ ଏକ ଐତିହାସିକ ସଂକଳ୍ପ। ରାଜ୍ୟର ହିତାଧିକାରୀମାନେ ବର୍ତ୍ତମାନ 5 କିଲୋଗ୍ରାମ ଚାଉଳ ପାଉଥିବା ବେଳେ ଅନ୍ନପୂର୍ଣ୍ଣା ଯୋଜନାରେ ପ୍ରତ୍ୟେକ ହିତାଧିକାରୀଙ୍କୁ 10 କିଲୋଗ୍ରାମ ଲେଖାଏଁ ଚାଉଳ ମିଳିବ। ଏହାଦ୍ୱାରା ରାଜ୍ୟର 3,28,52,000 ହିତାଧିକାରୀ ଉପକୃତ ହେବେ। କେନ୍ଦ୍ର ଆୟୁଷ ମନ୍ତ୍ରଣାଳୟ ପକ୍ଷରୁ ଆସନ୍ତାକାଲି ଗଣଯୋଗ ଅଭିଯାନର ଆୟୋଜନ କରାଯାଇଛି। ଆନ୍ତର୍ଜାତିକ ଯୋଗ ଦିବସ ପୂର୍ବରୁ ଏହି ଅଭିଯାନରେ ଅଂଶଗ୍ରହଣ କରିବାକୁ ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ରାଜ୍ୟବାସୀଙ୍କୁ ଆହ୍ୱାନ ଦେଇଛନ୍ତି। ଆସନ୍ତାକାଲି ସକାଳ 6:15-7:45 ପର୍ଯ୍ୟନ୍ତ ଆୟୁଷ ମନ୍ତ୍ରଣାଳୟ ପକ୍ଷରୁ ଅନ୍ଲାଇନ୍ ଯୋଗ ଅଧିବେଶନର ଆୟୋଜନ କରାଯାଉଛି। ଅଧିବେଶନରେ ସର୍ବାଧିକ ସଂଖ୍ୟକ ଲୋକଙ୍କ ଅଂଶଗ୍ରହଣ ମାଧ୍ୟମରେ ଗିନିଜ୍ ୱାର୍ଲଡ ରେକର୍ଡ ସ୍ଥାପନ କରିବାର ଲକ୍ଷ୍ୟ ରଖାଯାଇଛି। ପଞ୍ଚାୟତିରାଜ, ଗ୍ରାମ୍ୟ ଉନ୍ନୟନ ଓ ପାନୀୟ ଜଳ ବିଭାଗ ମନ୍ତ୍ରୀ ରବି ନାରାୟଣ ନାୟକ ବୌଦ୍ଧ ଜିଲ୍ଲାରେ ବିଭିନ୍ନ ପ୍ରକଳ୍ପର ଅଗ୍ରଗତି ସମୀକ୍ଷା କରିଛନ୍ତି। ଶ୍ରୀ ନାୟକ ନିର୍ଦ୍ଧାରିତ ସମୟ ମଧ୍ୟରେ ପ୍ରକଳ୍ପ କାର୍ଯ୍ୟ ଶେଷ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟରେ ଘର କ୍ରେତା, ଜମି ମାଲିକ ଏବଂ ପ୍ରମୋଟରମାନଙ୍କ ପାଇଁ ପ୍ରାକ୍ ରେରା ପ୍ରକଳ୍ପଗୁଡ଼ିକ ଲାଗି ଆପାର୍ଟମେଣ୍ଟ ପଞ୍ଜୀକରଣ ପ୍ରକ୍ରିୟା ସରଳୀକରଣ ହୋଇଛି। ସରକାରଙ୍କ ପକ୍ଷରୁ ଏ ସମ୍ପର୍କିତ ନିର୍ଦ୍ଦେଶନାମା ଜାରି କରାଯାଇଛି। ଏହା ଅନୁସାରେ 5 ଅକ୍ଟୋବର 2016 ରିଏଲ୍ ଇଷ୍ଟେଟ୍ ନିୟନ୍ତ୍ରଣ ଏବଂ ବିକାଶ ଅଧିନିୟମ ରେରା ଲାଗୁ ହେବା ପୂର୍ବରୁ ସମ୍ପୂର୍ଣ୍ଣ ହୋଇଥିବା ପ୍ରକଳ୍ପଗୁଡ଼ିକରେ ଆପାର୍ଟମେଣ୍ଟ ୟୁନିଟ୍ଗୁଡ଼ିକର ପଞ୍ଜୀକରଣ ସହଜ ହୋଇପାରିବ। ଭୁବନେଶ୍ୱର ଜୟଦେବ ଭବନଠାରେ ଆସନ୍ତା 25-28 ପର୍ଯ୍ୟନ୍ତ ତୃତୀୟ ଭୁବନେଶ୍ୱର ଫିଲ୍ମ ଫେଷ୍ଟିଭାଲ 2026 ଆୟୋଜନ କରାଯିବ। ମୁଖ୍ୟମନ୍ତ୍ରୀ ଚଳଚ୍ଚିତ୍ର ମହୋତ୍ସବର ଆନୁଷ୍ଠାନିକ କାର୍ଯ୍ୟସୂଚୀକୁ ଉନ୍ମୋଚନ କରିଛନ୍ତି। ଏହି ଅବସରରେ ଶ୍ରୀ ମାଝୀ କହିଛନ୍ତି, ରାଜ୍ୟର କଳା, ଐତିହ୍ୟ ଏବଂ ସିନେମାକୁ ବିଶ୍ୱ ଦରବାରରେ ପହଞ୍ଚାଇବାରେ ଆସନ୍ତା ବର୍ଷଠାରୁ ଚଳଚ୍ଚିତ୍ର ମହୋତ୍ସବକୁ ଆହୁରି ବ୍ୟାପକ ଭାବେ ଆୟୋଜନ କରାଯିବ। ବିଶିଷ୍ଟ ବାଲୁକା କଳାଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ରୁଷରେ ଆୟୋଜିତ ଦ୍ୱିତୀୟ ଆନ୍ତର୍ଜାତିକ ବାଲୁକା ଶିଳ୍ପ ଉତ୍ସବରେ ଗ୍ରାଣ୍ଡ ସ୍ୟାଣ୍ଡ ମାଷ୍ଟର କପ୍ 2026 ବିଜୟୀ ହୋଇଛନ୍ତି। ଏହି ସମ୍ମାନ ପାଇଥିବା ପ୍ରଥମ ଭାରତୀୟ ବାଲୁକା ଶିଳ୍ପୀ ହେବାର ସେ ଗୌରବ ଅର୍ଜନ କରିଛନ୍ତି। ବିଶ୍ୱ ତାପାୟନ ବିଷୟରେ ତାଙ୍କ ବାଲୁକା ଶିଳ୍ପ ପାଇଁ ଶ୍ରୀ ପଟ୍ଟନାୟକଙ୍କୁ ଏହି ପୁରସ୍କାର ଦିଆଯାଇଛି। ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଟେବୁଲ୍ ଟପ୍ ଅଭ୍ୟାସ ଏବଂ ବିପର୍ଯ୍ୟୟ ପରିଚାଳନା ପାଇଁ ଏକ ବୈଠକ ହୋଇଯାଇଛି। ବୈଠକରେ ଆସନ୍ତା 18 ଓ 19 ହେବାକୁ ଥିବା ବିପର୍ଯ୍ୟୟ ପରିଚାଳନା ଅଭ୍ୟାସ ନେଇ ପ୍ରସ୍ତୁତ ରହିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ଯାଜପୁର ଜିଲ୍ଲାରେ ଶିଶୁ ଶ୍ରମିକ ପ୍ରଥା ନିରୋଧ ପାଇଁ 15-ଦିନିଆ ସଚେତନତା କାର୍ଯ୍ୟକ୍ରମକୁ ଅତିରିକ୍ତ ଜିଲ୍ଲାପାଳ ଯୁଧିଷ୍ଠିର ନାୟକ ଉଦ୍ଘାଟନ କରିଛନ୍ତି। ଏଥିରେ ଏକ ସଚେତନତା ରଥ ଜିଲ୍ଲାବ୍ୟାପୀ ପରିକ୍ରମା କରିବା ସହ ଶିଶୁ ଶ୍ରମିକ ପ୍ରଥା ବିରୋଧରେ ସଚେତନତାର ବାର୍ତ୍ତା ପ୍ରଚାର କରିବ। ରାଜ୍ୟର ବିଭିନ୍ନ ସ୍ଥାନରେ ଶିଶୁ ଶ୍ରମ ନିରାକରଣ ରଥର ଶୁଭାରମ୍ଭ ହୋଇଯାଇଛି। ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ରାଜ୍ୟର ଉପକୂଳ ଅଞ୍ଚଳରେ ପ୍ରବେଶ କରିବା ପରେ ବର୍ତ୍ତମାନ ଉତ୍ତର ଭାଗକୁ ଅଗ୍ରସର ହେଉଛି। ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ମୌସୁମୀ ପ୍ରଭାବରେ ଉତ୍ତର ଓଡ଼ିଶାର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। ପାଗ ଅନୁକୂଳ ଥିବାରୁ ଆଗାମୀ 2-3 ମଧ୍ୟରେ ମୌସୁମୀ ବାୟୁ ରାଜ୍ୟର ଅଧିକାଂଶ ସ୍ଥାନକୁ ଅଗ୍ରସର ହେବାର ସମ୍ଭାବନା ରହିଛି। ଆସନ୍ତା 24 ମଧ୍ୟରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବା ନେଇ ପ୍ରାୟ ସମସ୍ତ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଅପରପକ୍ଷରେ ଗତକାଲି ବୌଦ୍ଧଠାରେ ସର୍ବାଧିକ ତାପମାତ୍ରା 40.1 ଡିଗ୍ରୀ ସେଲସିୟସ୍ ରେକର୍ଡ ହୋଇଥିଲା। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।
1: ଆକାଶବାଣୀ କଟକ ଆମର ସ୍ୱାସ୍ଥ୍ୟ ଆଜି ଏଥିରେ ଶୁଣନ୍ତୁ ଅନ୍ତର୍ଜାତୀୟ ଆଲବିନିଜମ୍ ସଚେତନତା ଦିବସ ଏ ସମ୍ପର୍କରେ କହିଛନ୍ତି ଡାକ୍ତର ନିରଞ୍ଜନ ମହାନ୍ତି।
2: ଆପଣମାନେ ଦେଖିଥିବେ କେତେକ ପିଲା ଜନ୍ମରୁ କାଞ୍ଚିଆ ବା ଧବଳବର୍ଣ୍ଣ ହୋଇ ଜନ୍ମ ହୋଇଥାନ୍ତି। ସେମାନଙ୍କ ବୟସ ବଢ଼ିବା ସଙ୍ଗେ ସଙ୍ଗେ ଏହି ଧବଳବର୍ଣ୍ଣ ସେମିତି ରହେ ବା ବଢ଼ିବ।

0: କୁହାଯାଏ। ଏହାକୁ ଆଲବିନିଜିମ୍ କୁହାଯାଏ। ଏହି ଆଲବିନିଜିମ୍ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ପାଇଁ ମିଳିତ ଜାତିସଂଘ ପକ୍ଷରୁ 2014 ମସିହାରୁ ପ୍ରତିବର୍ଷ ଜୁନ୍ 13 ତାରିଖ ଦିନଟିକୁ ଆନ୍ତର୍ଜାତୀୟ ଆଲବିନିଜିମ୍ ସଚେତନତା ଦିବସ ରୂପେ ପାଳନ କରାଯାଉଛି। ବର୍ତ୍ତମାନ ଆସନ୍ତୁ ଜାଣିବା ଆଲବିନିଜିମ୍ ରୋଗଟି କ'ଣ। ଏହା ଏକ ଜନ୍ମଗତ ରୋଗ। ଆମ ଶରୀରରେ ମେଲାନିନ୍ ନାମକ ବର୍ଣ୍ଣକୋଷ ଅଛି ଯାହା ଶରୀରର ରଙ୍ଗ ନିର୍ଣ୍ଣୟ କରିଥାଏ। ଯେଉଁମାନଙ୍କ ଶରୀରରେ ମେଲାନିନ୍ ଅଧିକ ଥାଏ ସେମାନଙ୍କ ରଙ୍ଗ କୃଷ୍ଣବର୍ଣ୍ଣ ହୋଇଥାଏ। ଅପରପକ୍ଷରେ ମେଲାନିନ୍ ଅଭାବରେ ଶରୀର ଧବଳବର୍ଣ୍ଣ ହୁଏ, ଯାହାକୁ ଆମେ ଆଲବିନିଜିମ୍ କହିଥାଉ। ଏହି ଆଲବିନିଜିମ୍ ଦୁଇ ପ୍ରକାରର। ପ୍ରଥମଟିରେ କେବଳ ଚକ୍ଷୁ ଧବଳବର୍ଣ୍ଣ ହୋଇ ଅନ୍ୟ ଚକ୍ଷୁଗତ ସମସ୍ୟା ହୋଇଥାଏ, ଏବଂ ଦ୍ୱିତୀୟଟିରେ ଚକ୍ଷୁ ସହିତ ଚର୍ମ ଓ କେଶ ଧବଳବର୍ଣ୍ଣ ହୁଏ। କେବଳ ଚକ୍ଷୁ ପ୍ରଭାବିତ ହୋଇଥିଲେ ଆଖିର ଆଇରିସ୍ ରେଟିନା କାର୍ଯ୍ୟପ୍ରଣାଳୀରେ ବ୍ୟାଘାତ ସୃଷ୍ଟି ହୁଏ, ରୋଗୀଟି ଖରାକୁ ଅନେଇପାରେ ନାହିଁ, ଆଖି ଡୋଳା ଝଟକା ମାରିଲା ପରି ଦେଖାଯାଏ। ଏସବୁ ଧୀରେ ଧୀରେ ବଢ଼ି ଚାଲେ ଓ କୌଣସି ଚିକିତ୍ସା ଫଳପ୍ରଦ ହୁଏ ନାହିଁ। ଅବଶେଷରେ ଚକ୍ଷୁର ଦୃଷ୍ଟିଶକ୍ତି ଧୀରେ ଧୀରେ ହ୍ରାସ ପାଇ ଦୃଷ୍ଟିହୀନ ହେବାର ସମ୍ଭାବନା ଥାଏ। ଦ୍ୱିତୀୟ ପ୍ରକାରରେ ଚକ୍ଷୁ ପ୍ରଭାବିତ ହେବା ସଙ୍ଗେ ସଙ୍ଗେ ଜନ୍ମରୁ ଚର୍ମ ଓ କେଶ କାଞ୍ଚିଆ ବା ଧବଳବର୍ଣ୍ଣ ଦେଖାଯାଏ। ମେଲାନିନ୍ ବର୍ଣ୍ଣକୋଷ, ଯାହାକି ଆମର ଚର୍ମକୁ ସୂର୍ଯ୍ୟକିରଣର ଅତିବାଇଗଣୀ ରଶ୍ମିର ପ୍ରଭାବରୁ ସୁରକ୍ଷା ଦେଇଥାଏ, ତାହାର ଅଭାବରେ ସୂର୍ଯ୍ୟକିରଣର ଅତିବାଇଗଣୀ ରଶ୍ମି ଚର୍ମକୁ ପ୍ରଭାବିତ କରିଥାଏ, ଯାହାଫଳରେ ବିଭିନ୍ନ ଚର୍ମରୋଗ ସୃଷ୍ଟି ହୋଇଥାଏ। ଏପରିକି ଅଧିକାଂଶ ରୋଗୀଙ୍କୁ ଚର୍ମ କର୍କଟ ରୋଗ ହେବାର ସମ୍ଭାବନା ଥାଏ। ଯଦିଓ ଆଲବିନିଜିମ୍ ଓ ଭିଟିଲିଗୋ ରୋଗରେ ରୋଗୀ ଧବଳବର୍ଣ୍ଣ ହୋଇଥାନ୍ତି, ଦୁଇଟି ରୋଗ ମଧ୍ୟରେ ପାର୍ଥକ୍ୟ ହେଉଛି ଭିଟିଲିଗୋ ଜନ୍ମରୁ ହୋଇନଥାଏ, ଏହା ମଳାମଳା ହୋଇ ଆରମ୍ଭ ହୁଏ ଓ ପରେ ଶରୀରକୁ ଆକ୍ରାନ୍ତ କରିଥାଏ। ଏଥିରେ କେଶ ଓ ଚକ୍ଷୁ ଆକ୍ରାନ୍ତ ହେବାର ସମ୍ଭାବନା ବହୁତ କମ୍ ଥାଏ। ଆଲବିନିଜିମ୍ ଏକ ବଂଶଗତ ରୋଗ ହୋଇଥିବାରୁ ଏହା ସମ୍ପୂର୍ଣ୍ଣ ଭଲ ହୁଏ ନାହିଁ। ଏହି ରୋଗରେ ଚକ୍ଷୁ ଓ ଚର୍ମ ବିଶେଷ ଭାବରେ ପ୍ରଭାବିତ ହୋଇଥିବାରୁ ଚକ୍ଷୁ ଓ ଚର୍ମ ବିଶେଷଜ୍ଞଙ୍କ ପରାମର୍ଶ ନେବା ଆବଶ୍ୟକ। ସୂର୍ଯ୍ୟକିରଣର ଅତି ବାଇଗଣୀ ରଶ୍ମି ପ୍ରଭାବରୁ ଚର୍ମକୁ ରକ୍ଷା କରିବା ପାଇଁ ଖରାକୁ ବାହାରିବା ଉଚିତ ନୁହେଁ। ଆବଶ୍ୟକ ସ୍ଥଳେ ସନ୍ସ୍କ୍ରିନ୍ ଲୋସନ୍ ବ୍ୟବହାର କରିବା ଓ ସମ୍ପୂର୍ଣ୍ଣ ଶରୀର ଘୋଡ଼ାଇ ହେବା ଭଳି ପୋଷାକ ପରିଧାନ କରିବା ଉଚିତ। ଏହି ଦିବସ ପାଳନ ଅବସରରେ ଆଲବିନିଜିମ୍ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ପାଇଁ ଆଲବିନିଜିମ୍ ବିଷୟଟିକୁ ସାମଗ୍ରିକ ଭାବରେ ଗ୍ରହଣ କରିବା ହିଁ ବଳ। ଆଲବିନିଜିମ୍ ଏକ ଜନ୍ମଗତ ରୋଗ, ଏହା ସଂକ୍ରାମକ ବା ଡିଆଁ ରୋଗ ନୁହେଁ। ତେଣୁ ଏହି ରୋଗରେ ଆକ୍ରାନ୍ତ ରୋଗୀଙ୍କ ସଙ୍ଗେ ମିଳାମିଶା କଲେ ଏ ରୋଗ ହେବାର ସମ୍ଭାବନା ନଥାଏ। ଆସନ୍ତୁ ଏହି ରୋଗ ବିଷୟରେ ଆମେ ସଚେତନ ହେବା ଓ ଏହି ରୋଗ ସମ୍ପର୍କରେ ଆମ ମନରେ ଥିବା ଭୁଲ ଧାରଣାକୁ ଦୂରେଇ ଦେବା।
1: ଆମର ସ୍ୱାସ୍ଥ୍ୟରେ ଶୁଣିଲେ ଅନ୍ତର୍ଜାତୀୟ ଆଲବିନିଜିମ୍ ସଚେତନତା ଦିବସ। ଏ ସମ୍ପର୍କରେ କହିଲେ ଡାକ୍ତର ନିରଞ୍ଜନ ମହାନ୍ତି।

ମହିଳା ପୁରୁଷ ପ୍ରଶିକ୍ଷାର୍ଥୀ ଭାରତୀୟ ସେନାରେ ଅଧିକାରୀ ଭାବେ ଯୋଗଦେବେ। ସୂଚନାଯୋଗ୍ୟ, ଭାରତୀୟ ସାମରିକ ପ୍ରତିଷ୍ଠାନରେ ପାସିଂ ଆଉଟ୍ ପ୍ୟାରେଡ୍କୁ ସେନାରେ ଯୁବ ଅଧିକାରୀ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲିଠାରୁ ଦୁଇଦିନିଆ ସ୍ଲୋଭାକ୍ ଗଣରାଜ୍ୟ ଗସ୍ତ କରିବେ। 1993 ସ୍ଲୋଭାକିଆ ସ୍ୱାଧୀନ ରାଷ୍ଟ୍ର ଭାବେ ମାନ୍ୟତା ପାଇବା ପରେ କୌଣସି ଭାରତୀୟ ପ୍ରଧାନମନ୍ତ୍ରୀଙ୍କର ଏହା ସ୍ଲୋଭାକିଆ ଗଣରାଜ୍ୟକୁ ପ୍ରଥମ ଗସ୍ତ ହେବ। ସେଠାରେ ଶ୍ରୀ ମୋଦି ସ୍ଲୋଭାକିଆର ଶୀର୍ଷ ନେତୃମଣ୍ଡଳୀଙ୍କ ସହ ବିଭିନ୍ନ ପ୍ରସଙ୍ଗ ନେଇ ଦ୍ୱିପାକ୍ଷିକ ଆଲୋଚନା କରିବେ। ଗସ୍ତକାଳରେ ପ୍ରଧାନମନ୍ତ୍ରୀ ସ୍ଲୋଭାକିଆ ପ୍ରତିପକ୍ଷ ଫିକୋ ଏବଂ ସେଠାକାର ରାଷ୍ଟ୍ରପତି ପେଲେଗ୍ରିନିଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। ଉଭୟ ଦେଶ ମଧ୍ୟରେ 2024 ଦ୍ୱିପାକ୍ଷିକ ବାଣିଜ୍ୟ $1 ବିଲିୟନ ଆମେରିକୀୟ ଡଲାର ଅତିକ୍ରମ କରିଥିବା ବେଳେ ଗତବର୍ଷ ଏହା $1.8 ବିଲିୟନକୁ ବୃଦ୍ଧି ପାଇଥିଲା। ଆମେରିକା ନୌସେନା ଆକ୍ରମଣରେ ମଧ୍ୟପ୍ରାଚ୍ୟରେ 3 ଜଣ ଭାରତୀୟ ନାବିକଙ୍କ ମୃତ୍ୟୁ ଘଟଣାରେ ଭାରତ କଡ଼ା ଆପତ୍ତି ପ୍ରଦର୍ଶନ କରିଛି। ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ତାଙ୍କ ଆମେରିକା ପ୍ରତିପକ୍ଷ ମାର୍କୋ ରୁବିଓଙ୍କ ସହ ଭାରତର ଆଭିମୁଖ୍ୟ ନେଇ ଆଲୋଚନା କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଡକ୍ଟର ଜୟଶଙ୍କର କହିଛନ୍ତି, ବାଣିଜ୍ୟିକ ଜାହାଜ ଉପରେ ଏଭଳି ଆକ୍ରମଣ କରିବା ଆଦୌ ନ୍ୟାୟସଙ୍ଗତ ନୁହେଁ। ଓମାନ ଉପକୂଳରେ ଆମେରିକା ନୌସେନାର ଆକ୍ରମଣରେ କାର୍ଯ୍ୟରତ 3 ଜଣ ଭାରତୀୟ ନାବିକଙ୍କ ମୃତ୍ୟୁ ଖବର ମିଳିବା ପରେ ଭାରତ ପକ୍ଷରୁ ଏହାକୁ ନିନ୍ଦା କରାଯାଇଛି। ସୂଚନା ଅନୁଯାୟୀ ଆକ୍ରମଣ କରାଯାଇଥିବା ଜାହାଜରେ 24 ଜଣ ଭାରତୀୟ ସଦସ୍ୟ ଥିଲେ। ସେମାନଙ୍କ ମଧ୍ୟରୁ 21 ଜଣଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଥିବା ବେଳେ ଜଣଙ୍କର ମୃତ୍ୟୁ ହୋଇଥିବା ନିଶ୍ଚିତ କରାଯାଇଛି। ନୂଆଦିଲ୍ଲୀରେ ଅବସ୍ଥାପିତ ଆମେରିକାର ରାଷ୍ଟ୍ରଦୂତଙ୍କୁ ଏ ସମ୍ପର୍କରେ ଭାରତର ଆଭିମୁଖ୍ୟ ନେଇ ସ୍ପଷ୍ଟ କରାଯାଇଛି। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ମୁଖପାତ୍ର ରଣଧୀର ଜୟସ୍ୱାଲ କହିଛନ୍ତି, ମଧ୍ୟପ୍ରାଚ୍ୟ ଅଞ୍ଚଳରେ ଶାନ୍ତି ଓ ସ୍ଥିରତା ଲାଗି ବିଭିନ୍ନ ପକ୍ଷଙ୍କ ମଧ୍ୟରେ ଆଲୋଚନା ଓ କୂଟନୀତି ମାଧ୍ୟମରେ ପଦକ୍ଷେପ ନେବାର ଆବଶ୍ୟକତା ରହିଛି। ଚଳିତ ମାସରେ ହେବାକୁ ଥିବା ନିଟ୍ ପୁନଃ ପରୀକ୍ଷା ନିମନ୍ତେ କ୍ୟାବିନେଟ୍ ସଚିବ ଡକ୍ଟର ଟିଭି ସୋମନାଥନ ସମୀକ୍ଷା ବୈଠକ କରିଛନ୍ତି। ବୈଠକରେ ଜାତୀୟ ପରୀକ୍ଷଣ ସଂସ୍ଥାର ମହାନିର୍ଦ୍ଦେଶକ ଅଭିଷେକ ସିଂ ଉପସ୍ଥିତ ଥିଲେ। ସମୀକ୍ଷା ବୈଠକରେ କ୍ୟାବିନେଟ୍ ସଚିବ ସମସ୍ତ ଅଂଶୀଦାରମାନଙ୍କ ମଧ୍ୟରେ ସମନ୍ୱୟ ରକ୍ଷା କରି ସଠିକ୍ ଢଙ୍ଗରେ ପରୀକ୍ଷା ପରିଚାଳନା ଉପରେ ଗୁରୁତ୍ୱ ପ୍ରଦାନ କରିଛନ୍ତି। ଡକ୍ଟର ସୋମନାଥନ କହିଛନ୍ତି, କେନ୍ଦ୍ର ସରକାର, ରାଜ୍ୟ ସରକାର ଏବଂ ଜିଲ୍ଲା ପ୍ରଶାସନଗୁଡ଼ିକ ମଧ୍ୟରେ ସୁସମନ୍ୱୟ ରକ୍ଷା କରାଯାଇ ଯେଭଳି ନିଟ୍ ପୁନଃ ପରୀକ୍ଷାକୁ ଶାନ୍ତିଶୃଙ୍ଖଳାର ସହ ଶେଷ କରାଯାଇପାରିବ ତାହା ଉପରେ ଅତ୍ୟଧିକ ଗୁରୁତ୍ୱ ଦିଆଯାଉଛି। ସେ କହିଛନ୍ତି, କୌଣସି ପ୍ରକାରେ ଏହି ପରୀକ୍ଷାରେ ତ୍ରୁଟି ବିଚ୍ୟୁତି ଲାଗି ଉଦ୍ୟମ କଲେ ଆଇନ ଅନୁଯାୟୀ କଠୋର ଦଣ୍ଡବିଧାନ କରାଯିବ। ଚଳିତ ମାସରେ ଡକ୍ଟର ସୋମନାଥନ କେନ୍ଦ୍ର ସରକାର ଏବଂ ଏହି ପରୀକ୍ଷା ସହିତ ଜଡ଼ିତ ବିଭିନ୍ନ ସଂସ୍ଥାର ସଚିବମାନଙ୍କ ସହ ବୈଠକ କରିସାରିଛନ୍ତି। କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ନିଟ୍ ପୁନଃ ପରୀକ୍ଷାରେ ପାରଦର୍ଶିତା ଅବଲମ୍ବନ ନେଇ ବିଭିନ୍ନ ସଂସ୍ଥା ମଧ୍ୟରେ ଦୃଢ଼ ସହଯୋଗ, ପ୍ରସ୍ତୁତି ଓ ପରିଚାଳନା ଉପରେ ଧ୍ୟାନ ଦିଆଯାଉଛି। ଚଳିତ ମାସ 21 ତାରିଖରେ ନିଟ୍ UG ପୁନଃ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ବିଭାଗୀୟ ଉଚ୍ଚପଦସ୍ଥ ଅଧିକାରୀମାନଙ୍କ ସହ ରେଳବାଇ ଚୟନ ବୋର୍ଡର ଚୟନ ପ୍ରକ୍ରିୟା ନେଇ ଉଚ୍ଚସ୍ତରୀୟ ସମୀକ୍ଷା କରିଛନ୍ତି। ବୈଠକରେ ଶ୍ରୀ ବୈଷ୍ଣବ ପରୀକ୍ଷାରେ ସ୍ୱଚ୍ଛ, ସଠିକ୍ ଏବଂ ପ୍ରଯୁକ୍ତିବିଦ୍ୟା ଆଧାରିତ ପରୀକ୍ଷା ବ୍ୟବସ୍ଥା ଉପରେ ଗୁରୁତ୍ୱାରୋପ କରିଛନ୍ତି। ଶ୍ରୀ ବୈଷ୍ଣବ ବିଭାଗୀୟ ପରୀକ୍ଷାଗୁଡ଼ିକୁ କମ୍ପ୍ୟୁଟର ଆଧାରିତ କରିବା ଏବଂ ଆଗାମୀ ଦିନରେ ପରୀକ୍ଷା ପ୍ରକ୍ରିୟାକୁ ପ୍ରଭାବଶାଳୀ ଢଙ୍ଗରେ କରିବା ନିମନ୍ତେ ଅଧିକରୁ ଅଧିକ ପରୀକ୍ଷାକୁ କମ୍ପ୍ୟୁଟର ଆଧାରିତ କରିବା ଉପରେ ଗୁରୁତ୍ୱାରୋପ କରିଛନ୍ତି। ବୈଠକ କାଳରେ ଶ୍ରୀ ବୈଷ୍ଣବ ବାର୍ଷିକ ଚୟନ କ୍ୟାଲେଣ୍ଡର ଏବଂ ଖାଲି ପଡ଼ୁଥିବା ପଦବୀ ସଂଖ୍ୟା ନେଇ ତ୍ରୈମାସିକ ବିଜ୍ଞପ୍ତିରୁ ଛାତ୍ରଛାତ୍ରୀମାନେ ସହଜରେ ସୂଚନା ପାଇପାରୁଛନ୍ତି ବୋଲି କହିଛନ୍ତି। ଏ କ୍ଷେତ୍ରରେ କ୍ରମାଗତ ଭାବେ ବିକାଶ ପ୍ରକ୍ରିୟାକୁ ଗ୍ରହଣ କରିବା ଉଦ୍ଦେଶ୍ୟରେ ଶ୍ରୀ ବୈଷ୍ଣବ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ଉପରେ ଗୁରୁତ୍ୱ ଦେଇଛନ୍ତି। ବିଶେଷକରି ଛାତ୍ରଛାତ୍ରୀ ଏବଂ ପରୀକ୍ଷାରେ ସମ୍ପୃକ୍ତ ଅଂଶୀଦାରମାନଙ୍କ ସହ ଯୋଗାଯୋଗ ବ୍ୟବସ୍ଥା ସୁଦୃଢ଼ କରିବାକୁ ରେଳମନ୍ତ୍ରୀ ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି। ସେ କହିଛନ୍ତି, ମିଥ୍ୟା ସୂଚନାକୁ ପ୍ରତିହତ କରିବା ପାଇଁ ତୁରନ୍ତ ପଦକ୍ଷେପ ଗ୍ରହଣ କରିବାର ଆବଶ୍ୟକତା ରହିଛି। ଶ୍ରୀ ବୈଷ୍ଣବ କହିଛନ୍ତି, 2025-26 ଆର୍ଥିକ

0: ବର୍ଷରେ 47,000 ଅଧିକ ପଦବୀ ଖାଲି ପଡ଼ିଥିବା ବେଳେ ସେହି ସମୟ ମଧ୍ୟରେ 43,000 ଅଧିକ ଛାତ୍ରଛାତ୍ରୀ ଭାରତୀୟ ରେଳବାଇରେ ନିଯୁକ୍ତି ପାଇଛନ୍ତି। ଅପରେସନ୍ ସିନ୍ଦୁର ସମୟରେ ଭାରତର ସ୍ୱଦେଶୀ କ୍ଷେପଣାସ୍ତ୍ର ବ୍ୟବସ୍ଥାର ଅଭୂତପୂର୍ବ ପ୍ରଦର୍ଶନୀ ଦେଶର ପ୍ରତିରକ୍ଷା ଗବେଷଣା ଓ ବିକାଶ ଇକୋସିଷ୍ଟମର ଦୃଢ଼ତାକୁ ପ୍ରମାଣିତ କରୁଛି ବୋଲି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କହିଛନ୍ତି। ଗତକାଲି ହାଇଦ୍ରାବାଦରେ ଡକ୍ଟର ଏପିଜେ ଅବଦୁଲ କଲାମ କ୍ଷେପଣାସ୍ତ୍ର କୋଠାରେ ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂଗଠନ DRDO ଏବଂ ପ୍ରତିରକ୍ଷା ଗବେଷଣା ଓ ବିକାଶ ଲାବୋରେଟୋରୀ DRDL ସହଯୋଗରେ ଅତ୍ୟାଧୁନିକ କ୍ଷେପଣାସ୍ତ୍ର ବ୍ୟବସ୍ଥା ସମ୍ପନ୍ନ କୋଠାକୁ ପ୍ରତିରକ୍ଷା ମନ୍ତ୍ରୀ ଉଦ୍ଘାଟନ କରିଛନ୍ତି। ସେ କହିଛନ୍ତି DRDO ଦ୍ୱାରା ବିକଶିତ ଆକାଶ ଏବଂ ବ୍ରହ୍ମୋସ୍ କ୍ଷେପଣାସ୍ତ୍ର ବିଶ୍ୱ ପ୍ରତିରକ୍ଷା ପ୍ରଯୁକ୍ତି ବିଦ୍ୟା ଇକୋସିଷ୍ଟମରେ ପ୍ରତିଯୋଗିତା ଲାଗି ଭାରତର ସାମର୍ଥ୍ୟ ରହିଛି। ଶ୍ରୀ ସିଂ ଏହି ବ୍ୟବସ୍ଥାକୁ ଆହୁରି ଦୃଢ଼ କରିବା ଲାଗି ଶାନ୍ତି ଓ ଆତ୍ମନିର୍ଭରଶୀଳତା ଅତ୍ୟନ୍ତ ଜରୁରୀ ବୋଲି କହିଛନ୍ତି। ଅପରେସନ୍ ସିନ୍ଦୁର ସମୟରେ ବାୟୁ ପ୍ରତିରକ୍ଷା ବ୍ୟବସ୍ଥାର ଗୁରୁତ୍ୱପୂର୍ଣ୍ଣ ଭୂମିକା ସମ୍ପର୍କରେ ଆଲୋକପାତ କରି ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି ଭାରତୀୟ ବାୟୁ ପ୍ରତିରକ୍ଷା ପ୍ରଣାଳୀ ଅତ୍ୟନ୍ତ ଦକ୍ଷ ଭାବେ ପ୍ରଦର୍ଶନ ପୂର୍ବକ ଶତ୍ରୁପକ୍ଷର ସଫଳ ମୁକାବିଲା କରିଥିଲା। ଗତ 12 ବର୍ଷ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ସବ୍କା ସାଥ୍ ସବ୍କା ବିକାଶ ସବ୍କା ବିଶ୍ୱାସ ଏବଂ ସବ୍କା ପ୍ରୟାସ ମନ୍ତ୍ରକୁ ଆଧାର କରି ଭାରତରେ ଉଲ୍ଲେଖନୀୟ ପରିବର୍ତ୍ତନ ଘଟିଛି। ଗରିବ କୃଷକ ମହିଳା ଓ ଯୁବବର୍ଗଙ୍କ କଲ୍ୟାଣ ଏବଂ ସଶକ୍ତିକରଣ ପାଇଁ ସରକାର ଅନେକ ଜନକଲ୍ୟାଣମୂଳକ ପଦକ୍ଷେପ ଗ୍ରହଣ କରିଛନ୍ତି। ବିଶ୍ୱାସ ବିକାଶ ଏବଂ ଜନକଲ୍ୟାଣର 12 ବର୍ଷ ଶୀର୍ଷକ ଏହି ଧାରାବାହିକରେ ଆଜି ଆସନ୍ତୁ ଜାଣିବା ଦେଶର ସାଂସ୍କୃତିକ ଐତିହ୍ୟର ସୁରକ୍ଷା ଲାଗି କେନ୍ଦ୍ର ସରକାରଙ୍କ ପକ୍ଷରୁ ଗ୍ରହଣ କରାଯାଇଥିବା ବିଭିନ୍ନ ଯୋଜନା ଓ ପଦକ୍ଷେପ ସମ୍ପର୍କରେ। ଗତ 12 ବର୍ଷ ମଧ୍ୟରେ ଭାରତର ସାଂସ୍କୃତିକ ଯାତ୍ରା ସାରା ବିଶ୍ୱରେ ଦେଶର ପାରମ୍ପରିକ ଐତିହ୍ୟକୁ ଅଧିକ ଲୋକପ୍ରିୟ କରିଛି। ବିଭିନ୍ନ ପଦକ୍ଷେପ ଜରିଆରେ ସରକାର ଉଭୟ ଜାତୀୟ ଏବଂ ଆନ୍ତର୍ଜାତିକ ସ୍ତରରେ ଦେଶର ଜନସାଧାରଣଙ୍କ ମଧ୍ୟରେ ସାଂସ୍କୃତିକ ଐତିହ୍ୟକୁ ନେଇ ଗର୍ବ ଅନୁଭବ କରିବା ପାଇଁ ସୁଯୋଗ ଉନ୍ମୁକ୍ତ କରିଛନ୍ତି। କାଶୀ ବିଶ୍ୱନାଥ କରିଡର, ମହାକାଳ ଲୋକ ପ୍ରକଳ୍ପ, ମା କାମାକ୍ଷା ମନ୍ଦିରର ପୁନଃ ବିକାଶ, ଜୁନା ସୋମନାଥ ମନ୍ଦିରର ପୁନଃ ନିର୍ମାଣ ଓ ଅଯୋଧ୍ୟାରେ ରାମ ମନ୍ଦିର ପ୍ରତିଷ୍ଠା ବେଳେ ବହୁବିଧ ପଦକ୍ଷେପ ଜରିଆରେ ମୋଦି ସରକାର ଦେଶରେ ଏକ ସାଂସ୍କୃତିକ ପରିବେଶ ସୃଷ୍ଟି କରିବାରେ ସଫଳ ହୋଇଛନ୍ତି। ସଂଗ୍ରହାଳୟ ଅନୁଦାନ ଯୋଜନାରେ ଦେଶର ସାଂସ୍କୃତିକ ଭିତ୍ତିଭୂମିକୁ ସୁଦୃଢ଼ କରିବା ଉଦ୍ଦେଶ୍ୟରେ 21 ନୂଆ ସଂଗ୍ରହାଳୟ ଖୋଲାଯିବା ସହ ପୂର୍ବରୁ ଥିବା 23 ସଂଗ୍ରହାଳୟର ନବୀକରଣ କରାଯାଇଛି। ଦେଶରେ ଚାଲିଥିବା ସାଂସ୍କୃତିକ କାର୍ଯ୍ୟକଳାପକୁ ଆହୁରି ତ୍ୱରାନ୍ୱିତ କରିବା ଉଦ୍ଦେଶ୍ୟରେ ସରକାରୀ ଯୋଜନାଗୁଡ଼ିକ ସହାୟକ ସାବ୍ୟସ୍ତ ହୋଇଛି। ଭାରତୀୟ ପାଣିପାଗ ବିଭାଗ ସୂଚନା ଅନୁଯାୟୀ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଓଡ଼ିଶା ସ୍ପର୍ଶ କରିଛି। ଦେଶର ବିଭିନ୍ନ ଅଞ୍ଚଳରେ ମୌସୁମୀ ପ୍ରବେଶ ଲାଗି ଅନୁକୂଳ ପରିସ୍ଥିତି ସୃଷ୍ଟି ହୋଇଥିବା ବିଭାଗ ପକ୍ଷରୁ କୁହାଯାଇଛି। ଅନ୍ୟପକ୍ଷରେ ଆସନ୍ତା 2 ଦିନ ପର୍ଯ୍ୟନ୍ତ ଓଡ଼ିଶା ସମେତ ଅରୁଣାଚଳ ପ୍ରଦେଶ, ବିହାର, କେରଳମ୍, ମାହେ ପ୍ରଭୃତି ଅଞ୍ଚଳରେ ପ୍ରବଳ ବର୍ଷା ହେବା ନେଇ ବିଭାଗ ପକ୍ଷରୁ ଆକଳନ କରାଯାଇଛି। ଆଇସିସି ମହିଳା T20 ବିଶ୍ୱକପ୍ର 10ମ ସଂସ୍କରଣର ପ୍ରଥମ ମ୍ୟାଚ୍ରେ ଏଜ୍ବାଷ୍ଟନ୍ରେ ଆୟୋଜକ ଇଂଲଣ୍ଡ 87 ରନ୍ରେ ଶ୍ରୀଲଙ୍କାକୁ ପରାସ୍ତ କରିଛି। ପ୍ରଥମେ ବ୍ୟାଟିଂ କରି ଇଂଲଣ୍ଡ ମହିଳା ଦଳ ନିର୍ଦ୍ଧାରିତ 20 ଓଭରରେ ଗୋଟିଏ ୱିକେଟ୍ ହରାଇ 219 ରନ୍ ସ୍କୋର କରିଥିଲା। ଏହାର ଜବାବରେ ଶ୍ରୀଲଙ୍କା ସମାନ ସଂଖ୍ୟକ ଓଭରରେ ସମସ୍ତ ୱିକେଟ୍ ହରାଇ 132 ରନ୍ ସ୍କୋର କରିବାକୁ ସକ୍ଷମ ହୋଇଥିଲା। ମୁଖ୍ୟ ସମ୍ବାଦ ପୁଣିଥରେ। ଡେରାଡୁନ୍ସ୍ଥିତ ଭାରତୀୟ ସାମରିକ ପ୍ରତିଷ୍ଠାନରେ ଆଜି ପାସିଂ ଆଉଟ୍ ପ୍ୟାରେଡ୍ ନିରୀକ୍ଷଣ କରିବେ ରାଷ୍ଟ୍ରପତି। ଆସନ୍ତାକାଲିଠାରୁ 2 ଦିନିଆ ସ୍ଲୋଭାକ୍ ଗଣରାଜ୍ୟ ଗସ୍ତ କରିବେ ପ୍ରଧାନମନ୍ତ୍ରୀ। ଆମେରିକା ନୌସେନା ଆକ୍ରମଣରେ 3 ଜଣ ଭାରତୀୟ ନାବିକଙ୍କ ମୃତ୍ୟୁ ଘଟଣାରେ କଡ଼ା ଆପତ୍ତି ପ୍ରଦର୍ଶନ କଲା ଭାରତ। ନିଟ୍ ପୁନଃ ପରୀକ୍ଷା ପରିଚାଳନା ନେଇ ପ୍ରସ୍ତୁତି ସମୀକ୍ଷା କଲେ କ୍ୟାବିନେଟ୍ ସଚିବ ଡକ୍ଟର TV ସୋମନାଥନ। ଏବଂ ଦେଶର ବିଭିନ୍ନ ଅଞ୍ଚଳରେ ମୌସୁମୀ ପ୍ରବେଶ ଲାଗି ପାଗ ଅନୁକୂଳ ଥିବା ପାଣିପାଗ ବିଭାଗର ସୂଚନା। ସମ୍ବାଦ ଶେଷ ହେଲା।
1: ଆରମ୍ଭ କରୁଛୁ।
2: ଶ୍ରୋତା ଯେତେବେଳେ ପର୍ଯ୍ୟନ୍ତ ଆପଣମାନେ ଏହି କାର୍ଯ୍ୟକ୍ରମ ଶୁଣୁଥିଲେ ଆକାଶବାଣୀ କଟକ କେନ୍ଦ୍ରରୁ, ଆପଣମାନେ ଟ୍ୟୁନ୍ କରିଛନ୍ତି 102.6 FM ଆକାଶବାଣୀ ରାଉରକେଲା କେନ୍ଦ୍ରକୁ। ଆରମ୍ଭ କରୁଛୁ ଓଡ଼ିଆ ଭକ୍ତି ଗୀତର କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମରେ ଶୁଣିବା ଅଲେଖ ବିଶ୍ୱାଳଙ୍କ ରଚନାରୁ। ପ୍ରଥମେ ଶୁଣିବା ସୁରେଶ ବାଡେକରଙ୍କ କଣ୍ଠରୁ।

0: ଦେଖ ଏ ନବଘନର ଘର, ସମୟର ଚିତ୍ରିତ ପୃଷ୍ଠାରେ ଜୀବନର ସବୁଜ ସ୍ୱାକ୍ଷର, ଦେଖ ଏ ନବଘନର ଘର। ହଁ ଆଜ୍ଞା, ନବଘନର ଘର ଓଡ଼ିଶାର ଜଣାଶୁଣା କବୟିତ୍ରୀ ପ୍ରଣତି ବେହେରାଙ୍କ ପ୍ରଥମ କବିତା ସଂକଳନ। ପୁସ୍ତକ ପାଇବା ପାଇଁ ଯୋଗାଯୋଗ କରନ୍ତୁ 9438607396।
1: କାର୍ଯ୍ୟକ୍ରମରେ ଏଥର ଶୁଣିବା ମହମ୍ମଦ ଅଜିଜ୍‌ଙ୍କ କଣ୍ଠରୁ। ଗୀତ ରଚନା କରିଛନ୍ତି ଅଲେଖ ବିଶ୍ୱାଳ।

0: ଚାଷୀଙ୍କ ପାଇଁ ଅନନ୍ୟ ପଦକ୍ଷେପ ଓ ଯୋଜନା ଆପଣେଇଛନ୍ତି ଲୋକଙ୍କ ସରକାର। ଚାଷୀଙ୍କ ସମୃଦ୍ଧି ପାଇଁ ସମୃଦ୍ଧ କୃଷକ ଯୋଜନା, ସିଏମ୍ କିଷାନ, କୃଷି ଉଦ୍ୟୋଗ ଓ କାମଧେନୁ ଯୋଜନା ଦେଇଛି ନୂତନ ଶକ୍ତି ଓ ନୂତନ ସୁଯୋଗ।
1: ସମୃଦ୍ଧ କୃଷକ ଯୋଜନାରେ ଚାଷୀ ଭାଇ ଭଉଣୀମାନଙ୍କୁ ବର୍ଦ୍ଧିତ ହାରରେ ଏମ୍ଏସ୍ପି, ସିଏମ୍ କିଷାନ ଯୋଜନାରେ ଆର୍ଥିକ ସହାୟତା, ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାରେ ଆକର୍ଷଣୀୟ ସବ୍ସିଡି, ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣ ଯୋଜନା ଓ ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା ଭଳି ଉନ୍ନତିମୂଳକ ଯୋଜନା ସହିତ ମତ୍ସ୍ୟ ଉତ୍ପାଦନ ଓ ରପ୍ତାନୀରେ ଓଡ଼ିଶାର ଉଲ୍ଲେଖନୀୟ ଅଭିବୃଦ୍ଧି ହୋଇଛି।
0: ଏସବୁ ସହିତ ବୁଣାକାର ଓ କାରିଗରମାନଙ୍କୁ ସଶକ୍ତ କରୁଛି ମୁଖ୍ୟମନ୍ତ୍ରୀ ବରିଷ୍ଠ ବୁଣାକାର ଓ କାରିଗର ସହାୟତା ଯୋଜନା, ମୁଖ୍ୟମନ୍ତ୍ରୀ ବୟନ ଶିଳ୍ପ ବିକାଶ ଯୋଜନା, ମୁଖ୍ୟମନ୍ତ୍ରୀ ରେଶମ ବିକାଶ ଯୋଜନା ଭଳି ଲୋକ କଲ୍ୟାଣକାରୀ ଯୋଜନା ଦ୍ୱାରା ଲକ୍ଷ ଲକ୍ଷ ଚାଷୀ ପରିବାର ହେଉଛନ୍ତି ଉପକୃତ।
1: ବିକାଶର ଧାରା ଓଡ଼ିଶା ସାରା।
2: ଶ୍ରୋତାନ୍ଧୁ କାର୍ଯ୍ୟକ୍ରମରେ ଏଥର ଶୁଣିବା ଘନଶ୍ୟାମ ପଣ୍ଡାଙ୍କ କଣ୍ଠରୁ। ଗୀତ ରଚନା କରିଛନ୍ତି ଅଲେଖ ବିଶ୍ୱାଳ।

0: ଲୋକଙ୍କ ସରକାରଙ୍କର 2 ବର୍ଷ ପୂର୍ତ୍ତି ଉପଲକ୍ଷେ ଓଡ଼ିଶା ଲେଖିଛି ନୂଆ ସମ୍ଭାବନା ନୂଆ ସଫଳତା।
1: ସମୃଦ୍ଧ ଓଡ଼ିଶାର ସ୍ୱପ୍ନକୁ ସାକାର କରିବା ଦିଗରେ ଆଗକୁ ବଢୁଛି ଆମ ରାଜ୍ୟ।
0: ଡିଜିଟାଲ ଓଡ଼ିଶା ଗଠନ ଦିଗରେ ଇ ଗଭର୍ନାନ୍ସ ସେବାର ତୃଣମୂଳ ବିସ୍ତାର ସମେତ ସୁପରିଚାଳିତ ବିଦ୍ୟୁତ ବ୍ୟବସ୍ଥା, ଏହା ହେଉଛି ନୂଆ ଓଡ଼ିଶାର ପରିଚୟ।
1: ସୁସ୍ଥ ଓଡ଼ିଶା ପାଇଁ ଆୟୁଷ୍ମାନ ଭାରତ, ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ମାଧ୍ୟମରେ କୋଟି କୋଟି ଲୋକ ପାଉଛନ୍ତି କ୍ୟାସଲେସ୍ ଚିକିତ୍ସା ସୁବିଧା।
0: ସୁଭଦ୍ରା, ଲକ୍ଷପତି ଦିଦି ଏବଂ ସ୍ୱୟଂ ସହାୟକ ଗୋଷ୍ଠୀ ବଳରେ ଆଜି ଓଡ଼ିଶାର ପ୍ରତିଟି ମହିଳା ସଶକ୍ତ।
1: ବାସଗୃହ, ପାନୀୟ ଜଳ, ରୋଜଗାର, ଦକ୍ଷତା, ପର୍ଯ୍ୟଟନ ଓ ଶିଳ୍ପ ବିକାଶ ମାଧ୍ୟମରେ ଗଢ଼ି ଉଠୁଛି ଆତ୍ମବିଶ୍ୱାସୀ ଓଡ଼ିଶା। ସ୍ୱଚ୍ଛ, ପାରଦର୍ଶୀ ଓ ଜନମୁଖୀ ଶାସନ ସହ ଆଗକୁ ବଢୁଛି ପ୍ରତିଟି ଓଡ଼ିଆ।
0: ବିକାଶର ଧାରା ଓଡ଼ିଶା ସାରା।
2: ଶ୍ରୋତାମାନେ ଶୁଣୁଛନ୍ତି ସୁଗମ ସଙ୍ଗୀତ କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମରେ ଶୁଣୁଛନ୍ତି କୁଳମଣି ପାଣିଙ୍କ ରଚନାରୁ। ଏଥର ଶୁଣିବା ଅତୀଶ କୁମାର ମଜୁମଦାର ଏବଂ ଶ୍ୟାମାମଣି ଦେବୀଙ୍କ କଣ୍ଠରୁ।

ଶ୍ରୋତବନ୍ଧୁ ପ୍ରଚାର କଲୁ ସୁଗମ ସଙ୍ଗୀତ କାର୍ଯ୍ୟକ୍ରମ। ଶିଳ୍ପୀ ଥିଲେ ଅତିଶ କୁମାର ମଜୁମଦାର ଏବଂ ଶ୍ୟାମାମଣି ଦେବୀ। ଗୀତ ରଚନା କରିଥିଲେ କୁଳମଣି ପାଣି। ଶ୍ରୋତାମାନେ ଆମକୁ ଶୁଣୁଛନ୍ତି ଆକାଶବାଣୀ ରାଉରକେଲା କେନ୍ଦ୍ରରୁ। ଆମର କାର୍ଯ୍ୟକ୍ରମ ପ୍ରଚାର କରାଯାଉଛି FM ବ୍ୟାଣ୍ଡରେ 102.6 ମେଗାହର୍ଟ୍ଜ ଯୋଗେ। ଉପଭୋକ୍ତାଙ୍କ ପାଖରେ ପହଞ୍ଚିବା ପାଇଁ ସବୁଠୁ ସୁଲଭ ଏବଂ ସହଜ ମାଧ୍ୟମ ହେଉଛି ଆକାଶବାଣୀ। ଆକାଶବାଣୀ ରାଉରକେଲା କେନ୍ଦ୍ରରେ ବିଜ୍ଞାପନ ବୁକିଂ ପାଇଁ ଡାଏଲ୍ କରନ୍ତୁ ଏହି ଟେଲିଫୋନ୍ ନମ୍ବରକୁ 8249809672। ଟେଲିଫୋନ୍ ନମ୍ବରଟି ଆଉ ଥରେ କହି ରଖୁଛୁ 8249809672। ଶ୍ରୋତାମାନେ ଆମକୁ ଶୁଣୁଛନ୍ତି ଆକାଶବାଣୀ ରାଉରକେଲା କେନ୍ଦ୍ରରୁ। ଆମର କାର୍ଯ୍ୟକ୍ରମ ପ୍ରଚାର କରାଯାଉଛି FM ବ୍ୟାଣ୍ଡରେ 102.6 ମେଗାହର୍ଟ୍ଜ ଯୋଗେ। ପ୍ରଚାର କରୁଛୁ ବଣ ପାହାଡ଼ର ଗୀତ କାର୍ଯ୍ୟକ୍ରମରେ। ବାକ୍ତା ଗୀତ ପରିବେଷଣ କରିଛନ୍ତି ମାଧ୍ୟା ତଡ଼ୱାର ଏବଂ ସାଥୀମାନେ।

ଶ୍ରୋତାନ୍ଦ୍ୟ ପ୍ରଚାର କଲୁ ବଣ ପାହାଡ଼ର ଗୀତ କାର୍ଯ୍ୟକ୍ରମରେ ବାକ୍ତ ଗୀତ ପରିବେଷଣ କଲେ ମାଧ୍ୟା ତଡ଼ୱାର ଏବଂ ସାଥୀମାନେ ଆକାଶବାଣୀ ରାଉରକେଲା 102.6 FM। ଆସନ୍ତୁ ଶୁଣିବା ବିବିଧ ଭାରତୀ କାର୍ଯ୍ୟକ୍ରମ।

0: ଦେଖ, ଏ ନବଘନର ଘର ସମୟର ଚିତ୍ରିତ ପୃଷ୍ଠାରେ ଜୀବନର ସବୁଜ ସ୍ୱାକ୍ଷର। ଦେଖ ଏ ନବଘନର ଘର। ହଁ ଆଜ୍ଞା, ନବଘନର ଘର ଓଡ଼ିଶାର ଜଣାଶୁଣା କବୟିତ୍ରୀ ପ୍ରଣତି ବେହେରାଙ୍କ ପ୍ରଥମ କବିତା ସଂକଳନ। ପୁସ୍ତକ ପାଇବା ପାଇଁ ଯୋଗାଯୋଗ କରନ୍ତୁ 9438607396।
1: ମା ମା ଦେଖନ୍ତୁ ଏଥର ରାସନ କାର୍ଡରେ କେତେ ଚାଉଳ ମିଳିଛି।
2: ଆରେ ବୋହୁ, ଏତେ ଚାଉଳ କୋଉଠୁ ଆଣିଲୁ? କିଏ ଦେଲା?
1: କିଏ ଆଉ ଦବ ମା, ଆମ ସରକାର ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା ଆରମ୍ଭ ହେଇଛି ପରା, ଏବେ ଆମକୁ ମୁଣ୍ଡ ପିଛା 5 କିଲୋ ନୁହଁ 10 କିଲୋ ଚାଉଳ ସମ୍ପୂର୍ଣ୍ଣ ମାଗଣାରେ ମିଳୁଛି।
2: ଆରେ ବା, ଏଇଟା ତ ଭାରି ଭଲ କଥା, ସରକାର ଆମ ଦୁଃଖ ବୁଝିଛନ୍ତି।
3: ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା 3 କୋଟିରୁ ଅଧିକ ଓଡ଼ିଶାବାସୀଙ୍କୁ ମିଳୁଛି ଅତିରିକ୍ତ।

0: ସମାଜ ସୁରକ୍ଷା ଓଡ଼ିଶା ସରକାର ଆପଣଙ୍କ ସୁଖ ଦୁଃଖର ସାଥୀ।
1: ହ୍ୟାଲୋ ରାଉରକେଲା।
2: ହଁ ନମସ୍ତେ ମ୍ୟାଡମ।
1: ନମସ୍ତେ, କିଏ କହୁଛନ୍ତି?
2: ହଁ ମୁଇଁ ରାଧାକାନ୍ତ ଭୋଇ କହୁଥିଲି, ଜାଲପାଲି ବିଜେପୁର ବ୍ଲକ ବରଗଡ଼ ଡିଷ୍ଟ୍ରିକ୍ଟରୁ।
1: ଆଜ୍ଞା, କେମିତି ଅଛନ୍ତି ଆପଣ?
2: ମୁଁ ଭଲ ଅଛି, ଆପଣ କେମିତି ଅଛନ୍ତି?
1: ମୁଁ ବି ଭଲ ଅଛି। ଆଉ କଣ କରନ୍ତି ଆପଣ?
2: ହଁ ମ୍ୟାଡମ, ଆମେ ଏଇଟା ଚାଷ କାମ କରୁଛୁ, ଏଇଟା କ୍ଷେତରେ ଅଛି।
1: କଣ ଲଗେଇଛନ୍ତି ଜମିରେ?
2: ଏଇଟା ପୋଟଲ ତ ଏଇଟା କାଲ ବୈଶାଖୀ, ଏଇଟା ସବୁ ସେ ରାଜ ମାନେ ଢଲିଛି ମ୍ୟାଡମ, ଏଇଟା ସଲଖାବାର ପଡୁଛି ଟିକେ। ଏଇଟା କାଲି ପରଦିନ ଏଇଟା ବର୍ଷା ହେଇଥିଲା, ବେଲେ ଆଜି ଟିକେ ଥଣ୍ଡା ଥଣ୍ଡା ଲାଗୁଛି ଟିକେ।
1: ଆଚ୍ଛା, ତ ପାଣିର ସୁବିଧା ଅଛି ମାନେ ଫସଲରେ ମଡ଼ାଇବା ପାଇଁ ପାଣିର ସୁବିଧା ଅଛି ଆପଣଙ୍କର?
2: ହଁ ଆମର ଏଇଟା ଡିପ୍ ବୋରୱେଲ ଅଛି ମ୍ୟାଡମ, ଏଇଟା ମିଳିଥିଲା ଗଭର୍ଣ୍ଣମେଣ୍ଟ ତରଫରୁ।
1: ଆଚ୍ଛା,
2: ପାଣି ବି ସଫିସିଏଣ୍ଟ ଏନ୍ତା ବାହାରୁଛି।
1: ଆଉ କୁହନ୍ତୁ ଆଜି କୋଉ ଗୀତ ଶୁଣିବା ପାଇଁ ଚାହୁଁଛନ୍ତି?
2: ଆଜି ଗୋଟେ ସୁନମା ହିନ୍ଦୀର ମ୍ୟାଡମ ସୁନ ଜନା ଫିଲ୍ମର ନାଁ ହେଲା, ଆଉ ଗୀତଟା ଗାଇଛନ୍ କେଜି ୟଶୋଦାସ। ଆଜ ଉନ୍ ନଜାର କୁ ଦେଖେ ତେ ହୁଏ ଦେଖ, ହେଟା ଗୀତଟା ସୁନମା ଟିକେ ଯିବା, ଆଉ ଗୀତଟା ଟିକେ ଡେଡିକେଟ କରମା।
1: କୁହନ୍ତୁ
2: ଆପଣଙ୍କୁ ଏଇ ଗୀତଟା ପ୍ରଥମେ ଡେଡିକେଟ ହେ।
1: ବହୁତ ବହୁତ ଧନ୍ୟବାଦ।
2: ଆଉ ଆମର ଭାଇମାନେ ହେଲେ ସୁବଲ କୁମାର ସାହୁ, ଚୈତନ୍ୟ ପଟେଲ, କରମସାନୀ ସାହୁ, ନାଗପାତ୍ର, କ୍ଷମା ସାଗର ସାହୁ, ଚିତ୍ରସେନ ସାଗର, ଲୋକନାଥ ସାହୁ, ଲୋକନାଥ ପ୍ରଧାନ, ଆଉ ଯାହା ଶ୍ରୋତା ମାନେ ଆମର ରାଉରକେଲା ଶୁଣୁଥିବା ସମସ୍ତଙ୍କୁ ଗୀତଟା ଡେଡିକେଟ ଆମର ତରଫରୁ।
1: ଠିକ ଅଛି, ଆପଣଙ୍କ ପସନ୍ଦର ସୁନୈନା ଫିଲ୍ମର ଏଇ ଗୀତଟି ଆପଣଙ୍କର ସମସ୍ତ ସାଙ୍ଗମାନଙ୍କୁ ଶୁଣେଇ ଦେଉଛି। ଆମ କାର୍ଯ୍ୟକ୍ରମକୁ ଫୋନ କରିଥିବାରୁ ବହୁତ ବହୁତ ଧନ୍ୟବାଦ।
2: ନମସ୍କାର।
1: ନମସ୍କାର।

0: ସୁଭଦ୍ରା ଶକ୍ତି ବଜାରରେ ଏସ୍ଏଚ୍ଜି ମା ମାନଙ୍କ ହାତ ତିଆରି ହସ୍ତତନ୍ତ ଓ ହସ୍ତକଳା ସାମଗ୍ରୀ ସହିତ ମିଲେଟ୍ରୁ ପ୍ରସ୍ତୁତ ବିଭିନ୍ନ ଜୈବିକ ସାମଗ୍ରୀର ସମ୍ଭାର। ହସ୍ତତନ୍ତ ଓ ହସ୍ତକଳା ସାମଗ୍ରୀ ବେଶ ଆକର୍ଷଣୀୟ ଏବଂ ପ୍ରତିଟି ମିଲେଟ୍ ସାମଗ୍ରୀ ଶୁଦ୍ଧ ଓ ସ୍ୱାସ୍ଥ୍ୟପ୍ରଦ। ଜୁନ୍ 12 16 ତାରିଖ ପର୍ଯ୍ୟନ୍ତ ଏଥରର ରଜ ମଉଜକୁ ଆହୁରି ଉଲ୍ଲାସରେ ଭରିବାକୁ ଯାଉଛି ସୁଭଦ୍ରା ଶକ୍ତି ବଜାରର ସ୍ୱତନ୍ତ୍ର ରିହାତି। ଏଥର ରଜରେ ସ୍ୱତନ୍ତ୍ର ମଜା। ସୁଭଦ୍ରା ଶକ୍ତି ବଜାର, ଷ୍ଟାର୍ ସ୍କୁଲ ପାଖ, ୟୁନିଟ୍ 8, SIRD ପରିସର, ଭୁବନେଶ୍ୱର।
1: ହ୍ୟାଲୋ ରାଉରକେଲା।
2: ନମସ୍କାର ଆଜ୍ଞା, ମୁଁ ପ୍ଲାଣ୍ଟରୁ କହୁଛି, ଚିତ୍ତରଞ୍ଜନ ଦାସ।
1: ନମସ୍କାର, କେମିତି ଅଛନ୍ତି ଆପଣ?
2: ବହୁତ ଭଲ ଅଛି ଆଜ୍ଞା। ପୁରୁଣା ଲୋକ, ମୁଁ ଆଗରୁ ରେଡିଓ ଷ୍ଟେସନକୁ ଫୋନ କରୁଥିଲି।
1: ଆଜ୍ଞା ଆଜ୍ଞା।
2: ଆଉ ଆଜ୍ଞା ଟିକେ ସେ ଆମକୁ ଗୋଟେ ସେଇ ପରତ ଫିଲ୍ମ ତା ନାଁ ପଡୁନି, ଆଉ କିଶୋର କୁମାରର ଗୀତଟା ଜୀବନ କି ହର ମୁଡ଼ ସେ ଏଇ ଗୀତଟା ଦେବେ ଆଜ୍ଞା। ଆଉ ଟିକେ ଡେଡିକେଟ୍ କରିବେ ଆମର ସେକ୍ଟର 18 ଉମେଶ ହରିପାଲ ଟିକେ ଷ୍ଟାଫ୍ ଅଛନ୍ତି, ସମସ୍ତଙ୍କୁ ଡେଡିକେଟ୍ କରୁଛି ଆମ, ବୁଝିଲେ?
1: ଆଜ୍ଞା, ବହୁତ ବହୁତ ଧନ୍ୟବାଦ।

0: ଚାଷୀଙ୍କ ପାଇଁ ଅନନ୍ୟ ପଦକ୍ଷେପ ଓ ଯୋଜନା ଆପଣେଇଛନ୍ତି ଲୋକଙ୍କ ସରକାର। ଚାଷୀଙ୍କ ସମୃଦ୍ଧି ପାଇଁ ସମୃଦ୍ଧ କୃଷକ ଯୋଜନା ସିଏମ୍ କିଷାନ, କୃଷି ଉଦ୍ୟୋଗ ଓ କାମଧେନୁ ଯୋଜନା ଦେଇଛି ନୂତନ ଶକ୍ତି ଓ ନୂତନ ସୁଯୋଗ।
1: ସମୃଦ୍ଧ କୃଷକ ଯୋଜନାରେ ଚାଷୀ ଭାଇ ଭଉଣୀମାନଙ୍କୁ ବର୍ଦ୍ଧିତ ହାରରେ ଏମ୍ଏସ୍ପି, ସିଏମ୍ କିଷାନ ଯୋଜନାରେ ଆର୍ଥିକ ସହାୟତା, ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାରେ ଆକର୍ଷଣୀୟ ସବ୍ସିଡି, ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା ଓ ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା ଭଳି ଉନ୍ନତିମୂଳକ ଯୋଜନା ସହିତ ମତ୍ସ୍ୟ ଉତ୍ପାଦନ ଓ ରପ୍ତାନୀରେ ଓଡ଼ିଶାର ଉଲ୍ଲେଖନୀୟ ଅଭିବୃଦ୍ଧି ହୋଇଛି।
0: ଏସବୁ ସହିତ ବୁଣାକାର ଓ କାରିଗରମାନଙ୍କୁ ସଶକ୍ତ କରୁଛି ମୁଖ୍ୟମନ୍ତ୍ରୀ ବରିଷ୍ଠ ବୁଣାକାର ଓ କାରିଗର ସହାୟତା ଯୋଜନା, ମୁଖ୍ୟମନ୍ତ୍ରୀ ବୟନ ଶିଳ୍ପ ବିକାଶ ଯୋଜନା, ମୁଖ୍ୟମନ୍ତ୍ରୀ ରେଶମ ବିକାଶ ଯୋଜନା ଭଳି ଲୋକ କଲ୍ୟାଣକାରୀ ଯୋଜନା ଦ୍ୱାରା ଲକ୍ଷ ଲକ୍ଷ ଚାଷୀ ପରିବାର ହେଉଛନ୍ତି ଉପକୃତ।
1: ବିକାଶର ଧାରା ଓଡ଼ିଶା ସାରା।
2: ହ୍ୟାଲୋ ରାଉରକେଲା।
3: ହ୍ୟାଲୋ ମ୍ୟାଡମ୍, ନମସ୍କାର। ମ୍ୟାଡମ୍
2: ନମସ୍କାର, କିଏ କହୁଛନ୍ତି?
3: ମ୍ୟାଡମ୍ ମୁଁ ଶଶିଭୂଷଣ କୁମାର କହୁଥିଲି। ମ୍ୟାଡମ୍ ରହନମାଲ ପାଟନାଗର ବଲାଙ୍ଗୀର ଡିଷ୍ଟ୍ରିକ୍ଟରୁ।
2: ଆଉ ବଲାଙ୍ଗୀରରେ କେମିତି ପାଗ ରହୁଛି ଆଜିକାଲି?
3: ଆଜି ଟିକେ ମ୍ୟାଡମ୍, କାଲି ଦୁଇ ଦିନ ହେଲା ଟିକେ ଟିକେ ରାତିରେ ଘର ଘରେ ଟିକେ ଟିକେ ପଥର ଆମର ବର୍ଷା ଟିକେ ରହୁଥିଲା।
2: ଆଚ୍ଛା, ଆପଣ କ'ଣ କାମ କରନ୍ତି?
3: ମ୍ୟାଡମ୍ ମୁଁ ରାଇସ୍ ମିଲ୍ ମ୍ୟାନେଜର ଅଛି। ମ୍ୟାଡମ୍
2: ଆଉ କେମିତି ଚାଲିଛି ଆପଣଙ୍କର କାମ?
3: ମ୍ୟାଡମ୍ ଏବେ ତ ଖରିଫ୍ର ଧାନ ଉଠା ଚାଲିଛି ମ୍ୟାଡମ୍, ସରି ରବିର।
2: ତ ଆପଣ ଡାଇରେକ୍ଟ ଯୋଉ ଚାଷୀ ମାନଙ୍କ ଠାରୁ ଧାନ ଆଣୁଛନ୍ତି?
3: ଡାଇରେକ୍ଟ ଆମେ ନାହିଁ, ଆମେ ପେଷ୍ଟ ଅଣାଯାଏ, ପେଷ୍ଟ ଫ୍ୟାକ୍ଟ୍ରିରୁ ଆମେ ଆଣୁ। ଆଉ କିନ୍ତୁ ଚାଷୀମାନେ କ'ଣ କରୁଛନ୍ତି, ନାମ ପଞ୍ଜୀକରଣ କରୁଛନ୍ତି, ପେଷ୍ଟକୁ ସେମାନେ ବିକ୍ରି କରୁଛନ୍ତି। ପେଷ୍ଟରୁ ଆମେ ତାପରେ ଆମେ ଆଣିଛୁ ସେ ଧାନ।
2: ଆଚ୍ଛା, ଆପଣ ଯୋଉ ଧାନ କଲେକ୍ଟ କରନ୍ତି ତାର କିଛି ଗ୍ରେଡେସନ ଅଛି କି? ମାନେ ଏଇଟା ଭଲ କ୍ୱାଲିଟି ତାପରେ ସେମିତି କରିକି ଦିଅନ୍ତି? ଆଉ ବହୁତ ବଢିଆ ଲାଗିଲା ଆପଣ ସାଙ୍ଗେ କଥା ହେବି। କୁହନ୍ତୁ, ଆଜି କୋଉ ଗୀତ ଶୁଣିବା ପାଇଁ ଚାହୁଁଛନ୍ତି? କୁହନ୍ତୁ କୋଉ ଗୀତ। ଠିକ ଅଛି, ଆପଣଙ୍କର ପସନ୍ଦର ଗୀତଟି ଆପଣଙ୍କ ପରିବାରର ସମସ୍ତ ସଦସ୍ୟଙ୍କ ପାଇଁ ଶୁଣେଇ ଦଉଛି। ଆମ କାର୍ଯ୍ୟକ୍ରମକୁ ଫୋନ କରିଥିବାରୁ ବହୁତ ବହୁତ ଧନ୍ୟବାଦ।

0: ଲୋକଙ୍କ ସରକାରଙ୍କର 2 ବର୍ଷ ପୂର୍ତ୍ତି ଉପଲକ୍ଷେ ଓଡ଼ିଶା ଲେଖିଛି ନୂଆ ସମ୍ଭାବନା ନୂଆ ସଫଳତା।
1: ସମୃଦ୍ଧ ଓଡ଼ିଶାର ସ୍ୱପ୍ନକୁ ସାକାର କରିବା ଦିଗରେ ଆଗକୁ ବଢୁଛି ଆମ ରାଜ୍ୟ।
0: ଡିଜିଟାଲ ଓଡ଼ିଶା ଗଠନ ଦିଗରେ ଇ ଗଭର୍ନାନ୍ସ ସେବାର ତୃଣମୂଳ ବିସ୍ତାର ସମେତ ସୁପରିଚାଳିତ ବିଦ୍ୟୁତ ବ୍ୟବସ୍ଥା, ଏହା ହେଉଛି ନୂଆ ଓଡ଼ିଶାର ପରିଚୟ।
1: ସୁସ୍ଥ ଓଡ଼ିଶା ପାଇଁ ଆୟୁଷ୍ମାନ ଭାରତ, ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ମାଧ୍ୟମରେ କୋଟି କୋଟି ଲୋକ ପାଉଛନ୍ତି କ୍ୟାସଲେସ୍ ଚିକିତ୍ସା ସୁବିଧା।
0: ସୁଭଦ୍ରା, ଲକ୍ଷପତି ଦିଦି ଏବଂ ସ୍ୱୟଂ ସହାୟକ ଗୋଷ୍ଠୀ ବଳରେ ଆଜି ଓଡ଼ିଶାର ପ୍ରତିଟି ମହିଳା ସଶକ୍ତ।
1: ବାସଗୃହ, ପାନୀୟ ଜଳ, ରୋଜଗାର, ଦକ୍ଷତା, ପର୍ଯ୍ୟଟନ ଓ ଶିଳ୍ପ ବିକାଶ ମାଧ୍ୟମରେ ଗଢ଼ି ଉଠୁଛି ଆତ୍ମବିଶ୍ୱାସୀ ଓଡ଼ିଶା। ସ୍ୱଚ୍ଛ, ପାରଦର୍ଶୀ ଓ ଜନମୁଖୀ ଶାସନ ସହ ଆଗକୁ ବଢ଼ୁଛି ପ୍ରତିଟି ଓଡ଼ିଆ।
0: ବିକାଶର ଧାରା ଓଡ଼ିଶା ସାରା।
2: ହ୍ୟାଲୋ
3: ରାଉରକେଲା,
2: ବିକ୍ରମ ବାବୁ କେମିତି ଅଛନ୍ତି?
3: ଭଲ ଅଛନ୍ତି, ଆପଣ କେମିତି ଅଛନ୍ତି?
2: ମୁଁ ବି ଭଲ ଅଛି। ଆଉ ଗରମ କେମିତି ହଉଛି ଆପଣଙ୍କର ଅଞ୍ଚଳରେ?
3: ଗରମ ତ ଚାଲିଛି ନାନୀ, ଏକ୍ଚୁଆଲି ଖରା ମାସ ହେଇଛି, ଗରମ କାହିଁ ନା ଲାଗବା, ଗରମ ବହୁତ ଲାଗୁଛି। ସେତେଥର ତ ରହୁଛୁ, ହେଲେ ପାନି ବର୍ଷା ହେବା ବୋଲୁଛନ୍, ବର୍ଷକ ପାଇ ତ ଆସିଲାନ, ଆମେ କେରଳକେ ବୋଲେ 2-4 ଦିନ ଭିତରେ ହେବା ବୋଲୁଛନ୍।
2: ଆଉ କୁହନ୍ତୁ, ଆଜି କୋଉ ଗୀତ ଶୁଣିବା ପାଇଁ ଚାହୁଁଛନ୍ତି?
3: ଆଜ୍ଞା, ତୁଜିକୁ ପୁକାରେ ମେରେ ଗୀତ ତିରେ
2: ଠିକ ଅଛି। ବହୁତ ବହୁତ ଧନ୍ୟବାଦ ମତେ ଡେଡିକେଟ୍ କରିଥିବାରୁ। ନିଶ୍ଚିତ ଭାବରେ ଆପଣଙ୍କ ପସନ୍ଦର ଗୀତଟି ଆପଣଙ୍କ ସମସ୍ତ ସାଙ୍ଗମାନଙ୍କୁ ଶୁଣେଇ ଦେଉଛି। ଆମ କାର୍ଯ୍ୟକ୍ରମକୁ ଫୋନ୍ କରିଥିବାରୁ ବହୁତ ବହୁତ ଧନ୍ୟବାଦ।

0: ହ୍ୟାଲୋ ରାଉରକେଲା।
1: ଜୟ ସୀତାରାମ ଆଜ୍ଞା। ଜୟ ସୀତାରାମ।
0: ଜୟ ସୀତାରାମ, କିଏ କହୁଛନ୍ତି?
1: ଆଜ୍ଞା, ରବୀନ୍ଦ୍ରନାଥ ମେହେର, ମହଲାକଟା, ଭେଡ଼େନ ବ୍ଲକ, ବରଗଡ଼ ଜିଲ୍ଲା ରୁ କହୁଛି। ଆଜ୍ଞା
0: ଆଜ୍ଞା, କେମିତି ଅଛନ୍ତି ରବୀନ୍ଦ୍ର ବାବୁ?
1: ଭଲ ଅଛି ଆଜ୍ଞା। ଆଉ କାଲି ତ ବର୍ଷା ହେଲା ଯେ ଥଣ୍ଡା ପାଗ ହେଲା, ରାତି ଭଲସେ ନିଦ ଲାଗଲା, ବର୍ତ୍ତମାନ ସକାଳୁ କି ବାଦଲ କରିଥିଲା, ଏହା ଯେ ଟିକେ ଟିକେ ମୁସମୁସି ଖରା ଦେଖାଲା।
0: ଏଇ ଟାଇମରେ ତ ସେଇଭଳିଆ ହବ, ବର୍ଷା ଖରା ଚାଲିବ ଆଉ। ତଥାପି ଆପଣ ଯୋଉ ଗରମଟା ହଉଥିଲା ସେଟା ଟିକେ କମିଛି ନାଇଁ?
1: ପୁରା 29 ଡିଗ୍ରୀ ସେଲସିୟସ ପଳେଇ ଆଇଛି। ଆଜ୍ଞା, ଗୀତଟି ଶୁନମା ଜିନେ କି ରାହାବ, ଏଇଟା ମହମ୍ମଦ ରଫି ଗାଇଛନ୍। ଏକବାର ଏକ ନମ୍ବର ଗୀତଟି, କ୍ଲାସିକ ଗୀତ। ଆମେ ସେ ଉସି କେ ଆଏ ବାହାର, ଜାନେ ସେ ଉସି କେ ଯାଏ ବାହାର, बड़े मस्तानी है मेरी महबूबा। इटा अमर मोहम्मद रफी गाई हां।
0: बढ़िया गीत, बहुत सुंदर गीत रे।
1: क्लासिक गीत रे।
0: आ गया आ गया। आ फुणी दोची आपन का पसंद रे गीत रे।

0: ହ୍ୟାଲୋ ରାଉରକେଲା, କିଏ କହୁଛନ୍ତି? ଆଜ୍ଞା ମ୍ୟାଡାମ, କେମିତି ଅଛନ୍ତି? ମୁଁ ଭଲ ଅଛି। ଆଉ ସେପଟେ ଜଗତସିଂହପୁର ର କେମିତି କଣ ପାଗ ରହିଛି? କିଛି ଟେମ୍ପରେଚର ରେ ପରିବର୍ତ୍ତନ ହେଲା ନା ନାହିଁ?
1: କିଛି ପରିବର୍ତ୍ତନ ନାହିଁ ମ୍ୟାଡାମ, ଯେମିତି ପାଗ ରହିବା କଥା ସେମିତି ରହିଛି। ପ୍ରବଳ ଗୁଳୁଗୁଳି
0: ଗରମ,
1: କାଳ ବୈଶାଖୀ ହଉଛି, ପ୍ରତିଦିନ 4 ବେଳକୁ ଆସୁଛି, ମାନେ ଘୁରେଇକିରି ଆସୁଛି। ଅବଶ୍ୟ ଗୋଟେ ଜାଗାରେ ହଉନି, ମନେ କରନ୍ତୁ ଆମ ଏରିଆରେ ଆଜି ହେଲା, କାଲିକି ଆଉ 5 କିଲୋମିଟର ଦୂରରେ ହଉଛି, କାଲିକି ଆଉ 5 କିଲୋମିଟର ଦୂରରେ ହଉଛି, କେମିତି ହଉଛି ଆଉ।
0: ଆଉ କୁହନ୍ତୁ, ଆଜି କୋଉ ଗୀତ ଶୁଣିବା ପାଇଁ ଚାହୁଁଛନ୍ତି?
1: ଆଜି ଶୁଣିବି ମ୍ୟାଡାମ ଆପଣଙ୍କ ପସନ୍ଦର ଗୋଟେ ପୁରୁଣା ଗୀତ ଦେବେ।
0: ଠିକ ଅଛି, ନିଶ୍ଚିତ ଭାବରେ ମୋ ପସନ୍ଦର ଗୀତଟି ଆପଣଙ୍କ ପାଇଁ ଶୁଣେଇଦେବି। ଆମ କାର୍ଯ୍ୟକ୍ରମକୁ ଫୋନ୍ କରିଥିବାରୁ ବହୁତ ବହୁତ ଧନ୍ୟବାଦ।

0: ହ୍ୟାଲୋ ରାଉରକେଲା।
1: ହ୍ୟାଲୋ ରାଉରକେଲା ନାନୀ, ଜୁହାର।
0: ଜୁହାର, କିଏ କହୁଛନ୍ତି?
1: ମୁଇଁ କରମସାନି ସାହୁ କହୁଛି, ଗ୍ରାମ ଚରଙ୍ଗା ମୁଣ୍ଡା ପୋଷ୍ଟ ଲାଲ ମୁଣ୍ଡା ଥାନା ବିଜେପୁର ଜିଲ୍ଲା ବରଗଡ଼।
0: ଆଜ୍ଞା, କେମିତି ଅଛନ୍ତି?
1: ମୁଇଁ ତ ଭଲ ଅଛି ନାନୀ, ଆଉ ଆପଣମାନେ କେନ୍ତା ଅଛନ୍?
0: ଆମେ ବି ଭଲ ଅଛୁ। କଣ କରୁଛନ୍ତି ଏବେ?
1: କଣ କରମା ନାନୀ, ଆଜି ତ ଖରା ତ ବହୁତ ହେଇଗଲାନ, ଆରୁ ବର୍ଷା କମ୍ କମ୍ ହଉଛି, ଆର୍ ବେଶୀ ଗରମ ହଉଛି। ଆଉ
0: କୁହନ୍ତୁ, ଆଜି କୋଉ ଗୀତ ଶୁଣିବା ପାଇଁ ଚାହୁଁଛନ୍ତି?
1: ଆଜି ଗୀତ ଗୋଟେ ଦେବେ ଆମର ପ୍ୟାର କେ ଜିତର, ଆମ୍ବେ ନା ବୁଲାନା ସାଜନ, ଆମ୍ବେ ନା ବୁଲାନା ନା ବି ଟିକେ କର୍ମା।
0: ହଁ କୁହନ୍ତୁ।
1: ପହେଲା ଆପଣଙ୍କ ଟିକେ କର୍ମା ନାନୀ।
0: ଠିକ୍ ଅଛି, ବହୁତ ବହୁତ ଧନ୍ୟବାଦ, କୁହନ୍ତୁ।
1: ହଁ ନାନୀ, ଆଉ ତାପରେ ପଣ୍ଡିର ଶୁଭମ କୁମାର ସାହୁ, ଚୈତନ୍ୟ ପଟେଲ, ଲୋକନାଥ ସାହୁ, ଲୋକନାଥ ପ୍ରଧାନ, ନାରାୟଣ ମେହେର, ଆନନ୍ଦ ମେହେର, ସେବାରାମ ମେହେର, ଗୋବିନ୍ଦ ମେହେର, ମୁରଲୀ ମେହେର, ରବୀନ୍ଦ୍ରନାଥ ମେହେର, ପଞ୍ଚାନନ୍ଦ ପଞ୍ଜା, ହରେଶ ପରୁଆ, ପ୍ରକନ୍ଦ କୁମାରୀ, ପୁଷ୍ପାଞ୍ଜଳି କୁମାରୀ, ଲିଙ୍ଗରାଜ ମେହେର, ସତ୍ୟଭାମା ମେହେର, ଦେବରାଜ ମେହେର, ଶଙ୍କର ମେହେର, ସ୍ୱର୍ଣ୍ଣପ୍ରଭାକର, ଭରତଚରଣ ଭୋଇ, ରାଜେନ୍ଦ୍ର ଭୋଇ, ରାଧାକାନ୍ତ ଭୋଇ, ତାପରେ ରତ୍ନାକୁ ପାତ୍ର, ଦୀକ୍ଷା ଗୋପାଳ, ବିଷୁଭ ଗୋଏଲ, ଚିତ୍ରସନ ସବର, ମନୋଜ ପଟେଲ, ଶିବସାଗର ସାହୁ, ହିମାଞ୍ଚଳ ସବର, ଆର ଆମର ଦୁଇ ବାବୁ ହେଉଛନ୍ ଆକାଶ ସାହୁ, ବିକାଶ ସାହୁ, ଲକ୍ଷ୍ମୀନାରାୟଣ ବାଘ, ଉମେଶ ସାହୁ, ନିରାକାର ରଣା।
0: ଠିକ୍ ଅଛି, ଆପଣଙ୍କର ସମସ୍ତ ସାଙ୍ଗମାନଙ୍କ ପାଇଁ ଶୁଣି ଦେଉଛି ହୋଗି ପ୍ୟାର କି ଜିତ ଫିଲ୍ମର ଏଇ ଗୀତଟି। ଆମ କାର୍ଯ୍ୟକ୍ରମକୁ ଫୋନ୍ କରିଥିବାରୁ ବହୁତ ବହୁତ ଧନ୍ୟବାଦ।
1: ଧନ୍ୟବାଦ।
0: ଜୁହାର।

ଶେଷ ହେଲା ହେଲୋ ରାଉରକେଲା କାର୍ଯ୍ୟକ୍ରମ। ତେବେ ଯିବା ପୂର୍ବରୁ ଆପଣମାନଙ୍କୁ କହି ରଖୁଛି, ଆମର ଏହି ହେଲୋ ରାଉରକେଲା କାର୍ଯ୍ୟକ୍ରମ ରେକର୍ଡିଂ କରାଯାଏ ପ୍ରତ୍ୟେକ ଗୁରୁବାର ଦିନ 10:30 ରୁ ଦିନ 11:30 ପର୍ଯ୍ୟନ୍ତ। ତେବେ ଏହି ସମୟ ମଧ୍ୟରେ ଆମକୁ ଫୋନ୍ କରନ୍ତୁ, ଆଉ କୁହନ୍ତୁ ଆପଣମାନଙ୍କ ପସନ୍ଦର ଗୀତ। ଆମର ଫୋନ୍ ନମ୍ବର ହେଲା 0661247054। ଆପଣମାନଙ୍କୁ ଆମର ଏହି ହେଲୋ ରାଉରକେଲା କାର୍ଯ୍ୟକ୍ରମ କେମିତି ଲାଗୁଛି ମତାମତ ନିଶ୍ଚୟ ଦେବେ। ମତାମତ ଲେଖିବାର ଠିକଣା ହେଲା ହେଲୋ ରାଉରକେଲା କାର୍ଯ୍ୟକ୍ରମ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ ରାଉରକେଲା, ପିନ୍ 769042। ତେବେ ଆଜି ପାଇଁ ମମତାଞ୍ଜଳିକୁ ଦିଅନ୍ତୁ ବିଦାୟ। ନମସ୍କାର।

0: ଶ୍ରୋତାନ୍ଧୁ ପ୍ରଚାର କଲୁ ହ୍ୟାଲୋ ରାଉରକେଲା କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମର ପ୍ରଯୋଜନାରେ ଥିଲେ ବସନ୍ତୀ କୁମାର ସ୍ୱାଇଁ, ଉପସ୍ଥାପନାରେ ମମତାଞ୍ଜଳି ଦାସ। ଆକାଶବାଣୀ ରାଉରକେଲା 102.6 FM। ଆସନ୍ତୁ ଶୁଣିବା ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ବିବିଧ ଭାରତୀ।
1: विविध भारती से बोल रही हैं चित्रपट संगीत।

0: 11 ଆମେରିକା ଡଲାର ଅତିକ୍ରମ କରିଥିବା ବେଳେ ଗତବର୍ଷ ଏହା 1.8 ବିଲିୟନ୍ ଡଲାରକୁ ବୃଦ୍ଧି ପାଇଥିଲା। ସ୍ଲୋଭାକିଆ ଗସ୍ତ ଶେଷ କରି ଶ୍ରୀ ମୋଦି ଫ୍ରାନ୍ସର ଏଭିଏନ୍କୁ ଗସ୍ତ କରିବେ। ସେଠାରେ 16 ଓ 17 ତାରିଖରେ G7 ଶିଖର ସମ୍ମିଳନୀରେ ଶ୍ରୀ ମୋଦି ଯୋଗଦେବାର କାର୍ଯ୍ୟସୂଚୀ ରହିଛି। G7 ସମ୍ମିଳନୀରେ ଭାରତର ଉପସ୍ଥିତି ବୈଷୟିକ ସ୍ତରରେ ବର୍ଦ୍ଧିତ ଦକ୍ଷତାକୁ ପ୍ରତିପାଦନ କରୁଛି ବୋଲି ଶ୍ରୀ ମୋଦି କହିଛନ୍ତି। ଏହାପରେ 18 ତାରିଖରେ ଶ୍ରୀ ମୋଦି ପ୍ୟାରିସ୍ଠାରେ ପହଞ୍ଚି ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନ୍ଙ୍କ ସହ ମିଳିତ ଭାବେ ଭିଭାଟେକ୍ 2026 କାର୍ଯ୍ୟକ୍ରମରେ ଯୋଗଦେବେ। ପ୍ୟାରିସ୍ଠାରେ ଭାରତୀୟ ସମ୍ପ୍ରଦାୟଙ୍କ ସହ ଶ୍ରୀ ମୋଦି ମତ ବିନିମୟ କରିବାର କାର୍ଯ୍ୟସୂଚୀ ରହିଛି। ଏହି ଗସ୍ତ ୟୁରୋପ ଏବଂ G7 ସଦସ୍ୟ ରାଷ୍ଟ୍ରଗୁଡ଼ିକ ସହ ଭାରତର ସମ୍ପର୍କକୁ ଅଧିକ ସୁଦୃଢ଼ କରିବ ବୋଲି ଶ୍ରୀ ମୋଦି ଆଶାବ୍ୟକ୍ତ କରିଛନ୍ତି। ଉତ୍ତରାଖଣ୍ଡର ଡେରାଡୁନ୍ ସ୍ଥିତ ଭାରତୀୟ ସାମରିକ ଏକାଡେମୀରେ ଆଜି 158ତମ ପାସିଂ ଆଉଟ୍ ସମାରୋହ ଅନୁଷ୍ଠିତ ହୋଇଯାଇଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏଥିରେ ଯୋଗଦେଇ ପାସିଂ ଆଉଟ୍ ପରେଡ୍ର ଅଭିବାଦନ ଗ୍ରହଣ କରିଛନ୍ତି। ଏଥିସହ ଭାରତୀୟ ସେନା 481 ଜଣ ଯୁବ ଅଧିକାରୀଙ୍କୁ ସ୍ୱାଗତ କରିଛି। ଏହାବ୍ୟତୀତ ବିଭିନ୍ନ ବନ୍ଧୁତ୍ୱପୂର୍ଣ୍ଣ ରାଷ୍ଟ୍ରର 34 ଜଣ ପ୍ରଶିକ୍ଷାର୍ଥୀ ମଧ୍ୟ ସେମାନଙ୍କର ତାଲିମ କାର୍ଯ୍ୟକ୍ରମ ଶେଷ କରିଛନ୍ତି। ପ୍ରଥମଥର ପାଇଁ ଏକାଡେମୀରୁ 9 ଜଣ ମହିଳା କ୍ୟାଡେଟ୍ ଉତ୍ତୀର୍ଣ୍ଣ ହୋଇଛନ୍ତି। ମହିଳା ନେତୃତ୍ୱାଧୀନ ବିକାଶ କ୍ଷେତ୍ରରେ ଏହା ଏକ ପ୍ରେରଣାଦାୟକ ପଦକ୍ଷେପ ବୋଲି ରାଷ୍ଟ୍ରପତି କହିଛନ୍ତି। ରାଷ୍ଟ୍ରପତି ମୁର୍ମୁ ପାସିଂ ଆଉଟ୍ ସମାବେଶକୁ ସମ୍ବୋଧନ କରି କହିଛନ୍ତି, ମହିଳା କ୍ୟାଡେଟ୍ ସଫଳତାର ସହ ଏହି ଏକାଡେମୀରେ ଉତ୍ତୀର୍ଣ୍ଣ ହେବା ଏକାଡେମୀର ଇତିହାସରେ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ। ଭାରତୀୟ ସାମରିକ ଏକାଡେମୀ ସମ୍ମାନ ସାହସ ଏବଂ ରାଷ୍ଟ୍ରସେବାର ପ୍ରତୀକ ବୋଲି ରାଷ୍ଟ୍ରପତି ବର୍ଣ୍ଣନା କରିଛନ୍ତି। ପାସିଂ ଆଉଟ୍ କ୍ୟାଡେଟ୍କୁ ଜୀବନବ୍ୟାପୀ ଶିକ୍ଷାର୍ଥୀ ରହିବା, ସାହସିକ ନିଷ୍ପତ୍ତି ନେବା ଏବଂ ବର୍ଦ୍ଧିତ ସୁରକ୍ଷା ଆହ୍ୱାନଗୁଡ଼ିକର ମୁକାବିଲା ଦିଗରେ ନୈତିକ ଦାୟିତ୍ୱ ନିର୍ବାହ କରିବାକୁ ରାଷ୍ଟ୍ରପତି ପରାମର୍ଶ ଦେଇଛନ୍ତି। ଏହି ସମାରୋହରେ ପ୍ରଶିକ୍ଷଣରେ ଉତ୍କର୍ଷତା ପ୍ରତିପାଦନ କରିଥିବା କ୍ୟାଡେଟ୍କୁ ରାଷ୍ଟ୍ରପତି ସମ୍ବର୍ଦ୍ଧିତ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ଦେଶର ଯୁବବର୍ଗ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟାଠାରୁ ଆରମ୍ଭ କରି ବିନିର୍ମାଣ କ୍ଷେତ୍ର, ମହାକାଶ, ସେମିକଣ୍ଡକ୍ଟର ଏବଂ ଡ୍ରୋନ୍ ପର୍ଯ୍ୟନ୍ତ ବିଭିନ୍ନ କ୍ଷେତ୍ରରେ ନିଜର ଦକ୍ଷତା ପ୍ରତିପାଦନ କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି କହିଛନ୍ତି, ଭାରତ ବିଶ୍ୱସ୍ତରରେ ଏକ ପ୍ରମୁଖ ଷ୍ଟାର୍ଟଅପ୍ କେନ୍ଦ୍ର ଭାବେ ପରିପ୍ରକାଶ ପାଇଛି। ଏହି ସଫଳତା ଯୁବବର୍ଗଙ୍କ ଯୋଗୁଁ ସମ୍ଭବ ହୋଇପାରିଛି। କ୍ରୀଡ଼ା କ୍ଷେତ୍ରଠାରୁ ଆରମ୍ଭ କରି ଦେଶର ଭବିଷ୍ୟତ ଗଠନରେ ଯୁବବର୍ଗଙ୍କ ଉତ୍ସାହପୂର୍ଣ୍ଣ ଯୋଗଦାନକୁ ପ୍ରଧାନମନ୍ତ୍ରୀ ଉଚ୍ଚ ପ୍ରଶଂସା କରିଛନ୍ତି। ବହୁ ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ଭାରତର ଯୁବ କ୍ରୀଡ଼ାବିତ୍ ନିଜର ଶ୍ରେଷ୍ଠତ୍ୱ ପ୍ରତିପାଦନ କରି ଦେଶକୁ ଗୌରବାନ୍ୱିତ କରିଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଦେଶରେ ବିଭିନ୍ନ କ୍ଷେତ୍ରରେ ସୃଷ୍ଟି ହୋଇଥିବା ଇକୋସିଷ୍ଟମ ନବସୃଜନ, ଉଦ୍ୟୋଗ କ୍ଷେତ୍ର ଆଦିକୁ ପ୍ରୋତ୍ସାହନ ପ୍ରଦାନ କରୁଛି। ଗତ 12 ବର୍ଷ ଧରି କେନ୍ଦ୍ରର NDA ସରକାର ଯୁବ ନେତୃତ୍ୱାଧୀନ ବିକାଶ ଉପରେ ନିରନ୍ତର ପ୍ରୟାସ ଜାରି ରଖିଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଆସାମର ଜୋରହାଟ ବାୟୁସେନା ଘାଟିରେ ଆଜି ସକାଳେ ଭାରତୀୟ ବାୟୁସେନାର ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ବାୟୁସେନା ଦେଇଥିବା ସୂଚନା ଅନୁଯାୟୀ AM-32 ପରିବହନ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ତେବେ ଦୁର୍ଘଟଣାର କାରଣ ନିର୍ଣ୍ଣୟ କରିବା ପାଇଁ ଏକ ତଦନ୍ତ କମିଟି ଗଠନ କରାଯାଇଛି ବୋଲି ବାୟୁସେନା ସୂଚନା ଦେଇଛି। ଦେଶବ୍ୟାପୀ କନ୍ୟା ସନ୍ତାନଙ୍କୁ ସଶକ୍ତ କରିବା ଏବଂ ସାମାଜିକ ଦୃଷ୍ଟିକୋଣକୁ ପରିବର୍ତ୍ତନ କରିବାରେ ବେଟି ବଚାଓ ବେଟି ପଢ଼ାଓ ଅଭିଯାନ ଏକ ପ୍ରମୁଖ ପରିବର୍ତ୍ତନକାରୀ ପଦକ୍ଷେପ ଭାବେ ଉଭା ହୋଇଛି। 2015 ଲିଙ୍ଗଗତ ଅସମାନତା ଏବଂ ବୈଷମ୍ୟକୁ ପ୍ରତିହତ କରିବା ଲକ୍ଷ୍ୟ ନେଇ ଏହି ଅଭିଯାନ ଆରମ୍ଭ କରାଯାଇଥିଲା। କନ୍ୟା ସନ୍ତାନଙ୍କର ସୁରକ୍ଷା, ଶିକ୍ଷା ଏବଂ ବଞ୍ଚିବାର ଅଧିକାରକୁ ସୁରକ୍ଷା ପ୍ରଦାନ କରିବାରେ ଏହି ଯୋଜନା ବେଶ୍ ଫଳପ୍ରଦ ସାବ୍ୟସ୍ତ ହୋଇଛି। ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ କହିଛି, ଗତ ଦଶନ୍ଧି ମଧ୍ୟରେ ଲିଙ୍ଗଗତ ଅସମାନତା ବହୁ ପରିମାଣରେ ହ୍ରାସ ପାଇଛି। ଶିକ୍ଷା କ୍ଷେତ୍ରରେ କନ୍ୟା ସନ୍ତାନଙ୍କର ଅଂଶଗ୍ରହଣ ବୃଦ୍ଧି ପାଇଛି। ମାଧ୍ୟମିକ ସ୍ତରରେ କନ୍ୟା ସନ୍ତାନଙ୍କର ନାମଲେଖା 2014-15 ରହିଥିବା 75.51% ବୃଦ୍ଧି ପାଇ 2024-25 80.2% ପହଞ୍ଚିଥିଲା। କନ୍ୟା ସନ୍ତାନଙ୍କ ପାଇଁ ଏକ ଉତ୍ତମ ପରିବେଶ ସୃଷ୍ଟି କରିବା, ଗୋଷ୍ଠୀଗତ ସମ୍ପୃକ୍ତି, ସଚେତନତା ଏବଂ କେନ୍ଦ୍ର ଓ ରାଜ୍ୟଗୁଡ଼ିକ ମଧ୍ୟରେ ସମନ୍ୱିତ ଭାବେ କାର୍ଯ୍ୟ କରିବାରେ ଏହି ଯୋଜନା ବେଶ୍ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହୋଇଛି ବୋଲି ମନ୍ତ୍ରଣାଳୟ କହିଛି। ସଂଘର୍ଷର ଅବସାନ ନେଇ ଆମେରିକା ସହିତ ଚୂଡ଼ାନ୍ତ ଶାନ୍ତି ଚୁକ୍ତି ସ୍ୱାକ୍ଷରକୁ ଇରାନ୍ ପ୍ରତ୍ୟାଖ୍ୟାନ କରିଛି। ଅନ୍ୟପକ୍ଷରେ ଉଭୟ ଦେଶ ମଧ୍ୟରେ ଏକ ପ୍ରାଥମିକ ଚୁକ୍ତି ସ୍ୱାକ୍ଷରିତ ହେବାର ସମ୍ଭାବନା ରହିଛି ବୋଲି ସୂଚନା ମିଳିଛି। ଗଣମାଧ୍ୟମ ସହ ସାକ୍ଷାତକାରରେ ଇରାନ୍ର ବୈଦେଶିକ ମନ୍ତ୍ରୀ ଆବାସ ଅର୍ଘାଚି କହିଛନ୍ତି, ପ୍ରାଥମିକ ପର୍ଯ୍ୟାୟରେ ଚୁକ୍ତି ନେଇ ବୁଝାମଣା ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ଡିଜିଟାଲ୍ ଭାବରେ ଉଭୟ ପକ୍ଷ ଏଥିରେ ସ୍ୱାକ୍ଷର କରିବାର ସମ୍ଭାବନା ରହିଛି। ତେବେ ନୌସେନା ଅବରୋଧ ପ୍ରତ୍ୟାହାର ଏବଂ ଜବତ ଇରାନ୍ ସମ୍ପତ୍ତି ମୁକ୍ତ ନ ହେବା ଯାଏଁ ଆମେରିକା ଆମେରିକା ସହ ସ୍ଥାୟୀ ଚୁକ୍ତିକୁ ତେହେରାନ ସମର୍ଥନ କରିବ ନାହିଁ ବୋଲି ଶ୍ରୀ ଅର୍ଘାଚି ସ୍ପଷ୍ଟ କରିଛନ୍ତି। ଦେଶର ଆର୍ଥିକ ସାର୍ବଜନୀନ ଅଧିକାରର ସୁରକ୍ଷା ସୁନିଶ୍ଚିତ ହେବା ଏବଂ ପ୍ରତିକୂଳ ପଦକ୍ଷେପର ପ୍ରତ୍ୟାହାର ଚୂଡ଼ାନ୍ତ ଚୁକ୍ତିର ଗୁରୁତ୍ୱପୂର୍ଣ୍ଣ ସର୍ତ୍ତ ବୋଲି ଇରାନ କହିଛି। ଅନ୍ୟପକ୍ଷରେ ଇସ୍ଲାମାବାଦରେ ପାକିସ୍ତାନ ମଧ୍ୟସ୍ଥତାରେ ଚାଲିଥିବା ଆଲୋଚନାରେ ଏକ ଚିଠା ଚୁକ୍ତି ଉପରେ ଉଭୟ ଇରାନ ଓ ଆମେରିକା ସହମତ ହୋଇଥିବା ଜଣାପଡ଼ିଛି। ଆଫ୍ରିକୀୟ ରାଷ୍ଟ୍ର କଙ୍ଗୋରେ ଇବୋଲା ଜନିତ ମୃତ୍ୟୁ ସଂଖ୍ୟା 139 ହୋଇଛି। ସେଠାକାର ସ୍ୱାସ୍ଥ୍ୟ କର୍ତ୍ତୃପକ୍ଷ ଦେଇଥିବା ସୂଚନା ଅନୁଯାୟୀ ଦେଶରେ ଇବୋଲା ସଂକ୍ରମଣ 699 ପହଞ୍ଚିଛି। ଇଟୁରି ପ୍ରଦେଶରେ 17 ନୂତନ ସଂକ୍ରମଣ ମାମଲା ଚିହ୍ନଟ ହେବା ସହ 5 ଜଣଙ୍କର ମୃତ୍ୟୁ ହୋଇଥିବା ରେକର୍ଡ କରାଯାଇଛି ବୋଲି ସେଠାକାର କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ଦେଶର ଇଟୁରି, ଉତ୍ତର କିଭୁ ଏବଂ ଦକ୍ଷିଣ କିଭୁ ଆଦି ପ୍ରଦେଶରେ ସ୍ୱାସ୍ଥ୍ୟ ଜୋନ୍ରେ ଇବୋଲା ସଂକ୍ରମଣ ବୃଦ୍ଧି ପାଇଥିବା ସେଠାକାର କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ପୁରୁଷ ବର୍ଗ ତିନିଟିକିଆ ଦିନିକିଆ ଆନ୍ତର୍ଜାତିକ ସିରିଜ୍ ଆଜିଠାରୁ ଆରମ୍ଭ ହୋଇଛି। ପ୍ରଥମ ମ୍ୟାଚ୍ ଧର୍ମଶାଳାସ୍ଥିତ ହିମାଚଳ ପ୍ରଦେଶ କ୍ରିକେଟ୍ ଆସୋସିଏସନ୍ ଷ୍ଟାଡିୟମ୍ଠାରେ ବର୍ଷା ଯୋଗୁଁ ବିଳମ୍ବ ହୋଇଛି। ସିରିଜ୍ର ପରବର୍ତ୍ତୀ ଦୁଇଟି ମ୍ୟାଚ୍ ଲକ୍ଷ୍ନୌ ଏବଂ ଚେନ୍ନାଇଠାରେ ଖେଳାଯିବ। 2026 ଫିଫା ବିଶ୍ୱକପ୍ ପ୍ରତିଯୋଗିତାର ଗ୍ରୁପ୍ ଡିର ଏକ ମ୍ୟାଚ୍ରେ ଆମେରିକା ବିଜୟୀ ହୋଇଛି। ଲସ୍ ଆଞ୍ଜେଲେସ୍ର ସୋଫାଇ ଷ୍ଟାଡିୟମ୍ଠାରେ ଖେଳାଯାଇଥିବା ଏହି ମ୍ୟାଚ୍ରେ ଆମେରିକା ପାରାଗୁଏକୁ 4-1 ଗୋଲ୍ରେ ପରାସ୍ତ କରିଛି। ଅନ୍ୟ ଏକ ମ୍ୟାଚ୍ରେ କାନାଡ଼ା ଏବଂ ବୋସ୍ନିଆ ହର୍ଜଗୋବିନା ମଧ୍ୟରେ ଖେଳ 1-1 ଗୋଲ୍ରେ ଅମୀମାଂସିତ ଭାବେ ଶେଷ ହୋଇଛି। ଆଇସିସି ମହିଳା ଟି20 ବିଶ୍ୱକପ୍ 10ମ ସଂସ୍କରଣରେ ଭାରତ ଆସନ୍ତାକାଲି ତା'ର ଅଭିଯାନ ଆରମ୍ଭ କରିବ। ପ୍ରଥମ ମ୍ୟାଚ୍ରେ ପାକିସ୍ତାନକୁ ଭେଟିବ। ଚଳିତ ସଂସ୍କରଣର ପ୍ରଥମ ମ୍ୟାଚ୍ରେ ଗତକାଲି ଶ୍ରୀଲଙ୍କା ବିପକ୍ଷରେ ଇଂଲଣ୍ଡ 87 ରନ୍ରେ ବିଜୟୀ ହୋଇଛି। ପ୍ରାୟ ଏକ ମାସ ବ୍ୟାପୀ ଚାଲିବାକୁ ଥିବା ଏହି ବିଶ୍ୱକପ୍ ପ୍ରତିଯୋଗିତାର ସମସ୍ତ ମ୍ୟାଚ୍ ଇଂଲଣ୍ଡ ଏବଂ ୱେଲ୍ସର ବିଭିନ୍ନ ସ୍ଥାନରେ ଖେଳାଯିବ। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ଫ୍ରାନ୍ସ ଓ ସ୍ଲୋଭାକିଆକୁ 6-ଦିନିଆ ଗସ୍ତରେ ଗଲେ ପ୍ରଧାନମନ୍ତ୍ରୀ। ଆସନ୍ତାକାଲି ନିସ୍ଠାରେ ଫ୍ରାନ୍ସ ରାଷ୍ଟ୍ରପତିଙ୍କ ସହ କରିବେ ଦ୍ୱିପାକ୍ଷିକ ଆଲୋଚନା। ଡେରାଡୁନ୍ସ୍ଥିତ ଭାରତୀୟ ସାମରିକ ଏକାଡେମୀରେ 158ତମ ପାସିଂ ଆଉଟ୍ ପରେଡ୍ର ଅଭିବାଦନ ଗ୍ରହଣ କଲେ ରାଷ୍ଟ୍ରପତି। ଆସାମର ଜୋରହଟ ଘାଟିରେ ଦୁର୍ଘଟଣାଗ୍ରସ୍ତ ହେଲା ବାୟୁସେନା AM-32 ପରିବହନ ବିମାନ। ସଂଘର୍ଷର ଅବସାନ ନେଇ ଆମେରିକା ସହିତ ଚୂଡ଼ାନ୍ତ ଶାନ୍ତି ଚୁକ୍ତି ସ୍ୱାକ୍ଷରକୁ ପ୍ରତ୍ୟାଖ୍ୟାନ କଲା ଇରାନ ଏବଂ ବର୍ଷା ଯୋଗୁଁ ବିଳମ୍ବ ହୋଇଛି ଭାରତ ଆଫଗାନିସ୍ତାନ ପୁରୁଷ ବର୍ଗ ପ୍ରଥମ ଦିନିକିଆ ଆନ୍ତର୍ଜାତିକ କ୍ରିକେଟ୍ ମ୍ୟାଚ୍। ସମ୍ବାଦ ଶେଷ ହେଲା।
1: ଗୁଡ୍ ଆଫ୍ଟରନୁନ୍, ଦିସ୍ ଇଜ୍ ଆକାଶବାଣୀ। ଆଇ ଏମ୍ ଅନୁଜା କୁମାର ୱିଥ୍ ମିଡ୍‌ଡେ ନ୍ୟୁଜ୍। The headlines. Prime Minister Narendra Modi leaves on a 6-day visit to France and Slovakia. Says his visit will focus on boosting economic and cultural linkages with France and building strong bilateral relationship with Slovakia. Prime Minister Modi will also attend G7

0: नमस्कार आकाशवाणी कटक आंचलिक संवाद पढ़ुछंति सुकन्या जेना मुख्य संवाद क्रीड़ा क्षेत्र आरंभ करी देशर भविष्य गठन में युववर्गक उत्साहपूर्ण योगदान को प्रधानमंत्री प्रशंसा जातीय शिक्षा नीति 2020 शिक्षा व्यवस्था नूतन दिगंत सृष्टि कहिले केन्द्र शिक्षा मंत्री संबलपुर प्रसिद्ध शीतल षष्ठी यात्रा पई आसंताकाली अनुष्ठित होबो पतरपिंडी एवं दक्षिण पश्चिम मौसुमी वायु आगामी 2-3 दिन मध्य राज्य अधिकांश स्थान को अग्रसर हेबानी पाणीपाग केन्द्र आकलन देशर युववर्ग विज्ञान और प्रजुक्ति विद्याठार आरंभ कर विनिर्माण क्षेत्र महाकाश सेमिकंडक्टर एवं ड्रोन पर्यंत विभिन्न क्षेत्र में निजर दक्षता प्रतिपादन करिछंती प्रधानमंत्री नरेन्द्र मोदी कहिछंती। सामाजिक गणमाध्यम पोस्टरे श्री मोदी कहिछंती भारत विश्वस्तर में एक प्रमुख स्टार्टअप केन्द्र भाव उभा होइछि। एही सफलता युववर्गक जोगुं संभव होइपारिछि। क्रीडा क्षेत्र आरंभ कर देशर भविष्य गठन में युववर्गक उत्साहपूर्ण योगदान को प्रधानमंत्री उच्च प्रशंसा करिछंती। बहु अंतर्जातीय प्रतियोगितारे भारतर क्रीड़ाविद निजर श्रेष्ठत्व तो प्रतिपादन करी देश को गौरवान्वित करिछंती। देश में विभिन्न क्षेत्र में सृष्टि होइथिबा भित्तिभूमि नवसृजन उद्योग क्षेत्र आदि को यह प्रोत्साहन प्रदान करुछि। गत 12 वर्ष धरी केन्द्र में एनडीए सरकार युव नेतृत्वाधीन विकास पर निरंतर प्रयास जारी रखिछंती। प्रधानमंत्री देश को विश्वर अग्रणी शक्ति भाव प्रतिष्ठित करिवारे युवपीढ़ी भूमिका निर्णायक हो केन्द्र शिक्षामंत्री धर्मेन्द्र प्रधान कहते। मध्यप्रदेश भोपाल ठारे आज युव खेलाड़ी मत विनिमय करी केन्द्रमंत्री कहते जातीय शिक्षा नीति 2020 शिक्षा व्यवस्था एक नूतन दिगंत सृष्टि पाठपढ़ा सहित खेल धारणा को गुरुत्व छात्र छात्री शिक्षा प्रतिभा और कौशल विकास उपर सरकार गुरुत्व एकेडेमिक बैंक क्रेडिट एवं आपर आईडी भली नूतन पदक्षेप छात्र छात्री अनुभव सफलता और कौशल को स्वीकृति प्रदान करने सहित शिक्षा और कौशल मध्य दृढ़ समन्वय स्थापन कर 2036 ओलंपिक प्रस्तुति ठार आरंभ कर विकसित भारत 2047 संकल्प पूरण पर्यंत युवशक्ति भारत सामर्थ्य और संभावनार प्रतीक बोली केन्द्रमंत्री श्री प्रधान मतव्यक्त कर। देशव्यापी कन्या संतानंकु सशक्त करिबा एवं सामाजिक दृष्टिकोण को परिवर्तन करिबारे बेटी बचाओ बेटी पढ़ाओ अभियान एक प्रमुख परिवर्तनकारी पदक्षेप भाव उभा होइछि। 2015 मसीह लिंगगत असमानता एवं वैषम्य को प्रतिहत करिबा लक्ष्य नहीं एही अभियान आरंभ करा जायतिला। कन्या संतानंकर सुरक्षा शिक्षा एवं बंचिबार अधिकार को सुरक्षा प्रदान करिबारे एही योजना बेस फलप्रद साब्यस्त होइछि। महिला और शिशु विकास मंत्रालय कहिछि गत दशंधि मध्य लिंगगत असमानता बहु परिमाण में ह्रास पाई। शिक्षा क्षेत्र में कन्या संतान अंशग्रहण वृद्धि पाई। कन्या संतान एक उत्तम परिवेश सृष्टि गोष्ठीगत संप्रक्ति सचेतनता एवं केन्द्र और राज्यगुड़िक मध्य समन्वित भाव कार्य करोजना बे गुरुत्वपूर्ण सब्यस्त हो मंत्रालय। राज्यपाल डॉ हरिबाबू कंभमपाटी पुरी गस्तरे जाई निकटस्थ रेल स्टेशन रे चालुथिबा नवीकरण कार्यर समीक्षा करछंती। आसंता वर्ष मार्च सुधा स्टेशन रा निर्माण कार्य शेष करबा पई राज्यपाल विभाग अधिकारी मानंकु निर्देश देछंती। रेल स्टेशन रे यात्रींक पई अत्याधुनिक व्यवस्था रहणी पई 100 टी विश्राम गृह निर्माण करा जाउथबा आम संवाददाता जणाइछंती। ओडिशारे बीजेपी सरकार 2 वर्ष पूर्ति पालन नहीं मयूरभंज जिलार रायरंगपुर एक स्वतंत्र कार्यक्रम आयोजन एथिरे राष्ट्रपति द्रौपदी मुर्मू और प्रधानमंत्री नरेन्द्र मोदी जोगदेवार कार्यसूची रही। राष्ट्रपति आसंता जून मास 20 तारीख में रायरंगपुर समारोह में जोगदे 4 प्रकल्प उद्घाटन और 2 प्रकल्प शिलान्यास करेंगे। राष्ट्रपति और प्रधानमंत्री गस्त को दृष्टि रखि पुलिस महानिर्देशक वाईबी खुरानिया सुरक्षा व्यवस्थार समीक्षा कर। पुलिस पक्ष आसंता 19-20 तारीख में 150 प्लाटून फोर्स मुतयन होगा नहीं पूर्वांचल डीआईजी कहते। गतकाली राज्य में बीजेपी सरकार 2 वर्ष पूरण करछि। एही अवसर रे विभिन्न कार्यक्रम रो आयोजन सहित नूतन योजनार मध्य घोषणा करा जायछि। आपण माने आंचलिक संवाद सुनछंती आकाशवाणी कटक केन्द्ररु। संबलपुर प्रसिद्ध शीतल षष्ठी यात्रा पई आसंता काली नंदपड़ार बाबा ବମ୍ବରାଡ଼ ବାଲଙ୍କେଶ୍ୱରଙ୍କ ପତ୍ରପିଣ୍ଡି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଏନେଇ ଯାତ୍ରା କମିଟି ପକ୍ଷରୁ ଆଡ଼ମ୍ବର ସହକାରେ ପ୍ରସ୍ତୁତି ଚାଲିଛି। କନ୍ୟା ପିତାମାତାଙ୍କ ଘରେ ଆୟୋଜନ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଶୀତଳଷଷ୍ଠୀ ଯାତ୍ରା ସମ୍ପର୍କରେ ଅଧିକ ସୂଚନା ଦେଉଛନ୍ତି ଆମ ସମ୍ବଲପୁର ସମ୍ବାଦଦାତା ଗୁଣମଣି ବିଶ୍ୱାଳ।
1: ଆସନ୍ତାକାଲିଠାରୁ ସମ୍ବଲପୁରର ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରା ଆରମ୍ଭ ହେଉଛି। ନନ୍ଦପଡ଼ାର ବମ୍ବରାଡ଼ ବାବା ବାଲୁକେଶ୍ୱରଙ୍କର ପତରପେଣ୍ଡି ବା ନିର୍ବନ୍ଧ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାକୁ ଥିବାବେଳେ 18 ତାରିଖ ଶୁଭଲଗ୍ନରେ ବିବାହ କାର୍ଯ୍ୟ ସମ୍ପନ୍ନ ହେବ। ପତରପେଣ୍ଡି ପରେ ଦେବନିମନ୍ତ୍ରଣ, ବରାନୁଗମନ ଓ କନ୍ୟାବିଦାୟ ପରି କାର୍ଯ୍ୟକ୍ରମ ରହିଛି। ସେହିପରି 19 ତାରିଖ ମଧ୍ୟରାତ୍ରରୁ ମହାଆଳତି ପରେ ସମ୍ବଲପୁରରେ 16 ଘଣ୍ଟା ଧରି ନଗର ପରିକ୍ରମା କାର୍ଯ୍ୟକ୍ରମ ପ୍ରତିବର୍ଷ ପରେ ଅନୁଷ୍ଠିତ ହେବ। ସହରର ସମସ୍ତ ପଡ଼ାରୁ ଦେବଦମ୍ପତି ବାହାରି ନଗର ପରିକ୍ରମା କରି ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେବେ। ତେବେ ଶୀତଳଷଷ୍ଠୀ ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। କନ୍ୟା ପିତାମାତା ଘରେ ମଧ୍ୟ କିଣାବିକା ସରିଥିବା ବେଳେ କୁଣିଆ ଆସିବା ଆରମ୍ଭ ହେଲେଣି। ନନ୍ଦପଡ଼ା ପରି ଝାଡ଼ୁଆପଡ଼ା, ମୋଦିପଡ଼ା, ବୁଢ଼ାରଜା, ବଡ଼ବଜାର, ଠାକୁରପଡ଼ା ପ୍ରମୁଖ ଯାତ୍ରା କମିଟି ମଧ୍ୟ ପ୍ରସ୍ତୁତି ସାରିଲେଣି। ଏନେଇ ଶୀତଳଷଷ୍ଠୀ ଯାତ୍ରାର ମିଳିତ କ୍ରିୟାନୁଷ୍ଠାନ କମିଟି ସଭାପତି ସମୀର ବାବୁ କହିଛନ୍ତି,
2: ଦେଖୁନ୍ ଆମର ପତ୍ରପେଣ୍ଡି ଯାତ୍ରା ଯେନ୍ଟା କହୁଛୁ ଷଷ୍ଠୀର, ଏଇଟା ହଉଛେ ମାତା ପାର୍ବତୀଙ୍କର ପତ୍ରପେଣ୍ଡି ଯାତ୍ରା। ତାପରେ ଆମର କାଲି ଗଲା ହଉଥିଲ, ପରଦିନ ହଉଛେ ନୃସିଂହନେଉତା। ନୃସିଂହନେଉତା ଯାତ୍ରାରେ ନୃସିଂହ ମହାପୁରୁ ବାହାରି କରି ପ୍ରତ୍ୟେକ ଦେବାଦେବୀ ମନ୍ଦିରକେ ଯାଇକିରି ନେଉତା ଦିଆହେସି ଯେ ସମସ୍ତେ ଶିବ ପାର୍ବତୀଙ୍କ ବାହାଘରରେ ଆସ। ସେ ହିସାବରେ ନେଉତା ଯାତ୍ରା ସରିଲା ପରେ 19 ତାରିଖ ଅଛେ ଆମର ବାହାଘର। ବାହାଘର ଆଗରୁ ଆମର ଗୋଟେ ସମ୍ବଲପୁର ନନ୍ଦପଡ଼ା ଶୀତଳଷଷ୍ଠୀ ଯାତ୍ରାର ଗୋଟେ ଅନନ୍ୟ ପରମ୍ପରା ଅଛେ, ସାକ୍ଷୀ ଗୋପୀନାଥ ଆଗମନ। ଆମର ସାକ୍ଷୀପଡ଼ା ସାକ୍ଷୀ ଗୋପୀନାଥ ମନ୍ଦିରରୁ ମହାପୁରୁ ଆସନ୍, ସେଟା ସାକ୍ଷୀ ଦେବାର ଲାଗି ଶିବ ପାର୍ବତୀଙ୍କର ବାହାଘରରେ ଶ୍ରୀକୃଷ୍ଣଙ୍କୁ ଡକାହେସି ସାକ୍ଷୀ କରବାର ଲାଗି। ତାପରେ
0: ରାଜ୍ୟର ବିଭିନ୍ନ ସରକାରୀ ଓ ବେସରକାରୀ ପ୍ରତିଷ୍ଠାନ ନାମରେ ଥିବା ତ୍ରୁଟି ସଂଶୋଧନ ପାଇଁ ଆସନ୍ତା ଏକ ମାସ ମଧ୍ୟରେ ପ୍ରକ୍ରିୟା ଆରମ୍ଭ ହେବ ବୋଲି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ସୂଚନା ଦେଇଛନ୍ତି। ସମସ୍ତ ପ୍ରତିଷ୍ଠାନର ଶୁଦ୍ଧ ଲେଖନୀ ଏବଂ ଉଚ୍ଚାରଣ ନିଶ୍ଚିତ କରାଯିବ, ନାମକରଣରେ ଥିବା ଅସଙ୍ଗତି ଦୂର କରିବା ସହ ଭାଷା ଓ ଐତିହ୍ୟର ସୁରକ୍ଷା ଉପରେ ବିଶେଷ ଧ୍ୟାନ ଦେବା ପାଇଁ ମନ୍ତ୍ରୀ ଶ୍ରୀ ପୂଜାରୀ ସମସ୍ତଙ୍କୁ ପରାମର୍ଶ ଦେଇଛନ୍ତି। କେନ୍ଦ୍ର ସରକାରଙ୍କ ଅଧୀନରେ ଥିବା ପ୍ରତିଷ୍ଠାନଗୁଡ଼ିକର ନାମ ସଂଶୋଧନ ପାଇଁ କେନ୍ଦ୍ରକୁ ଚିଠି ଲେଖାଯିବ ବୋଲି ମନ୍ତ୍ରୀ କହିଛନ୍ତି। ଅନ୍ତର୍ଜାତୀୟ ଯୋଗ ଦିବସ 2026 ଅବସରରେ ଭାରତ ସରକାରଙ୍କ ଆୟୁଷ ମନ୍ତ୍ରଣାଳୟ ପକ୍ଷରୁ ଆୟୋଜିତ ଗିନିଜ୍ ୱାର୍ଲଡ ରେକର୍ଡ ପାଇଁ ଗଣଯୋଗ ଅଭିଯାନ ଆସନ୍ତାକାଲି ସକାଳ 6:15 7:35 ପର୍ଯ୍ୟନ୍ତ ଆଭାସୀ ମାଧ୍ୟମରେ ଆୟୋଜିତ ହେବ। ଏହି ଅଭିଯାନରେ ସକ୍ରିୟ ଭାବେ ଅଂଶଗ୍ରହଣ କରିବାକୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ରାଜ୍ୟବାସୀଙ୍କୁ ଆହ୍ୱାନ ଦେଇଛନ୍ତି। କାର୍ଯ୍ୟକ୍ରମରେ ଅଂଶଗ୍ରହଣ ପାଇଁ ଟୋଲ୍ ଫ୍ରି ନମ୍ଘର 1800315708କୁ ଏକ ମିସ୍ଡ କଲ୍ କରି ଆଗ୍ରହୀ ବ୍ୟକ୍ତିମାନେ ନିଜର ନାମ ପଞ୍ଜୀକରଣ କରିପାରିବେ। ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ଆସନ୍ତା ସୋମବାର ଦିନ ବନ୍ଦ ରହିବ। ରଜ ସଂକ୍ରାନ୍ତି ପାଇଁ ସରକାରୀ ଛୁଟି ଦିନକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି। ପରବର୍ତ୍ତୀ ଅଭିଯୋଗ ଶୁଣାଣିର ତାରିଖ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ସୂଚନା ଦିଆଯିବ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟରେ ବିଜେପି ସରକାରଙ୍କ 2 ବର୍ଷ ପୂର୍ତ୍ତି ଅବସରରେ ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନାର ଶୁଭାରମ୍ଭ କରିଛନ୍ତି। ଏହି ଆଧାରରେ ଢେଙ୍କାନାଳ ଜିଲ୍ଲାରେ ମୋଟ 3,05,542 ଜଣ ହିତାଧିକାରୀ ଉପକୃତ ହେବେ। ଗଜପତି ଜିଲ୍ଲା କାଶୀନଗର ବ୍ଲକ କାର୍ଯ୍ୟାଳୟ ସଭାଗୃହରେ ଯୁକ୍ତଧାରା ପୋର୍ଟାଲ ସମ୍ପର୍କିତ ଅନୁଧ୍ୟାନ ବୈଠକ ଅନୁଷ୍ଠିତ ହୋଇଯାଇଛି। କାଶୀନଗର ବ୍ଲକ ଉନ୍ନୟନ ଅଧିକାରୀ ଡମ୍ବରୁଧର ମଲ୍ଲିକ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରି ପୋର୍ଟାଲର ବ୍ୟବହାର ଓ ଏହାର ବିଭିନ୍ନ ଦିଗ ସମ୍ପର୍କରେ ଆଲୋଚନା କରିଛନ୍ତି। ନୟାଗଡ଼ ଜିଲ୍ଲାରେ ବିକାଶର ଧାରା ଓଡ଼ିଶା ସାରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ସମବାୟ ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ପ୍ରଦୀପ ବଳସାମନ୍ତରାୟ ଯୋଗଦେଇ ସରକାରଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନାର କାର୍ଯ୍ୟକାରିତା ଓ ସଫଳତା ସମ୍ପର୍କରେ ଆଲୋଚନା କରିଛନ୍ତି। ନୂଆପଡ଼ା ଜିଲ୍ଲା ଖରିଆର ରୋଡ୍ସ୍ଥିତ ଆଦିବାସୀ ପଡ଼ାଠାରେ 500 କ୍ଷମତା ବିଶିଷ୍ଟ ବହୁମୁଖୀ ହଲ୍କୁ କଳାହାଣ୍ଡି ସାଂସଦ ମାଳବିକା ଦେବୀ ଉଦ୍ଘାଟନ କରିଛନ୍ତି। ସ୍ଥାନୀୟ ଅଞ୍ଚଳର ସାମାଜିକ, ସାଂସ୍କୃତିକ ଓ ସମୁଦାୟ ଭିତ୍ତିକ କାର୍ଯ୍ୟକଳାପ ସହିତ ବିଭିନ୍ନ ସଭାସମିତି ବୈଠକ ଆଦି ପାଇଁ ଏହା ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହେବ ବୋଲି ଶ୍ରୀମତୀ ମାଳବିକା ଦେବୀ କହିଛନ୍ତି। ଭଦ୍ରକ ଜିଲ୍ଲାର 7 ପଞ୍ଚାୟତ ସମିତି କାର୍ଯ୍ୟାଳୟରେ ଭୋଟର ତାଲିକାରେ ସ୍ୱତନ୍ତ୍ର ସଂଶୋଧନ ଏସ୍ଆଇଆର୍ ସମ୍ପର୍କିତ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି। ପାଣିପାଗ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ରାଜ୍ୟର ଉପକୂଳ ଅଞ୍ଚଳରେ ପ୍ରବେଶ କରିବା ପରେ ବର୍ତ୍ତମାନ ଉତ୍ତର ଭାଗକୁ ଅଗ୍ରସର ହେଉଛି। ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ମୌସୁମୀ ପ୍ରଭାବରେ ଉତ୍ତର ଓଡ଼ିଶାରେ ଥିବା ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। ପାଗ ଅନୁକୂଳ ଥିବାରୁ ଆଗାମୀ 2-3 ଦିନ ମଧ୍ୟରେ ମୌସୁମୀ ବାୟୁ ରାଜ୍ୟର ଅଧିକାଂଶ ସ୍ଥାନକୁ ଅଗ୍ରସର ହେବାର ସମ୍ଭାବନା ରହିଛି। କ୍ରୀଡ଼ା କ୍ଷେତ୍ରରୁ ଆରମ୍ଭ କରି ଦେଶର ଭବିଷ୍ୟତ ଗଠନରେ ଯୁବବର୍ଗଙ୍କ ଉତ୍ସାହପୂର୍ଣ୍ଣ ଯୋଗଦାନକୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା। ଜାତୀୟ ଶିକ୍ଷାନୀତି 2020 ଶିକ୍ଷା ବ୍ୟବସ୍ଥାରେ ନୂତନ ଦିଗନ୍ତ ସୃଷ୍ଟି କରିଛି କହିଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ। ସମ୍ବଲପୁରର ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରା ପାଇଁ ଆସନ୍ତାକାଲି ଅନୁଷ୍ଠିତ ହେବ ପତରପେଣ୍ଡି ଏବଂ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆଗାମୀ 2-3 ଦିନ ମଧ୍ୟରେ ରାଜ୍ୟର ଅଧିକାଂଶ ସ୍ଥାନକୁ ଅଗ୍ରସର ହେବା ନେଇ ପାଣିପାଗ କେନ୍ଦ୍ରର ଆକଳନ। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ଆକାଶବାଣୀ ସମସ୍ତଙ୍କ ପାଇଁ ସବୁ ସ୍ଥାନରେ ସବୁବେଳେ
1: ଆକାଶବାଣୀ କଟକ ପ୍ରଚାର କରୁଛୁ କାର୍ଯ୍ୟକ୍ରମ ଆମ ଆଇନ ଉପସ୍ଥିତ।

0: ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 ମେ 2026ରୁ 28 ଜୁନ୍ 2026 ପର୍ଯ୍ୟନ୍ତ ବୁଥ୍ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ ବିଏଲ୍ଓଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। अधिक सूचना पाई वोटर हेल्पलाइन नंबर 1950 को कॉल करंतु किंबा वोटर सर्विस पोर्टल किंबा ईसीआई नेट आप रे बुके कॉल विथ बीएलओ सुविधार उपयोग करंतु। मुख्य निर्वाचन अधिकारी ओडिसांग द्वारा जनहित रे जारी।
1: इथरो संतो सुनिबा विजय कुमार मिश्रंक कंठ रे नारायण प्रसाद सिंह को रचना।

ଆପଣଙ୍କ ବ୍ୟବସାୟରେ ଉନ୍ନତି ଆଣିବା ପାଇଁ ଆକାଶବାଣୀର ସହଯୋଗ ନିଅନ୍ତୁ। ଆକାଶବାଣୀ ରାଉରକେଲା କେନ୍ଦ୍ରରେ ବିଜ୍ଞାପନ ବୁକିଂ ପାଇଁ ଆଜି ହିଁ ଯୋଗାଯୋଗ କରନ୍ତୁ ଏହି ଟେଲିଫୋନ୍ ନମ୍ବରରେ 7008248758। ଟେଲିଫୋନ୍ ନମ୍ବର ଆଉ ଥରେ କହି ରଖୁଛୁ 7008248758। ଶ୍ରୋତାବନ୍ଧୁ, ଏଥର ଆସନ୍ତୁ ଭକ୍ତିଗୀତର କାର୍ଯ୍ୟକ୍ରମ ଆରତୀରେ ଶୁଣିବା କବି ସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ରଚନା, କଣ୍ଠଶିଳ୍ପୀ ତାନସେନ ସିଂହଙ୍କ କଣ୍ଠରେ।

ଶୁଣୁଥିଲେ ଭକ୍ତିଗୀତର କାର୍ଯ୍ୟକ୍ରମ ଆରତୀ ଆକାଶବାଣୀ ରାଉରକେଲା। ଏବେ ପ୍ରସାର କରୁଛୁ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ ଭାଗବତ। ଏହି କ୍ରମରେ ଆଜି ଆସନ୍ତୁ ଶୁଣିବା ଏହାର 423ତମ ଭାଗ। ପ୍ରଯୋଜନା ସୁହାସ ମହାନ୍ତି, ସଙ୍ଗୀତ ପରିଚାଳନା ତାରାକାନ୍ତ ପଣ୍ଡା।

ଇନ୍ଦ୍ରପ୍ରସ୍ଥରେ ସକୁଟୁମ୍ବ ଶ୍ରୀକୃଷ୍ଣଙ୍କ ଆଦର ଅଭ୍ୟର୍ଥନା ମଧ୍ୟରେ ନଗର ଭିତରକୁ ପାଛୋଟି ନିଆଯାଇଛି। ପାଣ୍ଡବଙ୍କ ଆନନ୍ଦ ଏବଂ ଉତ୍ସାହର ସୀମା ରହିନାହିଁ। କିଛିଦିନ ପରେ ଯୁଧିଷ୍ଠିର ସର୍ବଶ୍ରେଷ୍ଠ ରାଜସୂୟ ଯଜ୍ଞ କରିବାକୁ ଇଚ୍ଛା ପ୍ରକାଶ କରିଛନ୍ତି। ଶ୍ରୀକୃଷ୍ଣଙ୍କୁ ସଂକଳ୍ପ ପୂର୍ଣ୍ଣ କରିବାକୁ ଅନୁରୋଧ କରିଛନ୍ତି। ଶ୍ରୀକୃଷ୍ଣଙ୍କ ଅନୁମୋଦନ କ୍ରମେ ଭୀମ, ଅର୍ଜୁନ, ନକୁଳ, ସହଦେବ ଚାରିଦିଗକୁ ଦିଗ୍ବିଜୟ କରିବାକୁ ଯାଇଛନ୍ତି ଏବଂ ଅଚିରେ ରାଜ୍ୟ ଜୟ କରି ଫେରିଛନ୍ତି।

ଶୁଣୁଥିଲେ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତ। ଏହି କ୍ରମରେ ଆଜି ଶୁଣିଲେ ଏହାର 423ତମ ଭାଗ। ପ୍ରଯୋଜନା ସୁହାସ ମହାନ୍ତି, ସଙ୍ଗୀତ ପରିଚାଳନା ତାରାକାନ୍ତ ପଣ୍ଡା। ଆକାଶବାଣୀ ରାଉରକେଲା ପ୍ରସାର କରୁଛୁ କାର୍ଯ୍ୟକ୍ରମ ଶିଳ୍ପ ଜଗତ। ଆଜି ଏଥିରେ ରହିଛି ଶିଳ୍ପ କ୍ଷେତ୍ରରେ କୃତ୍ରିମ ବୁଦ୍ଧିମତା ବା AIର ବ୍ୟବହାର, କାର୍ଯ୍ୟ ଦକ୍ଷତା ଓ ଗୁରୁତ୍ୱ। ଏ ବିଷୟରେ ବରିଷ୍ଠ ଯନ୍ତ୍ରୀ ଦୁର୍ଗା ପ୍ରସାଦ ହୋତାଙ୍କ ସହିତ ଆଲୋଚନା। କାର୍ଯ୍ୟକ୍ରମଟିକୁ ପ୍ରଯୋଜନା କରିଛନ୍ତି ବସନ୍ତ କୁମାର ସ୍ୱାଇଁ, ଉପସ୍ଥାପନାରେ ଅନିତା ଧଳ। କିନ୍ତୁ ତା ପୂର୍ବରୁ ଆସନ୍ତୁ ଶୁଣିନେବା ଏହି ସୂଚନା ଓ ବିଜ୍ଞାପନ। ଦେଖ ଏ ନବଘନର ଘର, ସମୟର ଚିତ୍ରିତ ପୃଷ୍ଠାରେ ଜୀବନର ସବୁଜ ସ୍ୱାକ୍ଷର। ଦେଖ ଏ ନବଘନର ଘର, ହଁ ଆଜ୍ଞା ନବଘନର ଘର, ଓଡ଼ିଶାର ଜଣାଶୁଣା କବୟିତ୍ରୀ ପ୍ରଣତୀ ବେହେରାଙ୍କ ପ୍ରଥମ କବିତା ସଂକଳନ। ପୁସ୍ତକ ପାଇବା ପାଇଁ ଯୋଗାଯୋଗ କରନ୍ତୁ 9438607396।

0: ସାର୍ ନମସ୍କାର।
1: ନମସ୍କାର।
0: ଆକାଶବାଣୀ ରାଉରକେଲାର ଶିଳ୍ପ ଜଗତ କାର୍ଯ୍ୟକ୍ରମକୁ ଆପଣଙ୍କୁ ସ୍ୱାଗତ କରୁଛୁ।
1: ଧନ୍ୟବାଦ।
0: ତେବେ ସାର୍, ଆଜିର ଆମ କାର୍ଯ୍ୟକ୍ରମରେ ଯେପରିକି ଆପଣ ଜାଣନ୍ତି ଯେ ଶିଳ୍ପର ଉନ୍ନତି ଦିଗରେ ନୂଆ ନୂଆ ଟେକ୍ନୋଲୋଜି ମାଧ୍ୟମରେ ଆମର ଶିଳ୍ପର ଉନ୍ନତି ହେଉଛି, ଯେପରିକି ଆମର ଶିଳ୍ପ କ୍ଷେତ୍ରରେ ଏଆଇ ବା ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି, ଯାହା ମାଧ୍ୟମରେ ଶିଳ୍ପର ଉନ୍ନତି ଏବଂ ପ୍ରଗତି ହୋଇପାରୁଛି। ତେବେ ସାର୍, ଆଜିର ଆମ ଶିଳ୍ପ ଜଗତ କାର୍ଯ୍ୟକ୍ରମରେ ମଧ୍ୟ ଏହିପରି ବିଷୟବସ୍ତୁ ଉପରେ ଆମର ଆଲୋଚନା ରହିଛି, ଯେପରିକି ଶିଳ୍ପ କ୍ଷେତ୍ରରେ କୃତ୍ରିମ ବୁଦ୍ଧିମତା ବା ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସର ବ୍ୟବହାର କିପରି ହେଉଛି ଏବଂ ଏହାର କାର୍ଯ୍ୟ ଦକ୍ଷତା ସମ୍ପର୍କରେ ଏବଂ ଏହାର ଗୁରୁତ୍ୱ କ'ଣ ରହିଛି, ସେ ଉପରେ ଆଜି ଆମେ ଆପଣଙ୍କଠୁ ଅନେକ କିଛି କଥା ଜାଣିବାକୁ ଚାହିଁବୁ। ଯେହେତୁ ସାର୍ ଆପଣ ଏ ଦିଗରେ ସିନିୟର ଇଞ୍ଜିନିୟର ଭାବରେ ଆଇଟି ସେକ୍ଟରରେ କାର୍ଯ୍ୟ କରୁଛନ୍ତି, ତେଣୁ ଯୋଉ ବିଷୟବସ୍ତୁ ରହିଛି ସେ ଉପରେ ଆଶା କରୁଛୁ ଆପଣ ଖୁବ୍ ସୁନ୍ଦର ଭାବେ ଅବଗତ କରାଇ ପାରିବେ ବୋଲି ଆମର ଆଶା ରହିଛି। ତେବେ ସାର୍, ଆପଣ ପ୍ରଥମେ କୁହନ୍ତୁ ଯେ କୃତ୍ରିମ ବୁଦ୍ଧିମତା ବା ଏଆଇ କ'ଣ ଏବଂ ଏହାର ମୌଳିକ ଧାରଣା କ'ଣ ରହିଛି।
1: ମ୍ୟାଡମ୍, ଆଜିର ଆଧୁନିକ ଯୁଗରେ ଆମେ ଏକ ଏପରି ପ୍ରଯୁକ୍ତିର ସାକ୍ଷୀ ହେଉଛୁ ଯାହା ମାନବ ଜୀବନ, ଶିକ୍ଷା, ସ୍ୱାସ୍ଥ୍ୟ, ଶିଳ୍ପ, କୃଷି ତଥା ଯୋଗାଯୋଗ ବ୍ୟବସ୍ଥାକୁ ଆମୂଳଚୂଳ ପରିବର୍ତ୍ତନ କରୁଛି। ଏହି ପ୍ରଯୁକ୍ତିର ନାମ ହିଁ ହେଉଛି କୃତ୍ରିମ ବୁଦ୍ଧିମତା ବା ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ବା ଆମେ ଯାହାକୁ କହୁଛେ ଏଆଇ। ବର୍ତ୍ତମାନ ସମୟରେ ଏଆଇ କେବଳ ଏକ ବୈଜ୍ଞାନିକ ଧାରଣା ନୁହେଁ, ବରଂ ଏହା ଆମ ଦୈନନ୍ଦିନ ଜୀବନର ଏକ ଅବିଚ୍ଛିନ୍ନ ଅଂଶ ବି ହୋଇପାରିଛି। କୃତ୍ରିମ ବୁଦ୍ଧିମତା ବା ଏଆଇ ହେଉଛି କମ୍ପ୍ୟୁଟର ବିଜ୍ଞାନର ଏକ ଶାଖା ଯେଉଁଥିରେ ଏପରି ଯନ୍ତ୍ର, ସଫ୍ଟୱେୟାର କିମ୍ବା କମ୍ପ୍ୟୁଟର ପ୍ରଣାଳୀ ତିଆରି କରାଯାଏ ଯାହା ମଣିଷ ପରି ଚିନ୍ତା କରିପାରେ, ଶିଖିପାରେ, ନିଷ୍ପତ୍ତି ନେଇପାରେ ଏବଂ ସମସ୍ୟାର ସମାଧାନ ବି କରିପାରେ। ସରଳ ଭାଷାରେ କହିଲେ, ମଣିଷର ବୁଦ୍ଧି ଏବଂ ଚିନ୍ତନ ଶକ୍ତି ଯନ୍ତ୍ର ମଧ୍ୟରେ ବିକଶିତ କରିବାର ପ୍ରୟାସ ହେଉଛି ଏଆଇ। ଗୋଟିଏ ଉଦାହରଣ ଦେଉଛି ଆପଣଙ୍କୁ, ମୋବାଇଲର ଭଏସ୍ ଆସିଷ୍ଟାଣ୍ଟ, ଅନଲାଇନ୍ ଅନୁବାଦ ବ୍ୟବସ୍ଥା, ସ୍ୱୟଂଚାଳିତ ଯାନବାହନ, ଚାଟବଟ୍ ଭଳି ବ୍ୟବସ୍ଥା ହେଉଛି ଏଆଇର ରୂପରଙ୍ଗ ଅଟେ। ଏବେ ଆପଣଙ୍କୁ ଏଆଇର ଇତିହାସ ବିଷୟରେ ଟିକେ କହୁଛି। 1956 ମସିହାରେ ଆମେରିକୀୟ ବୈଜ୍ଞାନିକ ଜନ୍ ମ୍ୟାକାର୍ଥି ପ୍ରଥମେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଶବ୍ଦ ବ୍ୟବହାର କରିଥିଲେ। ସେବେଠାରୁ ଏଆଇ ଉପରେ ଗବେଷଣା ଆରମ୍ଭ ହୋଇଥିଲା। ଆଜି ଡେଟା କମ୍ପ୍ୟୁଟିଂ ଶକ୍ତି ତଥା ଉନ୍ନତ ଆଲଗୋରିଦମ୍ ସହାୟତାରେ ଏଆଇ ଅଦ୍ଭୁତପୂର୍ବ ଗତିରେ ବିକାଶ ଲାଭ କରୁଅଛି। ଏଆଇର ମୌଳିକ ଧାରଣା ସମ୍ପର୍କରେ କହୁଛି ଆପଣଙ୍କୁ, କୃତ୍ରିମ ବୁଦ୍ଧିମତା ମୂଳ ଧାରଣା ହେଉଛି ଏକ ଯନ୍ତ୍ର ମଣିଷ ପରି କିଛି କାର୍ଯ୍ୟ କରିପାରିବ। ଏହାର କିଛି ପ୍ରମୁଖ ଆଧାର ହେଲା ମୁଁ ଆପଣଙ୍କୁ ପଏଣ୍ଟ ୱାଇଜ୍ କହୁଛି। ପ୍ରଥମରେ ଶିକ୍ଷଣ କ୍ଷମତା ବା ଲର୍ଣ୍ଣିଂ, ଏଥିରେ କ'ଣ ହୁଏ ଯେ ଏଆଇ ନୂତନ ସୂଚନା ତଥା ଅନୁଭବରୁ ଶିଖିପାରେ। ଯେପରି ଜଣେ ଛାତ୍ର ଅଭ୍ୟାସ କରି ଭଲ ହୁଏ, ସେହିପରି ଏଆଇ ମଧ୍ୟ ଡେଟାରୁ ଶିଖି ନିଜ କାର୍ଯ୍ୟଦକ୍ଷତା ବଢ଼ାଇଥାଏ। ଦ୍ୱିତୀୟରେ ଯୁକ୍ତି ଏବଂ ବିଶ୍ଳେଷଣ, ଯାହାକୁ ଆମେ ରିଜନିଂ କହୁ, ଏହି ଉପଲବ୍ଧ ଏଆଇ ସୂଚନା ବିଶ୍ଳେଷଣ କରି ଯୁକ୍ତିସଙ୍ଗତ ନିଷ୍ପତ୍ତି ନେଇପାରେ। ଏହା ବିଭିନ୍ନ ବିକଳ୍ପ ମଧ୍ୟରୁ ସର୍ବୋତ୍ତମ ପଥ ବାଛିପାରେ। ତୃତୀୟରେ ପ୍ରବ୍ଲେମ୍ ସଲ୍ଭିଙ୍ଗ, ଜଟିଳ ସମସ୍ୟାକୁ ଶୀଘ୍ର ତଥା ସଠିକ୍ ଭାବରେ ସମାଧାନ କରିବା ଏହାର ଏକ ପ୍ରମୁଖ ବିଶେଷତା। ଚତୁର୍ଥରେ ଭାଷା ବୁଝିବା କ୍ଷମତା ବା ଆମେ ଯାହାକୁ କୁହେ ନ୍ୟାଚୁରାଲ ଲାଙ୍ଗୁଏଜ୍ ପ୍ରୋସେସିଂ, ଏଆଇ ମଣିଷର ଭାଷାକୁ ବୁଝିପାରେ ଏବଂ ତାହାର ଉତ୍ତର ବି ଦେଇପାରେ। ପଞ୍ଚମରେ କମ୍ପ୍ୟୁଟର ଭିଜନ, ଆମେ ଯାହାକୁ କହୁଛେ ଏଆଇ ଛବି, ଭିଡିଓ ତଥା ବସ୍ତୁକୁ ଚିହ୍ନଟ କରିପାରିବ। ତାପରେ ଷଷ୍ଠରେ ସ୍ୱୟଂଚାଳିତ ବା ଅଟୋମେସନ, ଏଆଇ ଦ୍ୱାରା ଅନେକ କାମ ସ୍ୱୟଂଚାଳିତ ଭାବେ କରାଯାଇପାରିବ ଯାହା ମାନବ ଶ୍ରମ ଏବଂ ସମୟକୁ ସଞ୍ଚୟ କରେ। ଏଆଇର ବ୍ୟବହାର ମଧ୍ୟ ଏକ ଶିକ୍ଷା କ୍ଷେତ୍ରରେ ହୋଇଛି, ବ୍ୟକ୍ତିଗତ ଶିକ୍ଷା, ଅନଲାଇନ୍ ପରୀକ୍ଷା ଏବଂ ସ୍ମାର୍ଟ ଲର୍ଣ୍ଣିଂ ଏଆଇ ବ୍ୟବହୃତ ହୋଇଛି। ତାପରେ ସ୍ୱାସ୍ଥ୍ୟ କ୍ଷେତ୍ରରେ ମଧ୍ୟ ଏଆଇର ବ୍ୟବହାର ହେଉଛି, ରୋଗ ନିର୍ଣ୍ଣୟ, ଚିକିତ୍ସା ପରାମର୍ଶ, ଔଷଧ ଗବେଷଣାରେ ମଧ୍ୟ ଏଆଇର ସହାୟତା ହେଉଛି। ଆହୁରି ମଧ୍ୟ କୃଷି କ୍ଷେତ୍ରରେ ଯେପରି ଫସଲର ଅବସ୍ଥା ନିରୀକ୍ଷଣ, ରୋଗ ଚିହ୍ନଟ ଏବଂ ଉତ୍ପାଦନ ବୃଦ୍ଧିରେ ମଧ୍ୟ ଏଆଇର ବ୍ୟବହୃତ ହୋଇଛି। ଶେଷରେ କୁହାଯାଇପାରେ ଯେ କୃତ୍ରିମ ବୁଦ୍ଧିମତା ମାନବ ସଭ୍ୟତାର ଏକ ବିପ୍ଳବ ଆବିଷ୍କାର। ଏହା ଶିକ୍ଷା, ସ୍ୱାସ୍ଥ୍ୟ, କୃଷି, ଶିଳ୍ପ ତଥା ସାମାଜିକ ଜୀବନରେ ନୂଆ ସମ୍ଭାବନା ଦ୍ୱାର ଖୋଲିଛି।
0: ଆଜ୍ଞା, ବହୁତ ଭଲ ଭାବରେ କହିଲେ। ତେବେ ସାର୍, ଶିଳ୍ପ କ୍ଷେତ୍ରରେ ଏଆଇର ବ୍ୟବହାର କେବେ ଓ କିପରି ଆରମ୍ଭ ହେଲା ସେ ଉପରେ ଟିକେ କହିବେ କି?
1: ଶିଳ୍ପ କ୍ଷେତ୍ରରେ କୃତ୍ରିମ ବୁଦ୍ଧିମତା ବା ଏଆଇର ବ୍ୟବହାର ଆଜି ଯେତେ ଆପଣଙ୍କୁ ସାଧାରଣ ଲାଗୁଛି, ଏହାର ଯାତ୍ରା କିନ୍ତୁ ବହୁ ଦଶକ ପୂର୍ବରୁ ଆରମ୍ଭ ହୋଇଥିଲା।
0: ଆଜ୍ଞା,
1: ବୈଜ୍ଞାନିକମାନେ ଯେତେବେଳେ ଏହିପରି କମ୍ପ୍ୟୁଟର ତିଆରି କରିବାର ଚିନ୍ତା କଲେ ଯାହା ମଣିଷ ପରି ଚିନ୍ତା କରିପାରିବ, ନିଷ୍ପତ୍ତି ନେଇପାରିବ, ଭୁଲରୁ ଶିଖିପାରିବ, ସେତେବେଳେ ଏଆଇର ମୂଳ ଧାରଣା ଜନ୍ମ ହୋଇଥିଲା। ପରେ ଏହି ଧାରଣା ଧୀରେ ଧୀରେ ଶିଳ୍ପ ଜଗତରେ ପ୍ରବେଶ କରି ଉତ୍ପାଦନ ବ୍ୟବସ୍ଥାକୁ ନୂଆ ଦିଗ ନେଇଥିଲା। 1950 ଦଶକରେ ଏଆଇ ସମ୍ପର୍କିତ ଗବେଷଣା ଆରମ୍ଭ ହୋଇଥିଲା। ସେହି ସମୟରେ କମ୍ପ୍ୟୁଟର ମାତ୍ର ଗଣନା କରୁଥିଲା, କିନ୍ତୁ ବୈଜ୍ଞାନିକମାନଙ୍କ ଲକ୍ଷ୍ୟ ଥିଲା ଯେ ଏହିପରି ଯନ୍ତ୍ର ତିଆରି କରିବା ଯାହା କେବଳ ନିର୍ଦ୍ଦେଶ ପାଳନ କରିବ ନାହିଁ, ବରଂ ପରିସ୍ଥିତି ବୁଝି ନିଷ୍ପତ୍ତି ମଧ୍ୟ ନେଇପାରିବ। ପ୍ରଥମେ ଏହା ଲାବୋରେଟୋରୀ ମଧ୍ୟରେ ସୀମିତ ଥିଲା, ବାଣିଜ୍ୟିକ ଶିଳ୍ପରେ ଏହାର ପ୍ରୟୋଗ ଖୁବ୍ କମ୍ ଥିଲା। 1960 ତଥା 1970 ଦଶକରେ ବଡ଼ ବଡ଼ କାରଖାନା ଉତ୍ପାଦନ ପ୍ରକ୍ରିୟାକୁ ସ୍ୱୟଂଚାଳିତ କରିବା ପାଇଁ କମ୍ପ୍ୟୁଟର ଆଧାରିତ ପ୍ରଣାଳୀ ବ୍ୟବହାର କରିବା ଆରମ୍ଭ ହେଲା। ଏହାକୁ ଏଆଇର ପ୍ରାରମ୍ଭିକ ପଦକ୍ଷେପ ବୋଲି ଆପଣ କହିପାରିବେ। ସେହି ସମୟରେ ରୋବୋଟିକ୍ସର ବିକାଶ ହେଲା। କାରଖାନା ଗୁଡ଼ିକ ରୋବୋଟ ବ୍ୟବହାର କରି ୱେଲ୍ଡିଂ କରିବା, ରଙ୍ଗ ମାରିବା ପରି କାମ କରାଯାଉଥିଲା। 1980 ଦଶକରେ ଏକ୍ସପର୍ଟ ସିଷ୍ଟମ ନାମକ ଏକ ନୂତନ ପ୍ରଯୁକ୍ତି ଆସିଲା। ଏହି ପ୍ରଣାଳୀ ମଣିଷ ବିଶେଷଜ୍ଞ ଜ୍ଞାନକୁ କମ୍ପ୍ୟୁଟର ସଂରକ୍ଷଣ କରି ନିଷ୍ପତ୍ତି ନେବାର ସହାୟକ କରୁଥିଲେ। ଶିଳ୍ପ ସଂସ୍ଥା ଗୁଡ଼ିକୁ ଯନ୍ତ୍ରରୁ ତ୍ରୁଟି କରିବା, ଉତ୍ପାଦନ ପରିଚାଳନା କରିବା, ଗୁଣବତ୍ତା ପରୀକ୍ଷା ଭଳି କାମରେ ଏଆଇର ବ୍ୟବହାର ଆରମ୍ଭ ହେଲା। ଏହାକୁ ଶିଳ୍ପ କ୍ଷେତ୍ରରେ ଏଆଇର ପ୍ରଥମ ବଡ଼ ସଫଳତା ବୋଲି ଆପଣ କହିପାରିବେ। 1990 ଦଶକରେ କମ୍ପ୍ୟୁଟର କ୍ଷମତା ବଢିବା ସହିତ ଏଆଇର ବ୍ୟବହାର ମଧ୍ୟ ବଢିଲା। ବଡ଼ ବଡ଼ ଶିଳ୍ପ ସଂସ୍ଥା ନିଜ କାରଖାନାରେ ତଥ୍ୟ ସଂଗ୍ରହ କରିବା ଆରମ୍ଭ କଲେ। ଏହି ତଥ୍ୟ ବିଶ୍ଳେଷଣ କରିବା, ଉତ୍ପାଦନ ବଢାଇବା, ଖର୍ଚ୍ଚ କମାଇବା, ତ୍ରୁଟି ହ୍ରାସ କରିବା ପାଇଁ ଏଆଇର ଆଧାରିତ ପ୍ରଣାଳୀ ବ୍ୟବହୃତ ହେଲା। 2000 ଇଣ୍ଟରନେଟ୍, ସେନ୍ସର ପ୍ରଯୁକ୍ତି, କ୍ଲାଉଡ କମ୍ପ୍ୟୁଟିଂ, ବିଗ୍ ଡେଟା ଭଳି କ୍ଷେତ୍ରରେ ଏଆଇର ଆହୁରି ଶକ୍ତିଶାଳୀ କରିଥିଲା। ଏହି ଯନ୍ତ୍ରମାନେ ବିପୁଳ ପରିମାଣରେ ତଥ୍ୟ ସଂଗ୍ରହ କରିବା, ବିଶ୍ଳେଷଣ କରିପାରୁଥିଲେ, ଫଳରେ ଶିଳ୍ପ ସଂସ୍ଥାଗୁଡ଼ିକ ପୂର୍ବାନୁମାନ ଆଧାରିତ ନିଷ୍ପତ୍ତି ନେବାରେ ସକ୍ଷମ ହେଲେ। ବର୍ତ୍ତମାନ ସମୟରେ ଏଆଇ ଶିଳ୍ପ କ୍ଷେତ୍ରରେ ପ୍ରାୟ ପ୍ରତ୍ୟେକ ସ୍ତରରେ ବ୍ୟବହୃତ ହେଉଛି। ଉତ୍ପାଦନ ଯୋଜନା, ଯନ୍ତ୍ର ପରିଚାଳନା, ଗୁଣବତ୍ତା ନିରୀକ୍ଷଣ, ସୁରକ୍ଷା ବ୍ୟବସ୍ଥା, ମାଲ ପରିବହନ, ଗ୍ରାହକ ସେବା ଭଳି କାମ ମଧ୍ୟ ଏଆଇ କରିପାରୁଛି। ଏବେ ପ୍ରଶ୍ନ ଆସେ, ଏଆଇ କିପରି ଶିଳ୍ପ କ୍ଷେତ୍ରରେ କାମ କରେ? ପ୍ରଥମେ ଏଆଇ ବିଭିନ୍ନ ଉତ୍ସରୁ ତଥ୍ୟ ସଂଗ୍ରହ କରିଥାଏ। କାରଖାନାରେ ଲାଗିଥିବା ସେନ୍ସର, କ୍ୟାମେରା, କମ୍ପ୍ୟୁଟର ପ୍ରଣାଳୀରେ ଉତ୍ପାଦନ ଭଳି ମଧ୍ୟରୁ ଉଚ୍ଚ ସେ ତଥ୍ୟ ସଂଗ୍ରହ କରିଥାଏ। ପରେ ଏଆଇ ସେଥି ତଥ୍ୟକୁ ବିଶ୍ଳେଷଣ କରି ଏକ ନିର୍ଦ୍ଦିଷ୍ଟ ଧାରା ବା ପ୍ୟାଟର୍ନ ଖୋଜିଥାଏ। ଏହି ଧାରାର ଭବିଷ୍ୟତ ପାଇଁ କେଉଁ ସମସ୍ୟା ହୋଇପାରେ, କେଉଁ ଯନ୍ତ୍ର ଖରାପ ହୋଇପାରେ, କେଉଁ ପ୍ରକ୍ରିୟା ସୁଧାର ହୋଇପାରେ, ଏହା ଏଆଇ ଏହିସବୁ ଉପରେ ତଥ୍ୟ ଦେଇଥାଏ। ଉଦାହରଣ ସ୍ୱରୂପ, ଇସ୍ପାତ କାରଖାନାରେ ଥିବା ଭାରି ଯନ୍ତ୍ର ତାପମାନ, କମ୍ପନ, ଶକ୍ତି ବ୍ୟବହାର ଭଳି ସମ୍ପର୍କ ଏଆଇ ନିରୀକ୍ଷଣ କରିଥାଏ। ଯଦି କୌଣସି ଅସ୍ୱାଭାବିକ ପରିବର୍ତ୍ତନ ଦେଖାଯାଏ, ଏଆଇ ପୂର୍ବରୁ ସତର୍କ କରିଦେଇଥାଏ। ଗୁଣବତ୍ତା ନିରୀକ୍ଷଣ କ୍ଷେତ୍ରରେ ଏଆଇର ଭୂମିକା ଉଲ୍ଲେଖନୀୟ। ଅନେକ କାରଖାନା ଏଆଇ ଆଧାରିତ ରୋବୋଟ କାମ କରୁଛନ୍ତି। ଏଆଇ କେବେ କ୍ଲାନ୍ତ ହୁଅନ୍ତି ନାହିଁ, ଦୀର୍ଘ ସମୟ ଧରି କାମ କରିପାରନ୍ତି, ବିପଦପୂର୍ଣ୍ଣ ପରିବେଶରେ ମଧ୍ୟ ଦାୟିତ୍ୱ ନିର୍ବାହ କରିପାରନ୍ତି। ଏହାଦ୍ୱାରା ଶ୍ରମିକଙ୍କ ସୁରକ୍ଷା ବଢିଥାଏ। ଭାରତରେ ମଧ୍ୟ ଅଟୋମୋବାଇଲ, ଇସ୍ପାତ, ଔଷଧ, ଖଣି, ବସ୍ତ୍ର, ଖାଦ୍ୟ ପ୍ରକ୍ରିୟାକରଣ ମଧ୍ୟରେ ଏଆଇ ବ୍ୟବହୃତ ହେଉଛି। ଓଡ଼ିଶାର ଇସ୍ପାତ, ଆଲୁମିନିୟମ, ଖଣିଜ ଆଧାରିତ ଶିଳ୍ପରେ ମଧ୍ୟ ଏଆଇ ପ୍ରୟୋଗ ବଢୁଛି। ଏହା ଉତ୍ପାଦନ ବୃଦ୍ଧି, ସୁରକ୍ଷା ସୁନିଶ୍ଚିତକରଣ, ଖର୍ଚ୍ଚ ହ୍ରାସ, ଗୁଣବତ୍ତା ବୃଦ୍ଧିରେ ଏଆଇ ସହାୟକ ହେଉଛି।
0: ବହୁତ ସୁନ୍ଦର, ବହୁତ ଭଲ ଭାବରେ ଆପଣ କହିଲେ। ତେବେ ଉତ୍ପାଦନ କ୍ଷେତ୍ରରେ ଏଆଇ କିପରି କାର୍ଯ୍ୟଦକ୍ଷତା ଏବଂ ଉତ୍ପାଦକତା ବଢାଉଛି ବୋଲି ଆପଣ କହିବେ?
1: ମ୍ୟାଡ଼ାମ, ବର୍ତ୍ତମାନ ସମୟରେ ଶିଳ୍ପ ଜଗତ ଦ୍ରୁତ ଗତିରେ ପରିବର୍ତ୍ତିତ ହେଉଛି। ବଜାରରେ ପ୍ରତିଯୋଗିତା ବଢୁଛି, ଗ୍ରାହକଙ୍କ ଆଶା ବି ବଢୁଛି, ଗୁଣବତ୍ତା ପ୍ରତି ଚାହିଦା ବଢୁଛି। ଏହି ପରିସ୍ଥିତିରେ ପ୍ରତ୍ୟେକ ଶିଳ୍ପ ଚାହୁଁଛନ୍ତି କି ଖର୍ଚ୍ଚ କମ୍ କରିବା, ଉତ୍ପାଦନରେ ମାନ ବଜାୟ ରଖିବା, କମ୍ ସମୟରେ ଅଧିକ ଉତ୍ପାଦନ କରିବା। ଏହି ଲକ୍ଷ୍ୟ ପୂରଣରେ କୃତ୍ରିମ ବୁଦ୍ଧିମତା ବା ଏଆଇ ଏକ ଶକ୍ତିଶାଳୀ ସହଯୋଗୀ ଭାବେ ଉଭା ହୋଇଛି। କାର୍ଯ୍ୟଦକ୍ଷତା ବୋଲି ଆମେ ବୁଝୁ ଏକ କାମ କେତେ ସଠିକ, ଦ୍ରୁତ, ନିର୍ଭରଯୋଗ୍ୟ ଭାବେ ସମ୍ପନ୍ନ ହେଉଛି। ଉତ୍ପାଦକତା ବୋଲି ବୁଝୁ ନିର୍ଦ୍ଦିଷ୍ଟ ସମୟରେ କେତେ ମଧ୍ୟ ପରିମାଣରେ ଉତ୍ପାଦନ ହେଉଛି। ଏଆଇ ଏହି ଦୁଇଟି କ୍ଷେତ୍ରରେ ଉଲ୍ଲେଖନୀୟ ସୁଧାରଣା ଆଣିଛି। ପ୍ରଥମରେ ଏଆଇ ତଥ୍ୟ ସଂଗ୍ରହ କରେ। କାରଖାନାରେ ଯନ୍ତ୍ର, ସେନ୍ସର, କ୍ୟାମେରା, କମ୍ପ୍ୟୁଟର ପ୍ରଣାଳୀରେ ନିରନ୍ତର ଡେଟା ଆସିଥାଏ। ଏଆଇ ସମସ୍ତ ତଥ୍ୟକୁ ବିଶ୍ଳେଷଣ କରି କାମର ଧାରା ବୁଝିଥାଏ। କେଉଁଠି ସମୟ ନଷ୍ଟ ହେଉଛି, କେଉଁ ପ୍ରକ୍ରିୟା ଧୀର ଗତିରେ ଚାଲୁଛି, କେଉଁ ଯନ୍ତ୍ର ଅଧିକ ଶକ୍ତି ବ୍ୟବହାର କରୁଛି, ଏହିସବୁ ଚିହ୍ନଟ କରିପାରେ ଏଆଇ ସଫଳ ହୋଇଥାଏ, ଫଳରେ ସଂସ୍ଥା ଆବଶ୍ୟକ ସୁଧାର କରିପାରେ। ଉତ୍ପାଦନ କ୍ଷେତ୍ରରେ ସମୟର ମୂଲ୍ୟ ବହୁତ ଅଧିକ। ଯଦି ଏକ ଯନ୍ତ୍ର ହଠାତ୍ ଖରାପ ହୋଇଥାଏ, ତେବେ ଉତ୍ପାଦନ ବନ୍ଦ ହୋଇପାରେ, ଏଥିରୁ ସଂସ୍ଥାର କ୍ଷତି ହୋଇଥାଏ। ଏଆଇ ଏହି ସମସ୍ୟାର ସମାଧାନ କରୁଛି। ଏଆଇ ଯନ୍ତ୍ର ତାପମାନ, କମ୍ପନ, ଚାପ, କାର୍ଯ୍ୟପ୍ରଣାଳୀକୁ ନିରନ୍ତର ନଜର ରଖେ। ଯଦି କୌଣସି ଅସ୍ୱାଭାବିକ ସଂକେତ ମିଳେ, ତେବେ ପୂର୍ବରୁ ସତର୍କ ହୋଇଥାଏ। ଏହାକୁ ଆମେ ପ୍ରେଡିକ୍ଟିଭ ମେଣ୍ଟେନାନ୍ସ କହୁ। ଏଥିରୁ ଯନ୍ତ୍ର ହଠାତ୍ ବନ୍ଦ ହେବାର ସମ୍ଭାବନା କମିଥାଏ। ଏଆଇର ଆଉ ଏକ ବଡ଼ ଅବଦାନ ହେଉଛି ସ୍ୱୟଂଚାଳନା। ପୂର୍ବରୁ ଅନେକ କାମ ମଣିଷ ହାତରେ କରାଯାଉଥିଲା, ସେଥିରେ ଅଧିକ ସମୟ ବି ଲାଗୁଥିଲା, ଭୁଲ ହେବାର ସମ୍ଭାବନା ମଧ୍ୟ ଥିଲା। ବର୍ତ୍ତମାନ ଏଆଇ ଆଧାରିତ ରୋବୋଟ ବହୁତ କାମ ନିଜେ କରୁଛି। ଗୁଣବତ୍ତା ନିରୀକ୍ଷଣ କ୍ଷେତ୍ରରେ ଏଆଇ ବହୁତ ପ୍ରଭାବଶାଳୀ। ପୂର୍ବରୁ ଉତ୍ପାଦର ତ୍ରୁଟି ଚିହ୍ନଟ ପାଇଁ ମାନବ ନିରୀକ୍ଷଣ ଉପରେ ନିର୍ଭର କରାଯାଉଥିଲା, କିନ୍ତୁ ହଜାର ହଜାର ଉତ୍ପାଦ ଯାଞ୍ଚ କରିବା ଏତେ ସହଜ ନୁହେଁ। ଏହା ସହିତ ଯୋଡ଼ା ଉନ୍ନତ କ୍ୟାମେରା ମାତ୍ର କିଛି ସେକେଣ୍ଡ ମଧ୍ୟରେ ଉତ୍ପାଦକ ଯନ୍ତ୍ରକୁ ତ୍ରୁଟି ଚିହ୍ନଟ କରିପାରେ। ଏହାଫଳରେ ଗ୍ରାହକଙ୍କ ପାଖକୁ ଉଚ୍ଚମାନର ସାମଗ୍ରୀ ପହଞ୍ଚିଥାଏ। ଏଆଇ ଉତ୍ପାଦନ ଯୋଜନାକୁ ଏକ ଅଧିକ ସଠିକ୍ କରିଥାଏ। ବଜାରର ଚାହିଦା, କଞ୍ଚାମାଲ ଉପଲବ୍ଧତା, ଋତୁ ପରିବର୍ତ୍ତନ, ବିକ୍ରୟ ଆଦିକୁ ବିଶ୍ଳେଷଣ କରି ଏଆଇ ପୂର୍ବାନୁମାନ ଦେଇଥାଏ। ଏହି ଆଧାରରେ ସଂସ୍ଥା ନିଷ୍ପତ୍ତି ନେଇଥାଏ କେତେ ଉତ୍ପାଦନ ଦରକାର, ଏଥିରୁ ଅନାବଶ୍ୟକ ମହଜୁଦ ରହେ ନାହିଁ, ଚାହିଦା ଅନୁଯାୟୀ ଉତ୍ପାଦନ ସମ୍ଭବ ହୁଏ। ଶକ୍ତି ସଞ୍ଚୟ କ୍ଷେତ୍ରରେ ମଧ୍ୟ ଏଆଇ ଗୁରୁତ୍ୱପୂର୍ଣ୍ଣ। କାରଖାନାରେ ବିଦ୍ୟୁତ, ଇନ୍ଧନ, ପାଣି ଭଳି ସମ୍ପଦ ବ୍ୟବହାରକୁ

ଏଥର ଆସନ୍ତାକାଲିର ଅଧିବେଶନ ସମ୍ପର୍କରେ ଆସନ୍ତାକାଲି ସକାଳ 6:05ରେ ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା ଶ୍ରୀରାମଚରିତ ମାନସ ସକାଳ 6:35। କାର୍ଯ୍ୟକ୍ରମ ଶିଶୁରାଇଜ ସକାଳ 7:25। ସୁଗମ ସଙ୍ଗୀତ ଶୁଣିବେ ସକାଳ 8:30। କଣ୍ଠଶିଳ୍ପୀ ଗୀତାରାଣୀ ଦାସ ଏବଂ ଶେଖର ଚନ୍ଦ୍ର ଘୋଷ। ବଣପାହାଡ଼ର ଗୀତ ସକାଳ 8:45। ଏହି କ୍ରମରେ ରହିଛି କିଷାନ ଗୀତ, ପରିବେଷଣ କରିବେ କୁମାରୀ କିଷାନ ଏବଂ ସାଥୀ। ପୂର୍ବାହ୍ନ 10:00 ସିନେ ସଙ୍ଗୀତ କାର୍ଯ୍ୟକ୍ରମ ନାରୀମହଲ ଶୁଣିପାରିବେ ମଧ୍ୟାହ୍ନ 12:00। ଏଥିରେ ବିଜୟିନୀ ଦାସଙ୍କ ଆଲୋଚନା ଶୁଣିବେ, ବିଷୟ ରହିଛି ସୁକନ୍ୟା ସମୃଦ୍ଧି ଯୋଜନା। ଭକ୍ତିଗୀତର କାର୍ଯ୍ୟକ୍ରମ ଆରତି ଅପରାହ୍ନ 5:00, ଶ୍ରୀମଦ୍ ଭାଗବତ ଅପରାହ୍ନ 5:20। କାର୍ଯ୍ୟକ୍ରମ ପ୍ରଗତି ସିଟି ଅପରାହ୍ନ 5:30। ହିନ୍ଦୀ ଭକ୍ତିଗୀତ ଶୁଣିବେ ସନ୍ଧ୍ୟା 6:10। ସନ୍ଧ୍ୟା 6:30ରୁ ଶୁଣିପାରିବେ ICC ଓମେନ୍ସ T20 କ୍ରିକେଟ ୱାର୍ଲ୍ଡ କପ୍ 2026 କ୍ରମରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଅନୁଷ୍ଠିତ ହେବାକୁ ଥିବା କ୍ରିକେଟ ମ୍ୟାଚ୍ର ପ୍ରତ୍ୟକ୍ଷଦର୍ଶୀ ଧାରା ବିବରଣୀ ଖେଳ ଶେଷ ହେବା ପର୍ଯ୍ୟନ୍ତ।

0: କଣ୍ଠଶିଳ୍ପୀ ଗାୟତ୍ରୀ ବୋଷଙ୍କ କଣ୍ଠରେ ଶୁଣିଲେ ହିମାଂଶୁ ଭୂଷଣ ସାବତଙ୍କ ରଚନା।
1: ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 ମେ 2026ରୁ 28 ଜୁନ୍ 2026 ପର୍ଯ୍ୟନ୍ତ ବୁଥ୍ ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ ବିଏଲ୍ଓଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ବର 1950 କଲ୍ କରନ୍ତୁ କିମ୍ବା ଭୋଟର ସର୍ଭିସ ପୋର୍ଟାଲ କିମ୍ବା ଇସିଆଇ ନେଟ୍ ଆପ୍ରେ ବୁକ୍ ଏ କଲ୍ ୱିଥ୍ ବିଏଲ୍ଓ ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି।

0: କଣ୍ଠଶିଳ୍ପୀ ଥିଲେ ଶ୍ରୀକାନ୍ତ ଦାସ। ତାଙ୍କ କଣ୍ଠରେ ଶୁଣିଲେ ରମାକାନ୍ତ ଦାସଙ୍କ ରଚନା। ଶ୍ରୋତାବନ୍ଧୁ, ଆପଣ ଶୁଣୁଥିଲେ ଦେଶାତ୍ମବୋଧକ ଗୀତ। ଆକାଶବାଣୀ ରାଉରକେଲା ଷ୍ଟୁଡ଼ିଓ ଖୋଳିର ସମୟ ବର୍ତ୍ତମାନ ସନ୍ଧ୍ୟା 6:40 ହେବାକୁ ଯାଉଛି। ପରବର୍ତ୍ତୀ କାର୍ଯ୍ୟକ୍ରମ ଆକାଶବାଣୀ କଟକ କେନ୍ଦ୍ରରୁ ଆଞ୍ଚଳିକ ସମ୍ବାଦ, ଆଜିର ପ୍ରସଙ୍ଗ, ଜିଲ୍ଲା ହାଲଚାଲ ଏବଂ ତା ସହିତ ରହିଛି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ ସମ୍ବଲପୁରୀ ଆଞ୍ଚଳିକ ସମ୍ବାଦ ଏବଂ ତାପରେ ରହିଛି ଓଡ଼ିଆର ସମ୍ବାଦ। ଶୁଣିପାରିବେ ଅଳ୍ପ ସମୟ ମଧ୍ୟରେ।
1: ଆକାଶବାଣୀ କଟକ, ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ କିଛି ବିଜ୍ଞାପନ ପରେ।
2: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
3: ଗାଁରୁ ସହର ଯାଏ ସବୁ ସ୍ଥାନରେ
2: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
3: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
2: କେବଳ ଆକାଶବାଣୀ।

0: ସୂଚନା ଶିକ୍ଷା ଓ ମନୋରଞ୍ଜନର ବେତାର ବାଣୀ ଆକାଶବାଣୀ।
1: ମୋର ଜଣେ ଜିଦିଆ ପଡ଼ୋଶୀ ଅଛି, ପୁରା କଲୋନୀ ସୋଲାର ପ୍ୟାନେଲ ଲଗେଇ ସାରିଲେଣି, କିନ୍ତୁ ସେ ମାନିବାକୁ ପ୍ରସ୍ତୁତ ନଥିଲେ ସତରେ ବିଜୁଳି ବିଲ୍ ଜିରୋ ଆସିପାରେ। ମୁଁ କହିଲି, ପୁଅ, ନା ହେଉଛି ପିଏମ୍ ସୂର୍ଯ୍ୟଘର ମୁଫ୍ତ ବିଜୁଳି ଯୋଜନା। ତାପରେ ଜଣ ଜଣ କରି ସମସ୍ତଙ୍କର ବିଜୁଳି ବିଲ୍ ଜିରୋ ଆସିବାକୁ ଲାଗିଲା। ତାପରେ କହିଲେ, ଏବେ ଲଗେଇବାକୁ ହିଁ ପଡ଼ିବ ପିଏମ୍ ସୂର୍ଯ୍ୟଘର ମୁଫ୍ତ ବିଜୁଳି ଯୋଜନା। ଯୋଡି ହେବା ପାଇଁ ପଞ୍ଜୀକୃତ କରନ୍ତୁ pmsuryaghar.gov.in।
2: ଖରାଦିନେ ଅଂଶୁଘାତ ପ୍ରତି ସତର୍କ ରୁହନ୍ତୁ।
3: ଅଂଶୁଘାତର ଲକ୍ଷଣ ଗୁଡିକ ହେଉଛି ପ୍ରବଳ ଝାଳ ବୋହିବା, ମୁଣ୍ଡ ବୁଲାଇ ଅନ୍ଧାର ଦିଶିବା ଓ ବାନ୍ତି ଲାଗିବା, ପ୍ରବଳ ଶୋଷ ଲାଗିବା, ମାଂସପେଶୀ ଟାଣି ହେବା, ଅଚେତ ହେବା କିମ୍ବା ବାତ ମାରିବା।
2: ଅଂଶୁଘାତ ନିମନ୍ତେ ପୂର୍ବ ସତର୍କତା ଗୁଡିକ ହେଉଛି, ସକାଳେ କିମ୍ବା ଉପର ବେଳା ଖରା କମ୍ ଥିବା ବେଳେ ବାହାରକୁ ଯାଆନ୍ତୁ। ବାହାରକୁ ଯିବା ପୂର୍ବରୁ ଯଥେଷ୍ଟ ପାଣି ପିଅନ୍ତୁ। ହାଲୁକା ରଙ୍ଗର ଢିଲା ପୋଷାକ, ଛତା ଓ ଜୋତା ବ୍ୟବହାର କରନ୍ତୁ। ଖରାରେ କଠିନ ପରିଶ୍ରମ କରନ୍ତୁ ନାହିଁ, ଅଧିକ ଦୂର ଚାଲନ୍ତୁ ନାହିଁ, ମଝିରେ ମଝିରେ ଛାଇରେ ବିଶ୍ରାମ ନିଅନ୍ତୁ।
3: ଅଂଶୁଘାତର ପ୍ରତିକାର ଗୁଡିକ ହେଉଛି, ରୋଗୀକୁ ଖୋଲା ଓ ଥଣ୍ଡା ଜାଗାକୁ ନେଇ ORS କିମ୍ବା ଚିନି ଲୁଣ ସର୍ବତ ଅଥବା ସାଧା ପାଣି ପିଆନ୍ତୁ। ପୋଷାକ ଗୁଡିକୁ ଯଥାସମ୍ଭବ ଖୋଲି ଦିଅନ୍ତୁ, ମୁଣ୍ଡକୁ ଧୋଇ ଦିଅନ୍ତୁ ଏବଂ ଓଦା କପଡ଼ାରେ ପୋଛନ୍ତୁ। ରୋଗୀକୁ ପଙ୍ଖା, କୁଲର କିମ୍ବା AC ପବନରେ ଶୁଆଇ ଦିଅନ୍ତୁ। ଅବସ୍ଥାରେ ଉନ୍ନତି ନ ହେଲେ ସ୍ୱାସ୍ଥ୍ୟ କର୍ମଚାରୀଙ୍କୁ ଜଣାନ୍ତୁ କିମ୍ବା ଆମ୍ବୁଲାନ୍ସ ଡାକନ୍ତୁ।
2: ବୟସ୍କ ତଥା ଅସୁସ୍ଥ ବ୍ୟକ୍ତି ଏବଂ ଗର୍ଭବତୀ ମହିଳାଙ୍କ ପାଇଁ ଅଂଶୁଘାତର ଆଶଙ୍କା ଅଧିକ ରହିଥାଏ।
3: ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ଓଡ଼ିଶା।
4: ଆରେ ଏତେ ଜଲ୍ଦି ଥକି ଗଲୁ, ଚାଲ ଆଉ ଗୋଟେ ରାଉଣ୍ଡ ଯିବା। ଚାଲ,
5: ତୋର ତ ଏସବୁ ଅଭ୍ୟାସ ନଥିଲା।
6: ଏଇ ଶୋଇ ପଡ଼ିଲୁ ନା କଣ? ସିଗାରେଟ୍ ଟାଣି ଦେ, ନିଦ ଆପେ ଆପେ ଚାଲିଯିବ।
4: ଆରେ ନାଇଁ ନାଇଁ,
6: ନହେଲେ ଚେଇଁବୁ କେମିତି? ମୁଣ୍ଡ ଉପରେ ବା ରିଟେନ୍ ଟେଷ୍ଟ ନେ।
7: ଓ ବୁଝିଲି, ସିଗାରେଟ୍ ପିପି କେମିତି ଦେଖାଯାଉଛୁ।

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ମହେନ୍ଦ୍ର କୁମାର ମାଝି। ମୁଖ୍ୟ ସମ୍ବାଦ, ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ପାଟି ଆଜି ପୁରୀସ୍ଥିତ ଲୋକଭବନଠାରେ ରେଳବାଇ ଅଧିକାରୀଙ୍କ ସହିତ ସମୀକ୍ଷା ବୈଠକ କରିଛନ୍ତି। ଏହି ଅବସରରେ ରାଜ୍ୟପାଳ ରେଳ ଭିତ୍ତିଭୂମି ପ୍ରକଳ୍ପ ଓ ଯାତ୍ରୀ ସୁବିଧାର ଅଗ୍ରଗତି ସମ୍ପର୍କରେ ଅବଗତ ହୋଇଛନ୍ତି। ବୈଠକରେ ରେଳ ସଂଯୋଗୀକରଣରେ ଉନ୍ନତି, ଯାତ୍ରୀ ସେବା ବୃଦ୍ଧି ଏବଂ ଚାଲୁଥିବା କାର୍ଯ୍ୟଗୁଡ଼ିକର ସମୟସୀମା ମଧ୍ୟରେ ସମାପ୍ତ ଉପରେ ରାଜ୍ୟପାଳ ଗୁରୁତ୍ୱ ଆରୋପ କରିଛନ୍ତି। ରେଳ ଭିତ୍ତିଭୂମିକୁ ସୁଦୃଢ଼ କରିବା ଦ୍ୱାରା ରାଜ୍ୟରେ ପର୍ଯ୍ୟଟନ, ତୀର୍ଥଯାତ୍ରା ଓ ଆର୍ଥିକ ଅଭିବୃଦ୍ଧିକୁ ଆହୁରି ସମର୍ଥନ ମିଳିବ ବୋଲି ଡକ୍ଟର କମ୍ଭମ୍ପାଟି ମତବ୍ୟକ୍ତ କରିଛନ୍ତି। ରାଜ୍ୟପାଳ ପୁରୀ ରେଳ ଷ୍ଟେସନ ପରିଦର୍ଶନ କରି ଅମୃତ ଭାରତ ଷ୍ଟେସନ ଯୋଜନା ଅଧୀନରେ କରାଯାଉଥିବା ପୁନଃବିକାଶ କାର୍ଯ୍ୟ, ଯାତ୍ରୀ ସୁବିଧାର ମଧ୍ୟ ସମୀକ୍ଷା କରିଛନ୍ତି। ଆଗାମୀ 2027 ରଥଯାତ୍ରା ପୂର୍ବରୁ ରେଳ ପ୍ରକଳ୍ପ ନିର୍ମାଣ କାର୍ଯ୍ୟକୁ ଶେଷ କରିବା ପାଇଁ ରାଜ୍ୟପାଳ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ରାଷ୍ଟ୍ରପତି ଓ ଦ୍ରୌପଦୀ ମୁର୍ମୁ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଓଡ଼ିଶା ଗସ୍ତ ପରିପ୍ରେକ୍ଷୀରେ ମୁଖ୍ୟ ଶାସନ ସଚିବ ଅନୁଗର୍ଗଙ୍କ ଅଧ୍ୟକ୍ଷତାରେ ଭୁବନେଶ୍ୱର ଲୋକସେବା ଭବନସ୍ଥିତ ସମ୍ମିଳନୀ କକ୍ଷଠାରେ ରାଜ୍ୟସ୍ତରୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ସୁରକ୍ଷା ବ୍ୟବସ୍ଥା, ପ୍ରୋଟୋକଲ୍, କାର୍କେଡ୍ ପରିଚାଳନା, ହେଲିପ୍ୟାଡ୍ ପ୍ରସ୍ତୁତି, ବିମାନ ବନ୍ଦର ଆନୁଷଙ୍ଗିକ ବ୍ୟବସ୍ଥା, ଅତିଥିମାନଙ୍କ ସାମୟିକ ରହଣି, ଚିକିତ୍ସା ଓ ସ୍ୱାସ୍ଥ୍ୟ ସେବା, ଅଗ୍ନିଶମ ସେବା, ସଡ଼କ ମରାମତି, ବିଦ୍ୟୁତ୍ ଓ ପାନୀୟ ଜଳ ଯୋଗାଣ, ଟେଲି ଯୋଗାଯୋଗ ଏବଂ ଗଣମାଧ୍ୟମ ପରିଚାଳନା ସମ୍ପର୍କରେ ବିସ୍ତୃତ ଆଲୋଚନା କରାଯାଇଛି। ରାଜ୍ୟ ସରକାରଙ୍କ 2 ପୂର୍ତ୍ତି ପରିପ୍ରେକ୍ଷୀରେ ରାଇରଙ୍ଗପୁରଠାରେ ବିଭିନ୍ନ କାର୍ଯ୍ୟକ୍ରମ ଓ ସାଧାରଣ ସଭାରେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ଯୋଗଦେବାର କାର୍ଯ୍ୟସୂଚୀ ରହିଛି। ରାଷ୍ଟ୍ରପତି ଆସନ୍ତା 19 ଏବଂ ପ୍ରଧାନମନ୍ତ୍ରୀ ଆସନ୍ତା 20 ରାଇରଙ୍ଗପୁରଠାରେ ପହଞ୍ଚି ବିଭିନ୍ନ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କରିବେ। ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ପୁଲିସ୍ ମହାନିର୍ଦ୍ଦେଶକ ୱାଇବି ଖୁରାନିଆ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି। ଏଥିନିମନ୍ତେ 150 ପ୍ଲାଟୁନ୍ ଫୋର୍ସ ମୁତୟନ ହେବା ନେଇ ପୂର୍ବାଞ୍ଚଳ ଉପ ଆରକ୍ଷୀ ମହାନିର୍ଦ୍ଦେଶକ DIG ସୂଚନା ଦେଇଛନ୍ତି। ରାଜ୍ୟ ସରକାରଙ୍କ 2 ପୂର୍ତ୍ତି ଅବସରରେ କୋରାପୁଟଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଯୋଗଦେଇ ସରକାରଙ୍କ ବିଭିନ୍ନ ସଫଳତା ସମ୍ପର୍କରେ ଆଲୋକପାତ କରିଛନ୍ତି। ଗତ 2 ଶିକ୍ଷା, ସ୍ୱାସ୍ଥ୍ୟ, କୃଷି, ଗମନାଗମନ, ପର୍ଯ୍ୟଟନ ଏବଂ ମହିଳା ସଶକ୍ତିକରଣ କ୍ଷେତ୍ରରେ ରାଜ୍ୟ ସରକାର ବିଭିନ୍ନ ମହତ୍ତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଛନ୍ତି ବୋଲି ମନ୍ତ୍ରୀ କହିଛନ୍ତି। ମାଣ୍ଡିଆ ଉତ୍ପାଦନରେ ଜିଲ୍ଲା ପ୍ରଥମ ସ୍ଥାନ ଅଧିକାର କରିବା ସହ କୋରାପୁଟ କଫି ଆନ୍ତର୍ଜାତୀୟ ବଜାରରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ମନ୍ତ୍ରୀ ଶ୍ରୀ ମଲ୍ଲିକ କହିଛନ୍ତି। ରାଜ୍ୟ ସରକାରଙ୍କ ଆଇନ, ପୂର୍ତ୍ତ ଓ ଅବକାରୀ ବିଭାଗ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଆଜି ଦିନିକିଆ ଗଞ୍ଜାମ ଗସ୍ତରେ ଯାଇ 2 ପ୍ରକଳ୍ପର ସମୀକ୍ଷା କରିଛନ୍ତି। ମନ୍ତ୍ରୀ ଶ୍ରୀ ହରିଚନ୍ଦନ ଋଷିକୁଲ୍ୟା ନଦୀ ଉପରେ 152 ଉର୍ଦ୍ଧ୍ୱ ଟଙ୍କାରେ ନିର୍ମାଣାଧୀନ କଂସାରୀଗଣ୍ଡ ବ୍ୟାରେଜ୍କୁ ବୁଲି ଦେଖିବା ସହ ଏହାକୁ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଶେଷ କରିବାକୁ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହି ପ୍ରକଳ୍ପ ଦ୍ୱାରା 16 ଗ୍ରାମର 152,600 ଲୋକ ଉପକୃତ ହେବେ। ଛତ୍ରପୁର ବ୍ଲକର ଗଙ୍ଗାପୁରଠାରେ ଏକ ମେଗା ପାନୀୟ ଜଳ ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ଖୁବ୍ ଶୀଘ୍ର ଶେଷ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି।
1: କାମର ଯାହା ଗତି ଅଛି ଏବଂ କାମର ଯୋଉ କମ୍ପ୍ଲିଟ୍ ପର୍ଯ୍ୟନ୍ତ ଯୋଉ କାମ ଯୋଉ ସ୍ପିଡ୍ରେ ଯିବା କଥା ପାଖାପାଖି ଠିକ୍ ଅଛି ଏବଂ ମତେ ଲାଗୁଛି ମାର୍ଚ୍ଚ ମାସ ସୁଦ୍ଧା 2027 ସୁଦ୍ଧା ଇନ୍ଷ୍ଟ୍ରିମ୍ ଷ୍ଟୋରେଜ୍ କମ୍ପ୍ଲିଟ୍ ହେଇପାରିବ। ଯାହାଫଳରେ କି 2 ପ୍ରମୁଖ କଥା, ଗୋଟିଏ ହେଉଛି ଜଳସେଚନ ଦୃଷ୍ଟିରୁ ଏବଂ ଦ୍ୱିତୀୟ ଗଞ୍ଜାମ ଜିଲ୍ଲାରେ ଯୋଉ ଜଳ ଯୋଗାଣ ପାଇଁ ଗୋଟେ ବଡ଼ ଅଞ୍ଚଳକୁ ପାଖାପାଖି 3-4 ବ୍ଲକର ବିଭିନ୍ନ ପଞ୍ଚାୟତକୁ ଜଳ ଯୋଗାଣ ପାଇଁ ସେଠି ପାଣିର ଆଭେଲେବିଲିଟି, ଡ୍ରିଙ୍କିଂ ୱାଟର ଆଭେଲେବିଲିଟି, ସେଇଟା ଗୋଟେ ବଡ଼ ସହାୟକ ଭୂମିକା।

0: ଆନ୍ତର୍ଜାତୀୟ ଯୋଗ ଦିବସ 2026 ଅବସରରେ ଭାରତ ସରକାରଙ୍କ ଆୟୁଷ ମନ୍ତ୍ରଣାଳୟ ପକ୍ଷରୁ ଆୟୋଜିତ ଗିନିଜ୍ ୱାର୍ଲଡ ରେକର୍ଡ ପାଇଁ ଗଣଯୋଗ ଅଭିଯାନ ଆସନ୍ତାକାଲି ସକାଳ 6:15 7:35 ମିନିଟ୍ ପର୍ଯ୍ୟନ୍ତ ଆଭାସୀ ମାଧ୍ୟମରେ ଆୟୋଜିତ ହେବ। ଏହି ଅଭିଯାନରେ ସକ୍ରିୟ ଭାବେ ଅଂଶଗ୍ରହଣ କରିବାକୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ରାଜ୍ୟବାସୀଙ୍କୁ ଆହ୍ୱାନ ଦେଇଛନ୍ତି। କାର୍ଯ୍ୟକ୍ରମରେ ଅଂଶଗ୍ରହଣ ପାଇଁ ଟୋଲ୍ ଫ୍ରି ନମ୍ଘର 1800-315-7008 ଏକ ମିସ୍ଡ କଲ୍ କରି ଆଗ୍ରହୀ ବ୍ୟକ୍ତିମାନେ ନିଜର ନାମ ପଞ୍ଜୀକରଣ କରିପାରିବେ। ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ଆସନ୍ତା ସୋମବାର ଦିନ ବନ୍ଦ ରହିବ। ରଜ ସଂକ୍ରାନ୍ତି ପାଇଁ ସରକାରୀ ଛୁଟି ଦିନକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି। ପରବର୍ତ୍ତୀ ଅଭିଯୋଗ ଶୁଣାଣିର ତାରିଖ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ସୂଚନା ଦିଆଯିବ। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଦେଶବ୍ୟାପୀ କନ୍ୟା ସନ୍ତାନଙ୍କୁ ସଶକ୍ତ କରିବା ଏବଂ ସାମାଜିକ ଦୃଷ୍ଟିକୋଣକୁ ପରିବର୍ତ୍ତନ କରିବାରେ ବେଟି ବଚାଓ ବେଟି ପଢ଼ାଓ ଅଭିଯାନ ଏକ ପ୍ରମୁଖ ପରିବର୍ତ୍ତନକାରୀ ପଦକ୍ଷେପ ଭାବେ ଉଭା ହୋଇଛି। 2015 ଲିଙ୍ଗଗତ ଅସମାନତା ଏବଂ ବୈଷମ୍ୟକୁ ପ୍ରତିହତ କରିବା ଲକ୍ଷ୍ୟ ନେଇ ଏହି ଅଭିଯାନ ଆରମ୍ଭ କରାଯାଇଥିଲା। କନ୍ୟା ସନ୍ତାନଙ୍କର ସୁରକ୍ଷା ଶିକ୍ଷା ଏବଂ ବଞ୍ଚିବାର ଅଧିକାରକୁ ସୁରକ୍ଷା ପ୍ରଦାନ କରିବାରେ ଏହି ଯୋଜନା ବେଶ୍ ଫଳପ୍ରଦ ସାବ୍ୟସ୍ତ ହୋଇଛି। ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ କହିଛି ଗତ ଦଶନ୍ଧି ମଧ୍ୟରେ ଲିଙ୍ଗଗତ ଅସମାନତା ବହୁ ପରିମାଣରେ ହ୍ରାସ ପାଇଛି। ଶିକ୍ଷା କ୍ଷେତ୍ରରେ କନ୍ୟା ସନ୍ତାନଙ୍କର ଅଂଶଗ୍ରହଣ ବୃଦ୍ଧି ପାଇଛି। କନ୍ୟା ସନ୍ତାନଙ୍କ ପାଇଁ ଏକ ଉତ୍ତମ ପରିବେଶ ସୃଷ୍ଟି କରିବା, ଗୋଷ୍ଠୀଗତ ସମ୍ପୃକ୍ତି, ସଚେତନତା ଏବଂ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମଧ୍ୟରେ ସମନ୍ୱୟ ଭାବେ କାର୍ଯ୍ୟ କରିବାରେ ଏହି ଯୋଜନା ବେଶ୍ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହୋଇଛି ବୋଲି ମନ୍ତ୍ରଣାଳୟ କହିଛି। ଏଲିନୋକୁ ନେଇ ରାଜ୍ୟର ଚାଷୀମାନେ ବ୍ୟତିବ୍ୟସ୍ତ ନ ହେବା ପାଇଁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି କମ୍ ବର୍ଷା ହେଲେ ମଧ୍ୟ ରାଜ୍ୟ ସରକାରଙ୍କ ପାଖରେ ବିକଳ୍ପ ଯୋଜନା ପ୍ରସ୍ତୁତ ରହିଛି। ଜଳସେଚନ ପ୍ରକଳ୍ପଗୁଡ଼ିକୁ ପ୍ରସ୍ତୁତ କରାଯିବ ବୋଲି ମନ୍ତ୍ରୀ ଶ୍ରୀ ପୂଜାରୀ ଚାଷୀମାନଙ୍କୁ ଆଶ୍ୱାସନା ଦେଇ କହିଛନ୍ତି। ମାଲକାନଗିରି ଜିଲ୍ଲା ପ୍ରଶାସନ ପକ୍ଷରୁ ବଣ୍ଡା ଓ ଦିଦାଇ ଆଦିମ ଜନଜାତିଙ୍କୁ ଭୋଟର ତାଲିକାରେ ସାମିଲ କରିବା ଲକ୍ଷ୍ୟ ନେଇ ସ୍ୱିପ୍ ସଚେତନତା ଅଭିଯାନ ଆରମ୍ଭ କରାଯାଇଛି। ଜିଲ୍ଲାର ଦୁର୍ଗମ ଓ ପାହାଡ଼ିଆ ଅଞ୍ଚଳରେ ବସବାସ କରୁଥିବା ଆଦିମ ଜନଜାତି ସମ୍ପ୍ରଦାୟର ନାଗରିକଙ୍କୁ ଶତପ୍ରତିଶତ ନିର୍ବାଚନ ପ୍ରକ୍ରିୟାରେ ସାମିଲ କରିବା ପାଇଁ ପ୍ରଶାସନ ପକ୍ଷରୁ ଉଦ୍ୟମ ଆରମ୍ଭ କରାଯାଇଛି। ବଣ୍ଡା କୋୟା ଓ ଆଦିମ ଜନଜାତି ଲୋକଙ୍କ ପାଖରେ ପହଞ୍ଚି ସେମାନଙ୍କୁ ଭୋଟ୍ ଅଧିକାର ସମ୍ପର୍କରେ ସଚେତନ କରାଯାଉଛି। ଜିଲ୍ଲାର ଖଇରପୁଟ ଓ ପଡ଼ିଆ ବ୍ଲକର ବିଭିନ୍ନ ଗ୍ରାମପଞ୍ଚାୟତରେ ଏହି ସ୍ୱତନ୍ତ୍ର ସଚେତନତା ଶିବିର ଆୟୋଜନ କରାଯାଇ ମତାଧିକାର ସାବ୍ୟସ୍ତ କରିବା ପାଇଁ ସମ୍ପ୍ରଦାୟର ଲୋକମାନଙ୍କୁ ଉତ୍ସାହିତ କରାଯାଉଛି। ସମସ୍ତ ଯୋଗ୍ୟ ନାଗରିକଙ୍କୁ ଭୋଟର ତାଲିକାରେ ସାମିଲ କରିବା ଏହାର ଲକ୍ଷ୍ୟ ବୋଲି ସ୍ୱିପ୍ ନୋଡାଲ ଅଧିକାରୀ ସୂଚନା ଦେଇଛନ୍ତି। ସ୍ୱନାମଧନ୍ୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ରୁଷିଆରେ ଅନୁଷ୍ଠିତ ଆନ୍ତର୍ଜାତୀୟ ବାଲୁକା କଳା ମହୋତ୍ସବରେ ଯୋଗଦେଇ ରୁଷିଆନ ଗ୍ରାଣ୍ଡ ସ୍ୟାଣ୍ଡ ମାଷ୍ଟର କପ୍ ବିଜୟୀ ହୋଇଛନ୍ତି। ତାଙ୍କର ଏହି ସଫଳତା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୁଭେଚ୍ଛା ଜଣାଇ କହିଛନ୍ତି ଓଡ଼ିଆ ଅସ୍ମିତା, ସମୃଦ୍ଧ କଳା ସଂସ୍କୃତି ଓ ଐତିହ୍ୟକୁ ବିଶ୍ୱ ଦରବାରରେ ପହଞ୍ଚାଇ ଶ୍ରୀ ପଟ୍ଟନାୟକ ଓଡ଼ିଶାକୁ ଗୌରବାନ୍ୱିତ କରିଛନ୍ତି। ଆନ୍ତର୍ଜାତୀୟ ରକ୍ତଦାତା ଦିବସ ଅବସରରେ ସୀମା ସୁରକ୍ଷା ବଳ ବିଏସ୍ଏଫ୍ ପକ୍ଷରୁ କୋରାପୁଟସ୍ଥିତ ସେକ୍ଟର ମୁଖ୍ୟାଳୟ ପରିସରରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି। ଶିବିରରେ ରକ୍ତଦାତାଙ୍କଠାରୁ ମୋଟ 92 ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଛି। କୋରାପୁଟସ୍ଥିତ ଶହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସ୍ପିଟାଲର ଚିକିତ୍ସକ ଦଳ ରକ୍ତ ସଂଗ୍ରହ କାର୍ଯ୍ୟକୁ ସଫଳତାର ସହ ସମ୍ପନ୍ନ କରିଛନ୍ତି। ଦେଶକୁ ବିଶ୍ୱର ଅଗ୍ରଣୀ ଶକ୍ତି ଭାବେ ପ୍ରତିଷ୍ଠିତ କରିବାରେ ଯୁବପିଢ଼ିଙ୍କ ଭୂମିକା ନିର୍ଣ୍ଣାୟକ ହେବ ବୋଲି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ମଧ୍ୟପ୍ରଦେଶର ଭୋପାଳଠାରେ ଆଜି ଯୁବ ଖେଳାଳିଙ୍କ ସହ ମତ ବିନିମୟ କରି କେନ୍ଦ୍ରମନ୍ତ୍ରୀ କହିଛନ୍ତି ଜାତୀୟ ଶିକ୍ଷାନୀତି 2020 ଶିକ୍ଷା ବ୍ୟବସ୍ଥାରେ ଏକ ନୂତନ ଦିଗନ୍ତ ସୃଷ୍ଟି କରିଛି। ପାଠପଢ଼ା ସହିତ ଖେଳର ଧାରଣାକୁ ଗୁରୁତ୍ୱ ଦେଇ ଛାତ୍ରଛାତ୍ରୀଙ୍କ ଶିକ୍ଷା, ପ୍ରତିଭା ଓ କୌଶଳର ବିକାଶ ଉପରେ ସରକାର ଗୁରୁତ୍ୱ ଦେଇ ଆସୁଛନ୍ତି। ଏକାଡେମିକ ବ୍ୟାଙ୍କ କ୍ରେଡିଟ୍ ଏବଂ ଆପାର ଆଇଡି ଭଳି ନୂତନ ପଦକ୍ଷେପ ଛାତ୍ରଛାତ୍ରୀଙ୍କ ଅନୁଭବ, ସଫଳତା ଓ କୌଶଳକୁ ସ୍ୱୀକୃତି ପ୍ରଦାନ କରିବା ସହିତ ଶିକ୍ଷା ଓ କୌଶଳ ମଧ୍ୟରେ ଦୃଢ଼ ସମନ୍ୱୟ ସ୍ଥାପନ କରୁଛି। 2036 ଅଲିମ୍ପିକ ପ୍ରସ୍ତୁତିଠାରୁ ଆରମ୍ଭ କରି ବିକଶିତ ଭାରତ 2047ର ସଂକଳ୍ପ ପୂରଣ ପର୍ଯ୍ୟନ୍ତ ଯୁବଶକ୍ତି ଭାରତର ସାମର୍ଥ୍ୟ ଓ ସମ୍ଭାବନାର ପ୍ରତୀକ ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ମତବ୍ୟକ୍ତ କରିଛନ୍ତି। ପାଣିପାଗ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ରାଜ୍ୟର ଉପକୂଳ ଅଞ୍ଚଳରେ ପ୍ରବେଶ କରିବା ପରେ ବର୍ତ୍ତମାନ ଉତ୍ତର ଭାଗକୁ ଅଗ୍ରସର ହେଉଛି। ଆଗାମୀ 2-3 ଦିନ ମଧ୍ୟରେ ମୌସୁମୀ ବାୟୁ ରାଜ୍ୟର ଅଧିକାଂଶ ସ୍ଥାନକୁ ଅଗ୍ରସର ହେବା ନେଇ ପାଗ ଅନୁକୂଳ ରହିଛି ବୋଲି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଅନୁମାନ କରାଯାଇଛି। କାଳବୈଶାଖୀ ପ୍ରଭାବରେ 24 ଘଣ୍ଟା ମଧ୍ୟରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବା ନେଇ ପ୍ରାୟ ସମସ୍ତ ଜିଲ୍ଲାକୁ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଅନ୍ୟପକ୍ଷରେ ଗରମ ଓ ଗୁଳୁଗୁଳି ନେଇ ଆଜି ଓ ଆସନ୍ତାକାଲି ପାଇଁ 11ଟି ଜିଲ୍ଲାକୁ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ କରାଯାଇଛି। ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣି ଥରେ। ପୁରୀଠାରେ ରେଳ ଭିତ୍ତିଭୂମି ପ୍ରକଳ୍ପ ଓ ଯାତ୍ରୀ ସୁବିଧାର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କଲେ ରାଜ୍ୟପାଳ। ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଓଡ଼ିଶା ଗସ୍ତକୁ ଦୃଷ୍ଟିରେ ରଖି ଲୋକସେବା ଭବନରେ ରାଜ୍ୟସ୍ତରୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ। କନ୍ୟା ସନ୍ତାନଙ୍କ ସଶକ୍ତିକରଣରେ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହୋଇଛି ବେଟି ବଚାଓ ବେଟି ପଢ଼ାଓ ଅଭିଯାନ। ଏବଂ କାଳବୈଶାଖୀ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବଜ୍ରପାତ ସହ ବର୍ଷା ନେଇ ପାଣିପାଗ କେନ୍ଦ୍ରର ସତର୍କ ସୂଚନା। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକିରେ ଶେଷ ହେଲା। ନମସ୍କାର।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
2: ଆଜିର ପ୍ରସଙ୍ଗ ସାମାଜିକ ଜୀବନ ପରିବର୍ତ୍ତନରେ ସଶକ୍ତ ସାମାଜିକ ଜୀବନ ପରିବର୍ତ୍ତନରେ ସଶକ୍ତ ପଦକ୍ଷେପ ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ ଉପସ୍ଥାପନାରେ ସୁକନ୍ୟା ଜେନା। ସବ୍କା ସାଥ ସବ୍କା ବିକାଶ ସବ୍କା ବିଶ୍ୱାସ ଏବଂ ସବ୍କା ପ୍ରୟାସ ଦୃଷ୍ଟିକୋଣ ଆଧାରରେ ଦେଶର ସାମାଜିକ ଉନ୍ନୟନ ଓ ସଶକ୍ତିକରଣ କ୍ଷେତ୍ର ପାଇଁ ଗତ 12 ବର୍ଷ ମଧ୍ୟରେ ସରକାର ବିଭିନ୍ନ ସଂସ୍କାରମୂଳକ ପଦକ୍ଷେପ ଗ୍ରହଣ କରିଛନ୍ତି। ଅନୁସୂଚିତ ଜାତି ଅନୁସୂଚିତ ଜନଜାତି ପଛୁଆ ବର୍ଗ ଭିନ୍ନକ୍ଷମ ବରିଷ୍ଠ ନାଗରିକ ଏବଂ ସମାଜର ଅବହେଳିତ ବର୍ଗର ସାମାଜିକ ଓ ଆର୍ଥିକ ଉନ୍ନତି ପାଇଁ ଏହି ସମୟ ମଧ୍ୟରେ ବହୁବିଧ ଯୋଜନା ପ୍ରଣୟନ କରାଯାଇଛି। ନାଗରିକ କଲ୍ୟାଣରୁ ଆରମ୍ଭ କରି ସମ୍ପୂର୍ଣ୍ଣ ସଶକ୍ତିକରଣ ଆଡ଼କୁ ଏହା ଏକ ଆଦର୍ଶ ପରିବର୍ତ୍ତନ ଭାବେ ଗ୍ରହଣ କରାଯାଇଛି। ପ୍ରଯୁକ୍ତିବିଦ୍ୟା ଉପଯୋଗ ଦୃଢ଼ ଆଇନଗତ ସୁରକ୍ଷା ଏବଂ ଲକ୍ଷ୍ୟଭିତ୍ତିକ ଜୀବିକା ସୁଯୋଗ ମାଧ୍ୟମରେ ଦେଶବ୍ୟାପୀ ଗତ 12 ବର୍ଷ ମଧ୍ୟରେ 11 କୋଟିରୁ ଅଧିକ ଲୋକ ଉପକୃତ ହୋଇପାରିଛନ୍ତି। ଶିକ୍ଷାର୍ଥୀ ବରିଷ୍ଠ ନାଗରିକ ତୃତୀୟ ଲିଙ୍ଗୀ ବ୍ୟକ୍ତିବିଶେଷ ଏବଂ ସୀମାନ୍ତବର୍ତ୍ତୀ ଅଞ୍ଚଳରେ ଜୀବନ ଧାରଣର ମାନରେ ଉନ୍ନତି ଆସିଛି। ଡିଜିଟାଲ୍ ସ୍ୱଚ୍ଛତା ମାଧ୍ୟମରେ ଶିକ୍ଷା କ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନ ଆସିଛି। ଗତ 2021-22 ଆର୍ଥିକ ବର୍ଷରୁ ଆଧାର ଲିଙ୍କ ମାଧ୍ୟମରେ ପ୍ରକୃତ ହିତାଧିକାରୀ ପାଖରେ ସରକାରଙ୍କ କଲ୍ୟାଣକାରୀ ଯୋଜନାର ଆର୍ଥିକ ରାଶି ସିଧାସଳଖ ପହଞ୍ଚିପାରୁଛି, ଫଳରେ କୌଣସି ପ୍ରକାର ବେଆଇନ ଆର୍ଥିକ କାରବାର ତଥା ବିଳମ୍ବକୁ ପ୍ରତିହତ କରାଯାଇପାରିଛି। ତହସିଲଭୁକ୍ତ ଜାତି ଏବଂ ଅନ୍ୟାନ୍ୟ ଆର୍ଥିକ ପଛୁଆ ବର୍ଗର ଛାତ୍ରଛାତ୍ରୀ ଏହାର ସୁଫଳ ପାଇପାରୁଛନ୍ତି। ମ୍ୟାଟ୍ରିକ୍ ପରବର୍ତ୍ତୀ ବୃତ୍ତି ପ୍ରଦାନ ବ୍ୟବସ୍ଥା ଅଧିକ ସୁଦୃଢ଼ ଓ ସ୍ୱଚ୍ଛ ହୋଇପାରିଛି। ଏପର୍ଯ୍ୟନ୍ତ 6 କୋଟି 12 ଲକ୍ଷରୁ ଅଧିକ ଛାତ୍ରଛାତ୍ରୀଙ୍କୁ ବୃତ୍ତି ବାବଦରେ 46,581,54,00,000 ପ୍ରଦାନ କରାଯାଇପାରିଛି। ଶ୍ରେଷ୍ଠ ଯୋଜନା ଅଧୀନରେ ଅନୁସୂଚିତ ଜାତିର ମେଧାବୀ ଛାତ୍ରଛାତ୍ରୀ ଦେଶର ପ୍ରତିଷ୍ଠିତ ବେସରକାରୀ ଆବାସିକ ବିଦ୍ୟାଳୟଗୁଡ଼ିକରେ ଗୁଣାତ୍ମକ ଶିକ୍ଷା ପାଇପାରୁଛନ୍ତି। ମ୍ୟାଟ୍ରିକ୍ ପୂର୍ବବର୍ତ୍ତୀ ଛାତ୍ରବୃତ୍ତି ଯୋଜନାରେ 2,99,00,000ରୁ ଅଧିକ ଛାତ୍ରଛାତ୍ରୀଙ୍କ ଶିକ୍ଷାକୁ ସୁନିଶ୍ଚିତ କରାଯାଇ ପାରୁଛି। ଏ ବାବଦରେ ଏପର୍ଯ୍ୟନ୍ତ 4,893,03,00,000 ବ୍ୟୟ କରାଯାଇ ସାରିଲାଣି। ପ୍ରଧାନମନ୍ତ୍ରୀ ଯଶସ୍ୱୀ ଯୋଜନା ଅଧୀନରେ ସମାଜର ବିଭିନ୍ନ ବର୍ଗର ଆର୍ଥିକ ଦୁର୍ବଳ ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ଆର୍ଥିକ ସହାୟତା ଆବାସିକ ଛାତ୍ରାବାସ ସୁବିଧା ଆଦି ପ୍ରଦାନ କରାଯାଇପାରିଛି। ଏ ବାବଦରେ 1,69,00,000ରୁ ଅଧିକ ଛାତ୍ରଛାତ୍ରୀଙ୍କୁ 15,555,53,00,000 ପ୍ରଦାନ କରାଯାଇସାରିଛି। ଅନୁସୂଚିତ ଜାତି ଓ ଜନଜାତି ବର୍ଗଙ୍କୁ ଆଇନଗତ ସୁରକ୍ଷା ପ୍ରଦାନ କରିବା ଲକ୍ଷ୍ୟ ନେଇ ଅନୁସୂଚିତ ଜାତି ଜନଜାତି ଅତ୍ୟାଚାର ନିବାରଣ ଆଇନରେ ଆବଶ୍ୟକ ସଂଶୋଧନ କରାଯାଇଛି। ଏ ସଂକ୍ରାନ୍ତ ମାମଲାଗୁଡ଼ିକର ତ୍ୱରିତ ଫଇସଲା ଲକ୍ଷ୍ୟ ନେଇ ସ୍ୱତନ୍ତ୍ର କୋର୍ଟ ପ୍ରତିଷ୍ଠା କରାଯାଇଛି। ଆଇନ ଉଲ୍ଲଙ୍ଘନକାରୀଙ୍କଠାରୁ ଆଦାୟ ହେଉଥିବା ଅର୍ଥର ସୁଫଳ ପୀଡ଼ିତଙ୍କୁ ପ୍ରଦାନ କରାଯାଉଛି। 2014 ପରଠାରୁ ଏପର୍ଯ୍ୟନ୍ତ ଏ ବାବଦରେ 5,12,17,00,000 ଆଦାୟ କରାଯାଇ 7,26,00,000 ପୀଡ଼ିତଙ୍କୁ ପ୍ରଦାନ କରାଯାଇଛି। ଜାତୀୟ ସ୍ୱାସ୍ଥ୍ୟ କ୍ଷେତ୍ରରେ ନିଶାମୁକ୍ତ ଭାରତ ଅଭିଯାନ ଏକ ଗଣ ଅଭିଯାନରେ
3: ପରିଣତ ହୋଇଛି। ଏ କ୍ଷେତ୍ରରେ ବ୍ୟାପକ ସଚେତନତା ସୃଷ୍ଟି ହୋଇଛି। ନୂତନ ବ୍ୟବସାୟ ତଥା ଷ୍ଟାର୍ଟଅପ୍ ଆରମ୍ଭ କରିବାକୁ ଏହି ପାଣ୍ଠି ଅଧୀନରେ ଆର୍ଥିକ ସହାୟତା ପ୍ରଦାନର ବ୍ୟବସ୍ଥା ହୋଇଛି। 2018 102ତମ ସମ୍ବିଧାନ ସଂଶୋଧନ ମାଧ୍ୟମରେ ରାଷ୍ଟ୍ରୀୟ ପଛୁଆ ବର୍ଗ କମିଶନକୁ ସାମ୍ବିଧାନିକ ମାନ୍ୟତା ପ୍ରଦାନ କରାଯାଇଛି। ସାମାଜିକ କ୍ଷେତ୍ରରେ ଆର୍ଥିକ ତଥା ଦୁର୍ବଳ ଶ୍ରେଣୀର ସମୁଦାୟଙ୍କ ସ୍ୱାର୍ଥ ରକ୍ଷା ଏବଂ ସାମାଜିକ ନ୍ୟାୟ ପ୍ରଦାନ ଦିଗରେ ଏହା ବେଶ୍ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହୋଇଛି। ଆଦିବାସୀ ସମ୍ପ୍ରଦାୟଙ୍କ ଜଳ ଜଙ୍ଗଲ ଓ ଜମି ଅଧିକାରକୁ ସୁରକ୍ଷିତ ରଖିବା ପାଇଁ ଗତ 12 ମଧ୍ୟରେ ସ୍ୱତନ୍ତ୍ର ବଜେଟ୍ ଓ ଯୋଜନାର ବ୍ୟବସ୍ଥା ହୋଇଛି। ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ, ପିଏମ୍ ଜନମନ ଅଭିଯାନ ଆଦି କାର୍ଯ୍ୟକାରୀ ହୋଇଛି। ଏହି ଆବାସିକ ବିଦ୍ୟାଳୟଗୁଡ଼ିକ ମାଧ୍ୟମରେ ନିଃଶୁଳ୍କ ଭାବରେ ଜନଜାତି ପିଲାଙ୍କୁ ଗୁଣାତ୍ମକ ଶିକ୍ଷା ଏବଂ କ୍ରୀଡ଼ା ପ୍ରଶିକ୍ଷଣ ପ୍ରଦାନ କରାଯାଉଛି। ପିଏମ୍ ଜନମନ ଯୋଜନା ଅଧୀନରେ ଦୁର୍ଗମ ଅଞ୍ଚଳ ସମ୍ପ୍ରଦାୟଙ୍କ ପାଖରେ ପକ୍କା ଘର, ସ୍ୱଚ୍ଛ ପାନୀୟ ଜଳ ଏବଂ ବିଦ୍ୟୁତ୍, ସଡ଼କ ଯୋଗାଯୋଗ ଓ ମୋବାଇଲ୍ ସଂଯୋଗ ଆଦି ସ୍ଥାପନ କରାଯାଇପାରିଛି। ଭଗବାନ ବିର୍ସା ମୁଣ୍ଡାଙ୍କ ଜୟନ୍ତୀକୁ ପ୍ରତିବର୍ଷ 15 ଜନଜାତୀୟ ଗୌରବ ଦିବସ ଭାବେ ପାଳନ କରାଯାଇ ସ୍ୱାଧୀନତା ସଂଗ୍ରାମରେ ଜନଜାତି ବର୍ଗର ଅବଦାନକୁ ସ୍ୱୀକୃତି ପ୍ରଦାନ କରାଯାଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୃଷ୍ଟିକୋଣ ଆଧାରିତ ଗଣତାନ୍ତ୍ରିକ ଏବଂ କଲ୍ୟାଣକାରୀ ରାଷ୍ଟ୍ର ଭାବରେ ଭାରତକୁ ଗଢ଼ି ତୋଳିବାରେ ଏହି ପଦକ୍ଷେପଗୁଡ଼ିକ ପ୍ରଭାବଶାଳୀ ସାବ୍ୟସ୍ତ ହୋଇଛି। ତୃଣମୂଳ ସ୍ତରରେ ସମାନ ଅଧିକାର, ସମ୍ମାନ ଏବଂ ସୁଯୋଗ ମାଧ୍ୟମରେ ଦେଶର ବିକାଶରେ ସମସ୍ତଙ୍କୁ ସାମିଲ କରାଯିବା ସମ୍ଭବ ହୋଇପାରିଛି।

0: ଆଜିର ପ୍ରସଙ୍ଗରେ ଶୁଣିଲେ ସାମାଜିକ ଜୀବନ ପରିବର୍ତ୍ତନରେ ସଶକ୍ତ ପଦକ୍ଷେପ ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ ଉପସ୍ଥାପନା ସୁକନ୍ୟା ଜେନା।
1: ଆକାଶବାଣୀ ସମ୍ବଲପୁର ସମ୍ବଲପୁରୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ। ଏହି ସୂଚନା ପରେ

ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଶୁଣନ୍ତୁ ଓଡ଼ିଆରେ ସମ୍ବାଦ। ଆକାଶବାଣୀ ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ଫ୍ରାନ୍ସ ଓ ସ୍ଲୋଭାକିଆକୁ ପ୍ରଧାନମନ୍ତ୍ରୀଙ୍କ ଛଅଦିନିଆ ଗସ୍ତ ଆରମ୍ଭ। ନିସ୍ଠାରେ ଆସନ୍ତାକାଲି ଭାରତ ଇନୋଭେଟ୍ସ କାର୍ଯ୍ୟକ୍ରମରେ ଦେବେ ଯୋଗ। ଇନ୍ଦୋର ଘୋଷଣାନାମା ସହ ଉଦ୍ଯାପିତ ହେଲା ପାଞ୍ଚଦିନିଆ ବ୍ରିକ୍ସ କୃଷି ସମ୍ମିଳନୀ। ଭାରତୀୟ ସ୍ଥଳସେନାର ପରବର୍ତ୍ତୀ ମୁଖ୍ୟ ଭାବେ ନିଯୁକ୍ତ ହେଲେ ଲେଫ୍ଟନାଣ୍ଟ ଜେନେରାଲ ଧୀରଜ ସେଠ। ଆସାମର ଜୋରହାଟ ବାୟୁସେନା ଘାଟିରେ ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହେବାରୁ ପାଞ୍ଚ ଜଣ ସେନା କର୍ମଚାରୀଙ୍କ ମୃତ୍ୟୁ ଏବଂ ଧର୍ମଶାଳାଠାରେ ଜାରି ରହିଛି ଭାରତ ଆଫଗାନିସ୍ତାନ ପୁରୁଷ ବର୍ଗ ଦିନିକିଆ ଆନ୍ତର୍ଜାତିକ କ୍ରିକେଟ୍ ମ୍ୟାଚ୍। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜିଠାରୁ ଛଅଦିନିଆ ଫ୍ରାନ୍ସ ଓ ସ୍ଲୋଭାକିଆ ଗସ୍ତରେ ଯାଇଛନ୍ତି। ଗସ୍ତର ପ୍ରଥମ ପର୍ଯ୍ୟାୟରେ ଶ୍ରୀ ମୋଦି ଆସନ୍ତାକାଲି ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରୋନ୍ଙ୍କ ସହ ନିସ୍ଠାରେ ଦ୍ୱିପାକ୍ଷିକ ଆଲୋଚନା କରିବେ। ଉଭୟ ନେତା ଭାରତ ଓ ଫ୍ରାନ୍ସ ଦ୍ୱିପାକ୍ଷିକ ସମ୍ପର୍କର ଅଗ୍ରଗତି ନେଇ ମତ ବିନିମୟ କରିବାର କାର୍ଯ୍ୟସୂଚୀ ରହିଛି। ସେଠାରେ ଭାରତ ଇନୋଭେଟ୍ସ କାର୍ଯ୍ୟକ୍ରମରେ ଉଭୟ ନେତା ମିଳିତ ଭାବେ ଉଦ୍ଘାଟନ କରିବେ। ଗସ୍ତର ଅବ୍ୟବହିତ ପୂର୍ବରୁ ନୂଆଦିଲ୍ଲୀଠାରେ ଶ୍ରୀ ମୋଦି କହିଛନ୍ତି, ଭାରତର ରଣନୈତିକ ଦୃଷ୍ଟିକୋଣରେ ଫ୍ରାନ୍ସରେ ଏକ ବିଶେଷ ସ୍ଥାନ ରହିଛି। ଦ୍ୱିପାକ୍ଷିକ ଆର୍ଥିକ ଏବଂ ସାଂସ୍କୃତିକ ସମ୍ପର୍କକୁ ଅଧିକ ସୁଦୃଢ଼ କରିବା ଏହି ଗସ୍ତର ମୁଖ୍ୟ ଉଦ୍ଦେଶ୍ୟ। ଏହାପରେ ନିସ୍ରୁ ଶ୍ରୀ ମୋଦି ଆସନ୍ତାକାଲି ସ୍ଲୋଭାକିଆକୁ ଦୁଇଦିନିଆ ଗସ୍ତରେ ଯିବେ। ସ୍ଲୋଭାକିଆ ଗସ୍ତ ସାରି ଶ୍ରୀ ମୋଦି ଫ୍ରାନ୍ସର ଏଭିଏନ୍କୁ ଗସ୍ତ କରିବେ। ସେଠାରେ 16 ଏବଂ 17 ତାରିଖରେ G7 ଶିଖର ସମ୍ମିଳନୀରେ ଯୋଗଦେବାର କାର୍ଯ୍ୟସୂଚୀ ରହିଛି। G7 ସମ୍ମିଳନୀରେ ଭାରତର ଉପସ୍ଥିତି ବୈଷୟିକ ସ୍ତରରେ ବର୍ଦ୍ଧିତ ଦକ୍ଷତାକୁ ପ୍ରତିପାଦନ କରୁଛି ବୋଲି ଶ୍ରୀ ମୋଦି କହିଛନ୍ତି। ଏହାପରେ 18 ତାରିଖରେ ଶ୍ରୀ ମୋଦି ପ୍ୟାରିସ୍ଠାରେ ପହଞ୍ଚି ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରୋନ୍ଙ୍କ ସହ ମିଳିତ ଭାବେ ଭିବାଟେକ୍ 2026 କାର୍ଯ୍ୟକ୍ରମରେ ଯୋଗଦେବେ। ମଧ୍ୟପ୍ରଦେଶର ଇନ୍ଦୋରରେ ଚାଲିଥିବା ପାଞ୍ଚଦିନିଆ ବ୍ରିକ୍ସ କୃଷି ସମ୍ମିଳନୀ ଆଜି ଏକ ଉଲ୍ଲେଖନୀୟ ଘୋଷଣାନାମା ସହ ଉଦ୍ଯାପିତ ହୋଇଛି। ସମ୍ମିଳନୀ ଶେଷରେ ପ୍ରସ୍ତୁତ ଇନ୍ଦୋର ଘୋଷଣାନାମା ସର୍ବସମ୍ମତିକ୍ରମେ ଗୃହୀତ ହୋଇଛି। ଖାଦ୍ୟ ସୁରକ୍ଷା, କୃଷକ କଲ୍ୟାଣ, ଜଳବାୟୁ ଅନୁକୂଳ କୃଷି ଏବଂ କୃଷିକ୍ଷେତ୍ର ପାଇଁ ବାଣିଜ୍ୟ ଓ ଡିଜିଟାଲ୍ ପ୍ରସଙ୍ଗ ଉପରେ ଏହି ଘୋଷଣାନାମା ଅଧୀନରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। କୃଷିମନ୍ତ୍ରୀ ଶିବରାଜ ସିଂ ଚୌହାନ କହିଛନ୍ତି, ବ୍ରିକ୍ସ ସଦସ୍ୟ ରାଷ୍ଟ୍ରଗୁଡ଼ିକ ବିଶ୍ୱର ପ୍ରାୟ ଅର୍ଦ୍ଧେକ ଜନସଂଖ୍ୟାକୁ ପ୍ରତିନିଧିତ୍ୱ କରନ୍ତି। ବିଶ୍ୱ କୃଷି ଉତ୍ପାଦନ କ୍ଷେତ୍ରରେ ମଧ୍ୟ ଏହି ରାଷ୍ଟ୍ରଗୁଡ଼ିକର 42% ଅବଦାନ ରହିଛି। ଇନ୍ଦୋର ଘୋଷଣାନାମା ବ୍ରିକ୍ସ ରାଷ୍ଟ୍ରଗୁଡ଼ିକର ସାମୂହିକ ଇଚ୍ଛାଶକ୍ତି ଏବଂ ସହଭାଗୀ ଦାୟିତ୍ୱର ପ୍ରତୀକ ବୋଲି ଶ୍ରୀ ଚୌହାନ କହିଛନ୍ତି। ସମ୍ମିଳନୀରେ 4 ନୂତନ ସଂସ୍ଥାଗତ ପଦକ୍ଷେପ ଉପରେ ଘୋଷଣା କରାଯାଇଛି। ଶ୍ରୀ ଚୌହାନ କହିଛନ୍ତି, ଚାଷୀଙ୍କୁ ପ୍ରତି ୟୁରିଆ ବ୍ୟାଗ୍ ପିଛା 266 ଟଙ୍କା ଏବଂ ଡିଏପି 1350 ଟଙ୍କାରେ ଯୋଗାଇବା ଜାରି ରଖିବେ। ଏ ସଂକ୍ରାନ୍ତ ଅତିରିକ୍ତ ଖର୍ଚ୍ଚ ସରକାର ବହନ କରିବେ ବୋଲି ସେ ଘୋଷଣା କରିଛନ୍ତି। ସମ୍ମିଳନୀ ଶେଷରେ ସଦସ୍ୟ ଦେଶଗୁଡ଼ିକର ପ୍ରତିନିଧିଗଣ ମେଘଦୂତ ଗାର୍ଡେନ୍ଠାରେ ମିଳିତ ଭାବେ ଚାରାରୋପଣ କରିବା ସହ ବ୍ରିକ୍ସ ବାଟିକା ପ୍ରତିଷ୍ଠା କରିଥିଲେ। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କ ଅଧ୍ୟକ୍ଷତାରେ ଜନସଂଖ୍ୟାଗତ ପରିବର୍ତ୍ତନ ଆଧାରିତ ଏକ ବୈଠକ ଆଜି ଅନୁଷ୍ଠିତ ହୋଇଯାଇଛି। ସୀମାବର୍ତ୍ତୀ ଅଞ୍ଚଳ ଏବଂ ମେଟ୍ରୋ ସହର ତଥା ଶିଳ୍ପଭିତ୍ତିକ ଅଞ୍ଚଳଗୁଡ଼ିକରେ ଜନସଂଖ୍ୟା ପରିବର୍ତ୍ତନ ନେଇ ଅଧ୍ୟୟନ କରିବାକୁ ଶ୍ରୀ ଶାହା କମିଶନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଗତମାସରେ ଦେଶରେ ଜନସଂଖ୍ୟାଗତ ପରିବର୍ତ୍ତନ ଉପରେ ତର୍ଜମା କରିବା ପାଇଁ ଏକ ଉଚ୍ଚସ୍ତରୀୟ କମିଟି କେନ୍ଦ୍ର ସରକାର ଗଠନ କରିଥିଲେ। ଜନସଂଖ୍ୟାଗତ ପରିବର୍ତ୍ତନ ଏବଂ ଏ ସଂକ୍ରାନ୍ତ ଆହ୍ୱାନର ମୁକାବିଲା ପାଇଁ ଏକ ରୂପରେଖ ପ୍ରସ୍ତୁତ କରିବାକୁ କମିଟିକୁ ଦାୟିତ୍ୱ ଅର୍ପଣ କରାଯାଇଛି। ଲେଫ୍ଟନାଣ୍ଟ ଜେନେରାଲ ଧୀରଜ ସେଠ ପରବର୍ତ୍ତୀ ଭାରତୀୟ ସ୍ଥଳସେନା ମୁଖ୍ୟ ଭାବେ ଦାୟିତ୍ୱ ଗ୍ରହଣ କରିବେ। ସେ ବର୍ତ୍ତମାନ ସେନାର ଉପମୁଖ୍ୟ ଭାବେ କାର୍ଯ୍ୟ କରୁଛନ୍ତି। ଲେଫ୍ଟନାଣ୍ଟ ଜେନେରାଲ ଶ୍ରୀ ସେଠ କାର୍ଯ୍ୟରତ ସ୍ଥଳସେନା ମୁଖ୍ୟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀଙ୍କଠାରୁ ଆସନ୍ତା 30 ତାରିଖରେ ଦାୟିତ୍ୱ ଗ୍ରହଣ କରିବେ। ଦେଶର ସହରାଞ୍ଚଳଗୁଡ଼ିକ ଆର୍ଥିକ ଦୃଷ୍ଟିରୁ ସୁଦୃଢ଼, ସ୍ଥାୟୀ ପରିବେଶ ସମାବେଶୀ ଏବଂ ପ୍ରଯୁକ୍ତିବିଦ୍ୟା ଦୃଷ୍ଟିରୁ ଉନ୍ନତ ଏବଂ ସାଂଗଠନିକ ଭାବରେ ସ୍ଥିର ହେବା ଉଚିତ ବୋଲି ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ପିକେ ମିଶ୍ର କହିଛନ୍ତି। ନୂଆଦିଲ୍ଲୀରେ ଆଜି ଜାତୀୟ ସହରାଞ୍ଚଳ ବ୍ୟାପାର ପ୍ରତିଷ୍ଠାନ ଏନ୍ଆଇୟୁଏର ସୁବର୍ଣ୍ଣ ଜୟନ୍ତୀ ସମାରୋହକୁ ସମ୍ବୋଧନ କରି ଶ୍ରୀ ମିଶ୍ର ଏହା କହିଛନ୍ତି। ସେ କହିଛନ୍ତି, ସହରାଞ୍ଚଳଗୁଡ଼ିକୁ ସଂସ୍ଥାଗତ ଭାବେ ଦକ୍ଷ କରିବା ଏବଂ ବିକାଶ ମାଧ୍ୟମରେ ସମର୍ଥନ ପ୍ରଦାନ କରିବାରେ ଏନ୍ଆଇୟୁଏର ଗୁରୁତ୍ୱ
ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଆର୍ଥିକ ଅଭିବୃଦ୍ଧି, ବ୍ୟାପକ ଭିତ୍ତିଭୂମି କ୍ଷେତ୍ର, ଡିଜିଟାଲ ରୂପାନ୍ତରଣ, ନବସୃଜନ ଏବଂ ସହରୀକରଣ ମାଧ୍ୟମରେ ଭାରତ ବିକାଶ ପଥରେ ଗତି କରୁଛି। ଏଥିସହ ବିଭିନ୍ନ କ୍ଷେତ୍ରରେ ବ୍ୟାପକ ସୁଯୋଗ ସୃଷ୍ଟି ହେଉଛି ବୋଲି ଶ୍ରୀ ମିଶ୍ର କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଦେଶରେ ଡିଜିଟାଲ ସାର୍ବଜନୀନ ଭିତ୍ତିଭୂମି, ଆର୍ଥିକ ସମାବେଶ, ନବୀକରଣୀୟ ଶକ୍ତି, ପରିଚାଳନା ଏବଂ ସାର୍ବଜନୀନ ସେବା କ୍ଷେତ୍ରରେ ଭାରତ ଦ୍ରୁତ ଅଗ୍ରଗତି କରିବା ସହ ଉଭୟ ଦକ୍ଷତା ଏବଂ ଆତ୍ମବିଶ୍ୱାସକୁ ପ୍ରତିପାଦନ କରିପାରିଛି ବୋଲି ଶ୍ରୀ ମିଶ୍ର କହିଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଆସାମର ଜୋରହାଟ ବାୟୁସେନା ଘାଟିରେ ଆଜି ସକାଳେ ଏକ AN-32 ବିମାନ ଦୁର୍ଘଟଣାଗ୍ରସ୍ତ ହେବାରୁ 5 ଜଣ ସେନା କର୍ମଚାରୀଙ୍କର ମୃତ୍ୟୁ ହୋଇଛି। ନିୟମିତ ଉଡ଼ାଣ ସମୟରେ ଅବତରଣ ବେଳେ ବିମାନଟି ଦୁର୍ଘଟଣାଗ୍ରସ୍ତ ହେବା ସହ ଏଥିରେ ନିଆଁ ଲାଗିଯାଇଥିଲା। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଭାରତୀୟ ବାୟୁସେନା ଏ ସମ୍ପର୍କରେ ସୂଚନା ଦେଇ ମୃତକଙ୍କ ସମ୍ପର୍କରେ ଘୋଷଣା କରିଛି। ଏହି ଦୁର୍ଘଟଣାରେ ବାୟୁସେନା ଗଭୀର ଦୁଃଖ ପ୍ରକାଶ କରିବା ସହିତ ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ସମବେଦନା ଜ୍ଞାପନ କରିଛି। ଦୁର୍ଘଟଣାର କାରଣ ଜାଣିବା ପାଇଁ କୋର୍ଟ ଅଫ୍ ଏନ୍କ୍ୱାରି ନିର୍ଦ୍ଦେଶ ଦିଆଯାଇଛି। ଦୁର୍ଘଟଣାରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ସେ କହିଛନ୍ତି 5 ଜଣ ଯାକ କର୍ମଚାରୀଙ୍କ ସର୍ବୋଚ୍ଚ ବଳିଦାନ ସେମାନଙ୍କ ସାହସ ଓ ଦେଶସେବା ସମସ୍ତଙ୍କୁ ପ୍ରେରଣା ପ୍ରଦାନ କରିବ। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଗତ 12 ବର୍ଷ ମଧ୍ୟରେ ସମଗ୍ର ଦେଶରେ ଶିକ୍ଷା, ଦକ୍ଷତା, ନବସୃଜନ ଏବଂ ଷ୍ଟାର୍ଟଅପ୍ର ଏକ ନୂତନ ସଂସ୍କୃତିର ଅଭ୍ୟୁଦୟ ଘଟିଛି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ଶାହା କହିଛନ୍ତି ବିଭିନ୍ନ ସଂସ୍କାରମୂଳକ ପଦକ୍ଷେପ ଦ୍ୱାରା ଭାରତ ବିଶ୍ୱର ଦ୍ୱିତୀୟ ସର୍ବବୃହତ୍ ଉଚ୍ଚଶିକ୍ଷା ନେଟୱାର୍କରେ ପରିଣତ ହୋଇଛି। ଏପରିକି ବିଶ୍ୱସ୍ତରରେ ଭାରତ ଦ୍ୱିତୀୟ ସର୍ବବୃହତ୍ କୃତ୍ରିମ ବୁଦ୍ଧିମତା ଦକ୍ଷତା ସମ୍ପନ୍ନ ରାଷ୍ଟ୍ର ଭାବେ ଉଭା ହୋଇଛି ବୋଲି ଶ୍ରୀ ଶାହା କହିଛନ୍ତି। 2 ଲକ୍ଷରୁ ଅଧିକ ଷ୍ଟାର୍ଟଅପ୍ ସହିତ ଭାରତ ବିଶ୍ୱର ତୃତୀୟ ସର୍ବବୃହତ୍ ଷ୍ଟାର୍ଟଅପ୍ ଇକୋସିଷ୍ଟମରେ ପରିଣତ ହୋଇଛି। ଶ୍ରୀ ମୋଦିଙ୍କ ନେତୃତ୍ୱରେ ଦେଶର 60 ନିୟୁତରୁ ଅଧିକ ଯୁବକଙ୍କ ଦକ୍ଷତା ବୃଦ୍ଧି ସମ୍ଭବ ହୋଇପାରିଛି। 120 ନିୟୁତରୁ ଅଧିକ ମୁଦ୍ରା ଋଣ ଏବଂ 300ରୁ ଅଧିକ ମହାକାଶ କ୍ଷେତ୍ର ଆଧାରିତ ଷ୍ଟାର୍ଟଅପ୍ ଯୁବବର୍ଗଙ୍କ ସୃଜନଶୀଳତା ଏବଂ ଉଦ୍ୟୋଗୀ ଚିନ୍ତାଧାରାକୁ ପ୍ରତିଫଳନ କରୁଛି ବୋଲି ଶ୍ରୀ ଶାହା କହିଛନ୍ତି। ଦେଶରେ IIT ଏବଂ ଏମ୍ସ ସମେତ 1200ରୁ ଅଧିକ ବିଶ୍ୱବିଦ୍ୟାଳୟ, 1000ରୁ ଅଧିକ ଖେଲୋ ଇଣ୍ଡିଆ କେନ୍ଦ୍ର ଏବଂ 34 ରାଜ୍ୟ ଉତ୍କର୍ଷ କେନ୍ଦ୍ର ମାଧ୍ୟମରେ ଯୁବବର୍ଗ କ୍ରୀଡ଼ା କ୍ଷେତ୍ରରେ ନୂତନ ମାନଦଣ୍ଡ ପ୍ରତିଷ୍ଠା କରୁଛନ୍ତି ବୋଲି ଶ୍ରୀ ଶାହା କହିଛନ୍ତି। ପାରମ୍ପରିକ ଜ୍ଞାନକୁ ଆଧୁନିକ ପ୍ରଯୁକ୍ତିବିଦ୍ୟା ସହ ମିଶ୍ରଣ କରି ଭାରତ ବୈଷୟିକ ସ୍ତରରେ କୃଷି କ୍ଷେତ୍ରରେ ଏକ ଅଗ୍ରଣୀ ରାଷ୍ଟ୍ର ହୋଇପାରିବ ବୋଲି ଲୋକସଭା ବାଚସ୍ପତି ଓମ୍ ବିର୍ଲା କହିଛନ୍ତି। 2047 ବିକଶିତ ଭାରତ ପାଇଁ ନିରନ୍ତର କୃଷି, ପରମ୍ପରା, ପ୍ରଯୁକ୍ତିବିଦ୍ୟା ଏବଂ ନିରନ୍ତରତାର ଫଳାଫଳ ଶୀର୍ଷକ ଏକ 2-ଦିନିଆ ଜାତୀୟ ସମ୍ମିଳନୀର ଉଦ୍ଘାଟନୀ ଅଧିବେଶନକୁ ସମ୍ବୋଧନ କରି ଶ୍ରୀ ବିର୍ଲା ଏହା କହିଛନ୍ତି। ସେ କହିଛନ୍ତି ନିରନ୍ତର କୃଷି ନବସୃଜନ ଓ ଗବେଷଣା ଭିତ୍ତିକ ବିକଶିତ ଭାରତର ମୂଳଦୁଆ ଗଠନ କରିଥାଏ। ଭାରତରେ କୃଷି ଏକ ଅର୍ଥନୈତିକ କ୍ଷେତ୍ର ଭାବେ ପରିଗଣିତ ହେବା ସହ ଏହା ଦେଶର ସଂସ୍କୃତି, ସଭ୍ୟତା ଏବଂ ଜୀବନଶୈଳୀର ଏକ ଅବିଚ୍ଛେଦ୍ୟ ଅଂଶ ବୋଲି ଶ୍ରୀ ବିର୍ଲା କହିଛନ୍ତି। ଖାଦ୍ୟ ସୁରକ୍ଷା, ଗ୍ରାମାଞ୍ଚଳ ବିକାଶ, ସାମାଜିକ ସଦ୍ଭାବନା ଏବଂ ସମାବେଶୀ ଅଭିବୃଦ୍ଧି ସୁନିଶ୍ଚିତ କରି କୃଷିକ୍ଷେତ୍ର ବିକଶିତ ଭାରତ ଦୃଷ୍ଟିକୋଣର ପ୍ରମୁଖ ପ୍ରସଙ୍ଗ ରହିବ ବୋଲି ସେ କହିଛନ୍ତି। ବୈଜ୍ଞାନିକ, ଗବେଷକ, ନୀତି ନିର୍ଦ୍ଧାରକ ପ୍ରମୁଖ କୃଷିକ୍ଷେତ୍ରକୁ ଦୀର୍ଘକାଳୀନ ସମୃଦ୍ଧି ପଥରେ ଆଗେଇ ନେବା ପାଇଁ ଆତ୍ମନିର୍ଭରଶୀଳ ମଡେଲ ପ୍ରସ୍ତୁତ କରିବାକୁ ଶ୍ରୀ ବିର୍ଲା ଆହ୍ୱାନ ଦେଇଛନ୍ତି। ଦେଶବ୍ୟାପୀ ଏକ ରାଷ୍ଟ୍ର ଏକ ନିର୍ବାଚନ ପ୍ରସ୍ତାବ କାର୍ଯ୍ୟକାରୀ କରିବା ପାଇଁ ପ୍ରୟାସ ଜାରି ରହିଛି ବୋଲି ସୂଚନା ଓ ପ୍ରସାରଣ ରାଷ୍ଟ୍ରମନ୍ତ୍ରୀ ଡକ୍ଟର ଏଲ୍ ମୁରୁଗାନ କହିଛନ୍ତି। ପୁଡୁଚେରୀଠାରେ ଆଜି ଗଣମାଧ୍ୟମ ସହ କଥାବାର୍ତ୍ତା ବେଳେ ଡକ୍ଟର ମୁରୁଗାନ କହିଛନ୍ତି ଏକକାଳୀନ ନିର୍ବାଚନ ଖର୍ଚ୍ଚ ହ୍ରାସ ଏବଂ ମାନବ ସମ୍ବଳର ଦକ୍ଷ ପରିଚାଳନାକୁ ସୁନିଶ୍ଚିତ କରିବ। ଧର୍ମଶାଳାସ୍ଥିତ ହିମାଚଳ ପ୍ରଦେଶ କ୍ରିକେଟ୍ ଆସୋସିଏସନ୍ ଷ୍ଟାଡିୟମ୍ଠାରେ ଖେଳାଯାଉଥିବା ଭାରତ ଆଫଗାନିସ୍ତାନ ପୁରୁଷ ବର୍ଗ ଦିନିକିଆ ଏକଦିବସୀୟ କ୍ରିକେଟ୍ ମ୍ୟାଚ୍କୁ 25 ଓଭରରେ ସୀମିତ ରଖାଯାଇଛି। ବର୍ଷା ଯୋଗୁଁ ମ୍ୟାଚ୍ର ଓଭର ସଂଖ୍ୟାକୁ ହ୍ରାସ କରାଯାଇଛି। ଟସ୍ ଜିତି ଭାରତ ଆଫଗାନିସ୍ତାନକୁ ପ୍ରଥମେ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଥିଲା। ସମ୍ବାଦ ପ୍ରସ୍ତୁତ ହେବା ବେଳକୁ ଆଫଗାନିସ୍ତାନ 15 ଓଭରରେ 3 ୱିକେଟ୍ ବିନିମୟରେ 140 ରନ୍ ସଂଗ୍ରହ କରିଥିଲା। 2026 ଫିଫା ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତାର ଗ୍ରୁପ୍ ବି ପର୍ଯ୍ୟାୟରେ ଏକ ମ୍ୟାଚ୍ରେ ଆଜି କାତାର ଏବଂ ସ୍ୱିଜରଲ୍ୟାଣ୍ଡ ମଧ୍ୟରେ ମୁକାବିଲା ହେବ। ସାନ୍ଫ୍ରାନ୍ସିସ୍କୋ ବେ ଏରିଆ ଷ୍ଟାଡିୟମ୍ଠାରେ ଏହି ମ୍ୟାଚ୍ ଭାରତୀୟ ସମୟ ରାତି 12:30 ଆରମ୍ଭ ହେବ।

ନମସ୍କାର ଶ୍ରୋତା ବନ୍ଧୁ, ଆପଣମାନଙ୍କୁ ଆଜିର ବନାନୀ କାର୍ଯ୍ୟକ୍ରମକୁ ସବୁଜ ସ୍ୱାଗତ। ସୁନ୍ଦର ତୃପ୍ତିର ଅବସାଦ ନାହିଁ, ଯେତେ ଦେଖୁଥିଲେ ନୂଆ ଦିଶୁଥାଏ। ହଁ ଶ୍ରୋତା ବନ୍ଧୁ, ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରା ଆମ ରାଜ୍ୟ ଓଡ଼ିଶା, ଏହାର ଘଞ୍ଚ ସବୁଜ ବନାନୀ ଯେମିତି ଅପରୂପା, ସେମିତି ସୁନୀଳ ମହୋଦଧିର ମଧୁର ଆଶ୍ଲେଷ ଅନନ୍ୟା। ଏହି ସୌନ୍ଦର୍ଯ୍ୟକୁ ଆହୁରି ଦ୍ୱିଗୁଣିତ କରିଥାନ୍ତି ଏ ଧରା ପକ୍ଷରେ ବସବାସ କରୁଥିବା ପଶୁ ପକ୍ଷୀ କୀଟ ପତଙ୍ଗ ତରୁଲତା। ହେଲେ ଆଧୁନିକତାର ଚାକଚକ୍ୟ ବିକାଶ ଆଉ ପ୍ରଗତି ନାଁରେ ଧୀରେ ଧୀରେ ବିଲୁପ୍ତ ହେବାକୁ ବସିଲାଣି ପ୍ରାକୃତିକ ଅମୂଲ୍ୟ ସମ୍ପଦ। ବିଭିନ୍ନ ବିଖଣ୍ଡିତ ଆଉ ଶ୍ରୀହୀନ ହେବାକୁ ଲାଗିଲାଣି ପ୍ରାକୃତିକ ପ୍ରାଚୁର୍ଯ୍ୟ ସୌନ୍ଦର୍ଯ୍ୟମୟ ବନାନୀ। ପ୍ରଗତି ନାଁରେ ହରେଇ ଚାଲିଛୁ ମହାର୍ଘ୍ୟ ରତ୍ନ ସବୁକୁ। ପ୍ରାକୃତିକ ପରିବେଶ ବିପର୍ଯ୍ୟୟର ଚକ୍ରବ୍ୟୁହରେ ଆର୍ତ୍ତ ଚିତ୍କାର କରୁଛି। ପରିବେଶବିତ୍ଙ୍କ ମତରେ ବେଳ ଥାଉ ଥାଉ ସାବଧାନ ନହେଲେ, ସଜାଗ ନହେଲେ ସବୁକିଛି ବିଲୀନ ହେଇଯିବ। ପରିବେଶର ସନ୍ତୁଳନ ଠିକ ଭାବରେ ହେଇପାରିବ ନାହିଁ, ଫଳରେ ପ୍ରାକୃତିକ ବିପର୍ଯ୍ୟୟ ଦେଖାଦେବ। ତେଣୁ ଏବେଠାରୁ ଆମକୁ ସତର୍କ ରହିବାକୁ ପଡିବ। ପ୍ରାକୃତିକ ସମ୍ପଦର ସୁରକ୍ଷାକୁ ନେଇ ଚିନ୍ତା ବ୍ୟକ୍ତ କରିବାକୁ ହେବ। ସଚେତନତା ଜାଗ୍ରତ କରିବା ସହିତ ବନ ବିଭାଗ ତଥା ଜନସାଧାରଣଙ୍କ ମଧ୍ୟରେ ଉତ୍ତମ ବୁଝାମଣା ଆଉ ବିଶ୍ୱାସ ରହିବା ନିତାନ୍ତ ଜରୁରୀ। ଏମିତି ବୁଝାମଣା ରହିଲେ ଆମର ପ୍ରାକୃତିକ ସମ୍ପଦର ସୁରକ୍ଷା ହେବା ସହିତ ବନ ସମ୍ପଦର ମଧ୍ୟ ରକ୍ଷଣାବେକ୍ଷଣ ହେଇପାରିବ।

0: ବନ ସମ୍ପଦର ରକ୍ଷଣାବେକ୍ଷଣ ହେଇପାରିଲେ ଆମ ଦେଶର ଅର୍ଥନୀତି ଉପରେ ଏହାର ପ୍ରଭାବ ନିଶ୍ଚୟ ପଡ଼ିବ, ଅର୍ଥନୈତିକ ଉନ୍ନତି ହେବ। ହଁ ଶ୍ରୋତା ବନ୍ଧୁ, ଅର୍ଥନୈତିକ ଉନ୍ନତି ସମ୍ପର୍କରେ ଚିନ୍ତା କରିବା ସହିତ ଜଙ୍ଗଲ ଆମ ଜୀବନ, ଏହି କଥାକୁ ଆମେ ମର୍ମେ ମର୍ମେ ଉପଲବ୍ଧି କରିବା ଉଚିତ। ଜଙ୍ଗଲର କିପରି କ୍ଷୟ ନ ଘଟିବ ସେଥିପ୍ରତି ଜାଗ୍ରତ ହେବା। ଜଙ୍ଗଲ କ୍ଷୟ ହେବା ଫଳରେ ବାୟୁମଣ୍ଡଳରେ ଅଙ୍ଗାରକାମ୍ଳ ଗ୍ୟାସର ପରିମାଣ ବୃଦ୍ଧି ପାଇବାରେ ଲାଗିଛି। ତେଣୁ ଆସନ୍ତୁ ଜଙ୍ଗଲକୁ ରକ୍ଷା କରିବା ସହିତ ଜୀବନ ଜୀବିକାରେ ମଧ୍ୟ ବନାନୀକୁ ସାମିଲ କରିବା। ଆମର ଆର୍ଥିକ ସମୃଦ୍ଧି ନିମିତ୍ତ ବ୍ୟବସାୟିକ ଭିତ୍ତିରେ ବିଭିନ୍ନ ପ୍ରକାରର ମୂଲ୍ୟବାନ ବୃକ୍ଷ ତଥା ଔଷଧୀୟ ବୃକ୍ଷ ରୋପଣ କରି ଅର୍ଥ ଉପାର୍ଜନ କରିବା। ଜଙ୍ଗଲ ସମ୍ପଦର ସୁରକ୍ଷାକୁ ଆଖି ଆଗରେ ରଖି ଅର୍ଥକାରୀ ବୃକ୍ଷ ରୋପଣ କରିବା। ହେଲେ ଅର୍ଥକାରୀ ବୃକ୍ଷ କଣ, କେଉଁଠୁ ଚାରା ବା ଗଛ ପାଇବା, କିପରି ଏହାର ପରିଚାଳନା କରିବା, ଏହା ଆମ ଅର୍ଥନୀତି ସମୃଦ୍ଧିରେ କିଭଳି ସହାୟକ ହେବ, ଏହି ସବୁ ପ୍ରସଙ୍ଗକୁ ଆଧାର କରି ଆଜି ବନାନୀ କାର୍ଯ୍ୟକ୍ରମରେ ରହିଛି ଏକ ବିଶେଷ ଆଲୋଚନା। ଆଲୋଚନାର ବିଷୟ ହେଉଛି ଆର୍ଥିକ ସମୃଦ୍ଧି ପାଇଁ ବ୍ୟବସାୟିକ ଭିତ୍ତିରେ ଅର୍ଥକାରୀ ବୃକ୍ଷ ରୋପଣ। ଏ ସମ୍ପର୍କରେ ଆଲୋଚନା କରିବା ପାଇଁ ଆମ ସହିତ ଅଛନ୍ତି ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ ଭୁବନେଶ୍ୱରର ବନ ବିଜ୍ଞାନ ମହାବିଦ୍ୟାଳୟର ସହକାରୀ ପ୍ରାଧ୍ୟାପକ ଡକ୍ଟର ତନ୍ମୟ ଲଳିତେନ୍ଦୁ ମହାନ୍ତି। ତାଙ୍କ ସହିତ ଆଲୋଚନାରେ ଅଂଶଗ୍ରହଣ କରୁଛନ୍ତି ନିହାରପାଳା ପଟ୍ଟନାୟକ। ତାହେଲେ ଆସନ୍ତୁ ଶୁଣିବା ଆଲୋଚନା ଆର୍ଥିକ ସମୃଦ୍ଧି ପାଇଁ ବ୍ୟବସାୟିକ ଭିତ୍ତିରେ ଅର୍ଥକାରୀ ବୃକ୍ଷ ରୋପଣ। ସାର୍ ନମସ୍କାର, ଆପଣଙ୍କୁ ସ୍ୱାଗତ କରୁଛୁ ଆମର ବନାନୀ କାର୍ଯ୍ୟକ୍ରମକୁ।
1: ନମସ୍କାର
0: ସାର୍, ଆଜି ତ ଆମର ଆଲୋଚନାର ବିଷୟ ରହିଛି ଆର୍ଥିକ ସମୃଦ୍ଧି ପାଇଁ ବ୍ୟବସାୟିକ ଭିତ୍ତିରେ ଅର୍ଥକାରୀ ବୃକ୍ଷ ରୋପଣ, ଆମେ ସେ ସମ୍ପର୍କରେ ଆଲୋଚନା କରିବା। ତାହେଲେ ପ୍ରଥମେ କୁହନ୍ତୁ ବୃକ୍ଷ ଆଉ ଅର୍ଥକାରୀ ବୃକ୍ଷ ଭିତରେ ପାର୍ଥକ୍ୟ କ'ଣ?
1: ଅର୍ଥକାରୀ ବୃକ୍ଷ ଆଉ ବୃକ୍ଷ ମଧ୍ୟରେ ସେମିତି କିଛି ବିଶେଷ ପାର୍ଥକ୍ୟ ନାହିଁ, କିନ୍ତୁ ଅର୍ଥକାରୀ ବୃକ୍ଷ ଏଭଳି ବୃକ୍ଷ ଯାହାର ବଜାରରେ ଚାହିଦା ଅଛି ଏବଂ ତାହାର ଯେଉଁ ଉତ୍ପାଦ ବାହାରେ ତାହାର ମଧ୍ୟ କିଛି ଆର୍ଥିକ ମୂଲ୍ୟ ଅଛି, ତାକୁ କୁହାଯାଏ ଅର୍ଥକାରୀ ବୃକ୍ଷ।
0: ତାହେଲେ ଯେଉଁ ଅର୍ଥକାରୀ ବୃକ୍ଷ ଶ୍ରେଣୀରେ କେଉଁ କେଉଁ ବୃକ୍ଷ ସବୁ ଅନ୍ତର୍ଭୁକ୍ତ?
1: ଅର୍ଥକାରୀ ବୃକ୍ଷ ଭିତରେ ଆପଣଙ୍କର କାଷ୍ଠ ଜାତୀୟ ବୃକ୍ଷ ହେଇପାରେ, ଯେଉଁ ଗଛରୁ ଆମେମାନେ କିଛି କାଠ ବାହାର କରିପାରିବା, ଯେଉଁ କାଠର ବଜାରରେ ବହୁତ ଚାହିଦା ଅଛି ବା ମୂଲ୍ୟ ଅଛି, ଯେମିତିକି ଶାଗୁଆନ ହେଲା, ତେନ୍ତରା ହେଲା, ଗମ୍ଭାରୀ ଗଛ ହେଲା, ମାହଗାନୀ ଗଛ, ତା ଛଡ଼ା ଅନ୍ୟ କିଛି ଗଛ ଯାହାର କାଠ ମୂଲ୍ୟ ନଥାଏ କିନ୍ତୁ ଅନ୍ୟ କିଛି ଗଛରୁ ପଦାର୍ଥ ବାହାରିଥାଏ ଯାହାର ମଧ୍ୟ ବଜାରରେ ମୂଲ୍ୟ ରହିଛି, ଯଥା ରବର ହେଲା, ଶିମିଳି ହେଲା, ହରିଡ଼ା, ବାହାଡ଼ା ଇତ୍ୟାଦି। ତା ଛଡ଼ା ବିଭିନ୍ନ ଯେଉଁ ଅଛି ଶିଳ୍ପ ପ୍ରତିଷ୍ଠାନ, ମନେକର କାଗଜ କଳ ଅଛି, ସେମାନଙ୍କର ଦରକାର କାଗଜ ମଣ୍ଡ ପାଇଁ କିଛି ଗଛର କାଠ ଦରକାର, ଯଥା ୟୁକାଲିପ୍ଟାସ ଗଛ, ଝାଉଁ ଗଛ, ଆକାଶିଆ ଗଛ, ସୁବାବୁଲ ଗଛ, ବାଉଁଶ ଗଛ ଇତ୍ୟାଦି।
0: ଏ ଯୋଉ ଗଛ କହିଲେ, ଗଛ ତାଙ୍କର କଣ କାମରେ ଲାଗିଥାଏ?
1: ସେମାନେ ସେ ଯୋଉ ଗଛର କାଠକୁ ନେଇ ଏଥିରେ ମଣ୍ଡ ପ୍ରସ୍ତୁତ କରନ୍ତି, ସେଇ ମଣ୍ଡରୁ ସେମାନେ କାଗଜକୁ ପ୍ରସ୍ତୁତ କରନ୍ତି।
0: ଆଚ୍ଛା ସାର୍, ଖୁବ ସୁନ୍ଦର ଭାବରେ ତ କହିଲେ ଆପଣ। ତାହେଲେ ଏଇଠି ଗୋଟେ ପ୍ରଶ୍ନ ମନକୁ ଆସୁଛି, ଏ ଯୋଉ ଅର୍ଥକାରୀ ବୃକ୍ଷ ରୋପଣ ପାଇଁ ଚାରା ବା ଗଛ କେଉଁଠାରେ ଉପଲବ୍ଧ ହୋଇଥାଏ?
1: ଏ ଚାରା ଆପଣଙ୍କୁ ପ୍ରାଇଭେଟ ଯୋଉ ଅଛନ୍ତି ଶିଳ୍ପ ପ୍ରତିଷ୍ଠାନ ସେମାନେ ମଧ୍ୟ ଦେଇଥାନ୍ତି ସୁଲଭ ମୂଲ୍ୟରେ, ଉନ୍ନତ କିସମର ଚାରା ଦେଇଥାନ୍ତି। ତା ସହିତ ଓୟୁଟି ଆମର ଯୋଉ ବନ ବିଜ୍ଞାନ ମହାବିଦ୍ୟାଳୟ ସେଠୁ ମଧ୍ୟ ଆପଣ ଚାରା ପାଇପାରିବେ, ଏବଂ ତା ସହିତ ସରକାର ମଧ୍ୟ ତାଙ୍କର ଯୋଉ ସରକାରୀ ସ୍ୱୀକୃତିପ୍ରାପ୍ତ ନର୍ସରୀ ସବୁ ଅଛି, ହାଇଟେକ୍ ନର୍ସରୀ ଅଛି, ସେଠୁ ମଧ୍ୟ ଆପଣମାନେ ବିଭିନ୍ନ ପ୍ରକାର ଚାରା ପାଇପାରିବେ।
0: ତାର ମୂଲ୍ୟ କେତେ?
1: ପ୍ରାୟ ସୁଲଭ ଦରରେ ଏଇ ଯୋଉ ଗଛର ଚାରା ମିଳିଥାଏ, ବହୁତ କମ୍ ପଇସାରେ ମିଳିଥାଏ।
0: ତାହେଲେ ଏଇ ଯୋଉ ଅର୍ଥକାରୀ ବୃକ୍ଷରୋପଣ ପାଇଁ କୌଣସି ନିର୍ଦ୍ଦିଷ୍ଟ ସ୍ଥାନ ରହିଛି ନା ଜଣେ ଚାହିଁଲେ ଯେକୌଣସି ସ୍ଥାନରେ ବୃକ୍ଷକୁ ରୋପଣ କରିପାରିବ?
1: ଦେଖନ୍ତୁ, କହୁଛ ଅର୍ଥକାରୀ ବୃକ୍ଷ, ଯଦି ଅର୍ଥକାରୀ ବୃକ୍ଷ କରୁଛନ୍ତି ଆମେ ଚାହୁଁଛୁ ସେଥିରୁ କିଛି ଭଲ ଉତ୍ପାଦ ଅଳ୍ପ ସମୟ ମଧ୍ୟରେ ପାଇପାରିବା, ସେଥିପାଇଁ ଆମକୁ ସେଇଭଳି ଭାବରେ ଉର୍ବର ଜମିରେ ଲଗାଇଲେ ଜଲ୍ଦି ସେଥିରୁ ଅମଳ ପାଇପାରିବେ।
0: ଯୋଉ ଉର୍ବର ଜମି କଥା କହିଲେ, ସେ ଜମିଟା କୋଉ ଭଳିଆ ଉର୍ବର ହେଇଥିବା ଦରକାର?
1: ସାଧାରଣତଃ ଭଲ ମାଟି ହିସାବରେ ବାଲିଆ, ଦୋରସା ମାଟି, ନିଗିଡ଼ା ମାଟି ହେଇଥିବ, ଏଇସବୁ ଜାଗାରେ ବୃକ୍ଷ ରୋପଣ କଲେ ଆପଣ ଭଲ ଉତ୍ପାଦ ପାଇପାରିବେ ଅଳ୍ପ ସମୟ ମଧ୍ୟରେ।
0: ତାହେଲେ ଯୋଉ ଅର୍ଥକାରୀ ବୃକ୍ଷ ଚାଷ କରିବାକୁ ହେଲେ ଜଣେ ସାଧାରଣ ଲୋକକୁ କଣ ସବୁ କରିବା ପାଇଁ ପଡିବ?
1: ଦେଖନ୍ତୁ, ବଜାରରେ ଯୋଉ ଯୋଉ ଗଛର ଚାହିଦା ଅଛି, ଯାହାର ମୂଲ୍ୟ ଅଛି, ଯୋଉ ଗଛର ଉତ୍ପାଦକୁ ବିକିଲେ କିଛି ମୂଲ୍ୟ ସେଥିରେ ପାଇପାରିବ,
0: କାଠ କହିଲେ ବା ଅନ୍ୟ ମୂଲ୍ୟବାନ ପଦାର୍ଥ ଯୋଉ ବାହାରୁଛି ଯୋଉ ଗଛ,
1: ସେଇ ଗଛ ଆଜ୍ଞା, ତେଣୁ ସେଇ ଗଛକୁ ଆଗ ତାକୁ ବାଛିବାକୁ ପଡିବ କୋଉ ଗଛ ସେ ନିଜ ବାଡ଼ିରେ ଲଗାଇବ ଯାହାର ମୂଲ୍ୟ ଅଛି ବଜାରରେ। ତାପରେ ସେଇ ଗଛର ଉନ୍ନତ କିସମର ଚାରା ତାକୁ ସଂଗ୍ରହ କରିବାକୁ ପଡିବ, ତା ସହିତ ତାର ନିଜର ଜମିକୁ ପ୍ରସ୍ତୁତି କରିବାକୁ ପଡିବ, ତା ସହିତ ସେ ଗଛ ଗୁଡ଼ିକୁ ସଠିକ ଦୂରତାରେ ଗଛକୁ ଗଛ ଲଗାଇବାକୁ ପଡିବ, ତା ସହିତ ଜଳସେଚନର ବ୍ୟବସ୍ଥା କରିବାକୁ ପଡିବ, ସାର ଇତ୍ୟାଦି ଦେବାର ବ୍ୟବସ୍ଥା କରିବାକୁ ପଡିବ, ତା ସହିତ ରୋଗ ଓ କୀଟ ପ୍ରତିରୋଧକ ଔଷଧ ଅଛି ତାକୁ ମଧ୍ୟ ବ୍ୟବହାର କରିବାକୁ ପଡିବ।
0: ଆଚ୍ଛା, ଏଇ ଯୋଉ ଆର୍ଥିକ ସମୃଦ୍ଧି ପାଇଁ ଅର୍ଥକାରୀ ବୃକ୍ଷରୋପଣ, ଏଇଟା କେମିତି ଆର୍ଥିକ ସମୃଦ୍ଧିରେ ସହାୟକ ହେଇଥାଏ?
1: ଦେଖନ୍ତୁ, ଆର୍ଥିକ ସମୃଦ୍ଧିରେ ଏଇ ଯୋଉ ଆପଣଙ୍କୁ ମୁଁ କିଛି ଉଦାହରଣ ଦେଲି, କାଠ ଜାତୀୟ ଗଛ ହଉ, ଲଘୁ ବନଜାତ ଦ୍ରବ୍ୟ ଜାତୀୟ ଗଛ ହଉ, କିମ୍ବା କାଗଜ ମଣ୍ଡ ପ୍ରସ୍ତୁତିକାରୀ ଗଛ ହଉ, ମୁଁ ଆପଣଙ୍କୁ ଗୋଟେ ଉଦାହରଣ ଆପଣଙ୍କୁ ଦଉଛି। ମନେକର ଗୋଟିଏ ଏକର ଜମିରେ ୟୁକାଲିପ୍ଟସ୍ ଗଛ ଲଗାଉଛନ୍ତି, ସାଧାରଣତଃ ଆମେ ପ୍ରାୟ 2 ମିଟର 2 ମିଟର ବ୍ୟବଧାନରେ ଲଗାଉ, ଗୋଟିଏ ଏକରରେ 1000 ଗଛ ଲଗାଉ, ଗୋଟିଏ ଏକରରୁ ପ୍ରାୟ ଆନୁମାନିକ ଭାବରେ 40 ଟନ୍ କାଠ ୟୁକାଲିପ୍ଟସ୍ ବା ନୀଳଗିରି ଗଛର କାଠ ପାଇପାରିବେ, ଯାହାର ବର୍ତ୍ତମାନ ବଜାରରେ ମୂଲ୍ୟ ପ୍ରାୟ 2 ଲକ୍ଷ ଟଙ୍କା। ଆପଣ 4 ବର୍ଷରେ 2 ଲକ୍ଷ ଟଙ୍କା ପାଉଛନ୍ତି, 4 ବର୍ଷରେ 2 ଲକ୍ଷ ବର୍ଷକୁ ଆପଣ ହାରାହାରି 50,000 ଟଙ୍କା ପାଉଛନ୍ତି, ହାରାହାରି ଗୋଟିଏ ବର୍ଷରେ ଆପଣ ୟୁକାଲିପ୍ଟସ୍ ଚାଷ କଲେ 50,000 ଟଙ୍କା ପାଇପାରିବେ। ସେଇଭଳି ଆପଣ ଆକାଶିଆ ଗଛ ଲଗାଇ ପାଇପାରିବେ, ଝାଉ ଗଛ ଲଗାଇ ପାଇପାରିବେ, ସୁଭାବୁଲ ଗଛ ଲଗାଇ ପାଇପାରିବେ, ଆପଣ ଏଇଭଳିଆ ଗଛ ନେବେ ଯାହାର ବଜାରରେ ମୂଲ୍ୟ ଥିବ, ନେଇପାରିବେ ତାକୁ।
0: ସାଧାରଣ ଲୋକ ଜଣେ ଆଣିକିରି ସେ ତ ଲଗାଇ ପାରିବ?
1: ଆମର କୋଷ୍ଟାଲ ଯୋଉ ଉପକୂଳବର୍ତ୍ତୀ ଓଡ଼ିଶା ଯୋଉ ଅଛି ସେଥିରେ ଆପଣ ଦେଖନ୍ତୁ ଚାଷୀମାନେ ନିଜ ନିଜ ଜମିରେ ଝାଉ ଆକାଶିଆ ଇତ୍ୟାଦି ଗଛ ବହୁଳ ମାତ୍ରାରେ ଲଗାଉଛନ୍ତି, ଲୋକାଲ ବଜାରରେ ଯାହାର ମଧ୍ୟ ବହୁତ ତାର ମୂଲ୍ୟ ଅଛି ତାକୁ ମଧ୍ୟ ସେମାନେ ଲୋକାଲ ବଜାରରେ ମଧ୍ୟ ବିକ୍ରି ବଟା କରିପାରିବେ।
0: ଧର ଆମର ଚାଷୀ ଭାଇମାନେ ତାଙ୍କର ଚାଷ ଜମିରେ ଚାଷ କରୁଛନ୍ତି, ସେ ହିଡ଼ରେ ଚାହିଁଲେ ଲଗାଇ ପାରିବେ କି? ଯଦି ଜଣେ ମାଛ ଚାଷ କରୁଛି, ସେ ଯଦି ଚାହିଁବ ତାର ପୋଖରୀ ଗୁଡା ତା ଚାରିପଟେ ଏସବୁ ଗଛ ଲଗାଇ ପାରିବ?
1: ହଁ, ନିଶ୍ଚିତ ଭାବରେ, ସେଇଟାକୁ କୁହାଯାଏ କୃଷି ବନୀକରଣ। ଆପଣ ଚାଷ ଜମିରେ କିଭଳି ଭାବରେ ବୃକ୍ଷ ମଧ୍ୟ ଲଗାଇ ପାରିବେ, ତା ସହିତ ଚାଷ ବି ମଧ୍ୟ କରିପାରିବେ। ଜମି ଯୋଉ ଚାଷ କରୁଛନ୍ତି ସେଇ ହିଡ଼ରେ ସେଇ ଜାଗାରେ ଗଛ ଲଗାଇଲା ବେଳେ ଆପଣଙ୍କୁ କିଛିଟି ଜିନିଷକୁ ଆପଣଙ୍କୁ ଧ୍ୟାନ ଦେବାକୁ ପଡିବ, 2 ଗଛ ଭିତରେ ଦୂରତାକୁ ଧାରଣ କରିବାକୁ ପଡିବ, ଆଉ ଗଛକୁ ଠିକ ଭାବରେ ପରିଚାଳନା କରିବାକୁ ପଡିବ। ପରିଚାଳନା ମାନେ ତାକୁ ଠିକ ସମୟରେ କାଣ୍ଟ ଛାଣ୍ଟ କରିବାକୁ ପଡିବ, ଯେମିତିକି ଅଧିକ ଡାଳ ପତ୍ର ରହିଲେ ସିଏ କ'ଣ କରିବ ନା, ପାଖରେ ଯୋଉ ଚାଷ ଆମେ କରୁଥିବା ଯୋଉ ଶସ୍ୟ ଜାତୀୟ ପଦାର୍ଥ କରୁଛେ ତାକୁ ମଧ୍ୟ ତାର ଉତ୍ପାଦନରେ ପ୍ରଭାବ ପକାଇବ, ବାଧା ସୃଷ୍ଟି
0: କରିଥାଏ।
1: ତେଣୁ ସେଥିପାଇଁ ଆପଣଙ୍କୁ ବୈଜ୍ଞାନିକ ପଦ୍ଧତିରେ ଗଛକୁ ଲଗାଇବେ ଏବଂ ତା ଭିତରେ ଉଚିତ ଦୂରତା ରଖିବେ, ତା ସହିତ ବୈଜ୍ଞାନିକ ପଦ୍ଧତିରେ ତାକୁ ପରିଚାଳନା କରିବେ।
0: ଜଣେ ଯଦି ଚାଷୀ ଭାଇ ଚାହିଁଲା ତାର ପୋଖରୀ ଗୁଡାରେ ହଉ କିମ୍ବା ତା ଚାଷ ଜମି ଚାରିକଡ଼ରେ ଲଗେଇବା ପାଇଁ, ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟକୁ ଆସି ଆପଣମାନଙ୍କୁ ସାକ୍ଷାତ କରି କେମିତି କିପରି ଭାବରେ ଅର୍ଥକାରୀ ବୃକ୍ଷ ଚାଷ କରାଯାଇପାରିବ, ଆପଣମାନେ ତାଙ୍କୁ ସାହାଯ୍ୟ ସହଯୋଗ କରିବେ?
1: ଆମେ ତାଙ୍କୁ ବୈଷୟିକ ଜ୍ଞାନ ଦେଇପାରିବୁ, ଆପଣ କୋଉ କୋଉ ଗଛ ଚାଷ ଜମିରେ ଲଗେଇ ପାରିବେ ଆଉ କିଭଳି ଭାବରେ ତାକୁ ପରିଚାଳନା କରିବେ, ଯଦି ଆମର ଉପଦେଶ ଅନୁସାରେ ସେମାନେ କରିବେ ନିଶ୍ଚିତ ଭାବରେ ସେମାନେ ଲାଭାନ୍ୱିତ ହେବେ।
0: ଆଚ୍ଛା, ଏମିତି କିଛି ଆପଣଙ୍କ ପାଖରେ ଉଦାହରଣ ଅଛି ଯାହାକୁ କି ଆପଣ କହିଛନ୍ତି କି ଯୋଉ ପିଲା ହଉ ଆପଣଙ୍କ ପାଖରୁ ଆସିଛି ଅର୍ଥକାରୀ ବୃକ୍ଷରୋପଣ କରିବା ପାଇଁ, ଆପଣଙ୍କ କହିବା ଅନୁସାରେ ସେ ଚାଷ କରିକି ଲାଭବାନ ହେଇଛି?
1: ହଁ, ସେମିତି କିଛି ଚାଷୀ ଆମ ପାଖକୁ ପ୍ରାୟ ଆସନ୍ତି, ପ୍ରତିବର୍ଷ ଆସନ୍ତି, ଉପକୂଳବର୍ତ୍ତୀ ଜିଲ୍ଲାରୁ ମଧ୍ୟ କିଛି ଚାଷୀ ଆସନ୍ତି, ତାଙ୍କୁ ଉପଦେଶ ଦେଉ ଆଉ ସେଥିରେ ସେମାନେ ମଧ୍ୟ ଆର୍ଥିକ ଲାଭବାନ ହେଇଛନ୍ତି। ସେମାନେ
0: କୋଉ ପ୍ରକାର ଗଛ ଚାଷ କରିଛନ୍ତି?
1: ସେମାନେ ନିଜ ବାଡ଼ିରେ ଆକାଶିଆ ଗଛ ଲଗାଉଛନ୍ତି, ଝାଉ ଗଛ ଲଗାଉଛନ୍ତି, ଆକାଶିଆ ହାଇବ୍ରିଡ୍ ଗଛ ଲଗାଉଛନ୍ତି, ନୀଳଗିରି ଗଛ ବା ୟୁକାଲିପ୍ଟସ୍ ଗଛ ଲଗାଉଛନ୍ତି, ଏସବୁ ଗଛ ଲଗେଇ ସେମାନେ ଲାଭ ପାଉଛନ୍ତି।
0: ଆଚ୍ଛା, ଯଦି ଜଣେ ଚାହିଁବ ଆଣିକିରି ଶାଗୁଆନ ଗଛ ସେ ତା ବାଡ଼ିରେ ଲଗେଇ ପାରିବ?
1: ହଁ, ଶାଗୁଆନ ଗଛକୁ ଲଗେଇବା ପାଇଁ କିଛି ଅସୁବିଧା ନାହିଁ, ନିଜ ବାଡ଼ିରେ ସେ ଲଗେଇ ପାରିବ, କିନ୍ତୁ ତାକୁ ଅମଳ କଲାବେଳେ ଶାଗୁଆନ ଗଛକୁ ସରକାରଙ୍କର ପରମିସନ ନେଇକି ବା
0: କାଠ କାଟିବାକୁ, ଯଦି କାଠ କାଟିବା ପୁରା ପାକଳ ହେଇଯିବ ସରକାରଙ୍କର
1: ଅନୁମତି ନେଇକି ତାକୁ କାଟିପାରିବ, ସେଥିରେ କିଛି ଅସୁବିଧା ନାହିଁ।
0: ତାହେଲେ ଏଇଠି ଆଉ ଗୋଟେ କଥା କୁହନ୍ତୁ, ଅର୍ଥକାରୀ ବୃକ୍ଷରୋପଣ ପାଇଁ ସରକାରଙ୍କ ତରଫରୁ ବା ବନ ବିଭାଗ ତରଫରୁ କଣ ସବୁ ସୁବିଧା ସୁଯୋଗ ଯୋଗାଇ ଦିଆଯାଉଛି?
1: ଜଲ୍ଦି ବଢି ପାରୁଥିବା ଗଛ ଯେମିତି ୟୁକାଲିପ୍ଟସ୍ ହେଲା, ଆକାଶିଆ ଗଛ ହେଲା, ସୁଭାବୁଲ ଗଛ ହେଲା, ଏସବୁ ଗଛ ଲଗାଇବା ପାଇଁ ନାବାର୍ଡ ତରଫରୁ କିଛି ମଧ୍ୟ ଲୋନର ବ୍ୟବସ୍ଥା କରାଯାଇଛି, ଋଣ ଦିଆଯାଉଛି। ତା ସହିତ ସରକାରଙ୍କର ଯୋଉ ଅଛି ହାଇଟେକ୍ ନର୍ସରୀ ବା ଆଉ କିଛି ସରକାରୀ ସ୍ୱୀକୃତିପ୍ରାପ୍ତ ନର୍ସରୀ ଅଛି, ଆମର ବି ନର୍ସରୀ ଅଛି ବନ ବିଜ୍ଞାନ ମହାବିଦ୍ୟାଳୟରେ, ସେଥିରେ ଆମେ ଚାରା ଗୁଡ଼ିକୁ ବହୁତ କମ୍ ମୂଲ୍ୟ ବା ସ୍ୱଳ୍ପ ମୂଲ୍ୟରେ ଚାଷୀମାନଙ୍କୁ ଦେଇଥାଉ, ଭଲ କ୍ୱାଲିଟି ଭଲ ଗୁଣବତ୍ତାର ଚାରା ଆମେ ଯୋଗାଇ ଦେଇଥାଉ।
0: ଯଦି ଜଣେ ଚାହିଁଲା ଅର୍ଥକାରୀ ବୃକ୍ଷ ଚାଷ କରିବା ପାଇଁ କି ତା ବାଡ଼ିରେ ବୃକ୍ଷ ରୋପ

0: ସେ ଯଦି ଚାହିଁବ ଆପଣଙ୍କର ୱିଟ୍ ସହିତ ଯୋଗାଯୋଗ କରିକି କିମ୍ବା ହାଇଟେକ୍ ନର୍ସରୀ କି ବେସରକାରୀ ସ୍ତରରେ ଯୋଉ ଲୋକମାନେ ନର୍ସରୀ କରୁଛନ୍ତି ତାଙ୍କ ପାଖରୁ ସୁଲଭ ମୂଲ୍ୟରେ ସେ ପାଇପାରିବ। ସରକାର କିନ୍ତୁ ଏଥିପାଇଁ ଖାଲି ଚାରା ଗଛ ଯା ଦଉଛନ୍ତି, ଅଲଗା କିଛି ସୁବିଧା ସୁଯୋଗ ଯୋଗାଉ ନାହାନ୍ତି।
1: ସରକାରଙ୍କର ବିଭିନ୍ନ ଯୋଜନା ଚାଲିଛି, ସେଇ ଯୋଜନା ମାଧ୍ୟମରେ ସରକାର ବିଭିନ୍ନ ଗ୍ରାମରେ ପଞ୍ଚାୟତ ସ୍ତରରେ ବୃକ୍ଷରୋପଣ ଇତ୍ୟାଦି କରୁଛନ୍ତି, ସେଇ ଇଏରେ ଲୋକମାନେ ତାର ସୁବିଧା ନେଇପାରିବେ।
0: ଆଚ୍ଛା, ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ ପକ୍ଷରୁ ଏହାର ପ୍ରସାର ପ୍ରଚାର ପାଇଁ ଏଇ ଯୋଉ ଅର୍ଥକାରୀ ବୃକ୍ଷରୋପଣର କଣ ସବୁ ପଦକ୍ଷେପ ନିଆଯାଉଛି?
1: ଆମର ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟରେ ଆମର ବିଭିନ୍ନ ଜିଲ୍ଲାରେ ସବୁ କୃଷି ବିଜ୍ଞାନ କେନ୍ଦ୍ର ଅଛି। ସେଇ ଯୋଉ କୃଷି ବିଜ୍ଞାନ କେନ୍ଦ୍ରରେ ଚାଷୀମାନଙ୍କୁ ଆମେ ତାଲିମ ଦେଇଥାଉ ଏବଂ ଆମେ ପ୍ରଦର୍ଶନ କ୍ଷେତ୍ର ମଧ୍ୟ କରିଥାଉ, ଯେଉଁଥିରେ କି ଚାଷୀମାନଙ୍କୁ ଆମେ ଡେମନଷ୍ଟ୍ରେସନ କରି ଦେଖାଉ, ତାଲିମ ଦେଉ, ଲୋକମାନେ ଦେଖିକି ମଧ୍ୟ ବିଶ୍ୱାସ କରନ୍ତି। ବିଭିନ୍ନ ଜିଲ୍ଲାରେ ଯେଉଁ କୃଷି ବିଜ୍ଞାନ କେନ୍ଦ୍ର ଅଛି ସେମାନେ ତାଙ୍କୁ ଦେଖାନ୍ତି, ସେଥିରେ ଚାଷୀମାନେ ପ୍ରୋତ୍ସାହିତ ହୋଇ ମଧ୍ୟ ନିଜ ନିଜ ବାଡ଼ିରେ ବିଭିନ୍ନ ପ୍ରକାର ଅର୍ଥକାରୀ ବୃକ୍ଷ ରୋପଣ କରନ୍ତି।
0: ଏଇ ଯେଉଁ ତାଲିମ କଥା କହିଲେ, କୋଉ ବିଷୟରେ ଆପଣ ତାଲିମ ଦିଅନ୍ତି?
1: ବନ ବିଜ୍ଞାନର ବିଭିନ୍ନ ଏଇ ଯୋଉ ଅର୍ଥକାରୀ ଗଛ ଲଗେଇବା, ଔଷଧୀୟ ବୃକ୍ଷ ହେଲା, କିମ୍ବା ବନ ଦ୍ରବ୍ୟର କିଛି ମୂଲ୍ୟ ସେଥିରେ ଯୋଗ କରିପାରିବେ, ଏଇସବୁ ବିଷୟରେ ଆମେ ତାଲିମ ଦଉ।
0: ଆଚ୍ଛା, କରିକି ଜଣେ କେମିତି ଆତ୍ମନିର୍ଭରଶୀଳ
1: ହେଇପାରିବ ସେଇ ବିଷୟରେ ଦିଆଯାଏ, ଲୋକମାନେ କରିକି ମଧ୍ୟ ଏଥିରେ ସୁଫଳ ପାଉଛନ୍ତି।
0: ଆଚ୍ଛା, ଲୋକମାନେ ତାମାନେ ଭଲ ଭାବରେ ଗ୍ରହଣ କରନ୍ତି?
1: କରନ୍ତି।
0: ତାହେଲେ ଅର୍ଥକାରୀ ବୃକ୍ଷ ରୋପଣ ଠୁ ଆରମ୍ଭ କରି ବିକ୍ରି ବଟା ପର୍ଯ୍ୟନ୍ତ, ଅର୍ଥାତ୍ ଏ ବୃକ୍ଷର ପରିଚାଳନା କିପରି କରାଯାଇଥାଏ, ମାନେ ଗଛ ଆଣିବା, ତାକୁ ରୋପଣ କରିବା, ତାର ଜଳ ପରିଚାଳନା, ସାର ପରିଚାଳନା, ତାର ଯତ୍ନ ନେଇକି ତାକୁ ଗୋଟେ ଦ୍ରୁମରେ ପରିଣତ କରିବା ପର୍ଯ୍ୟନ୍ତ କେମିତି ଗୋଟେ ବୃକ୍ଷର ପରିଚାଳନା ହେଇପାରିବ, ସେ ସମ୍ପର୍କରେ ଆମ ଶ୍ରୋତା ବନ୍ଧୁମାନଙ୍କୁ ବିସ୍ତୃତ ଭାବରେ ଭଲ ଭାବରେ ବୁଝେଇକି କୁହନ୍ତୁ।
1: ଯେତେବେଳେ ଆପଣ ଗୋଟିଏ ବୃକ୍ଷ ଆଣି ଲଗାଉଛନ୍ତି, ସେଥିରୁ କିଛି ରୋଜଗାର କରିବାକୁ ଚାହୁଁଛନ୍ତି, ତାକୁ ଆମେ କହିବା ତ ଅର୍ଥକାରୀ ବୃକ୍ଷ, କିମ୍ବା ତାକୁ ବ୍ୟବସାୟିକ ଭିତରେ ଆମେ କରିବା। ତେଣୁ ଆମର ପ୍ରଥମ ଜିନିଷ ହେଲା ଆମେ ଗୋଟିଏ ଭଲ ଗୁଣବତ୍ତା ଯୁକ୍ତ ଗୋଟିଏ ଚାରାକୁ ପାଇବା। ସେକେଣ୍ଡ ହେଲା ଆମର କୋଉ ଚାରାକୁ କରିବାକୁ ଚାହୁଁଛନ୍ତି, କୋଉ ଗଛକୁ କରିବାକୁ ଚାହୁଁଛନ୍ତି। ଆପଣଙ୍କ ପାଖରେ ଜମି ମଧ୍ୟ ଥିବାର ଅଛି, ଉର୍ବର ଜମି ହଉ କିମ୍ବା ମଧ୍ୟମ କିସମର ଜମି ହଉ, ଡିପ ଜମି ହଉ, ଏଇ ଜମି ଥିବାର ଅଛି। ତା ସହିତ ମୁଁ ଯେମିତି କହିଥିଲି ଆପଣଙ୍କର ପାଣିର ସୁବିଧା ନିଶ୍ଚୟ କରିବାକୁ ପଡ଼ିବ, ଯେମିତି ଆପଣଙ୍କର ଧାନ ଲଗାଉଛନ୍ତି, କ୍ୟାରି କରୁଛନ୍ତି, ପନିପରିବା କରୁଛନ୍ତି, ଆମେ ସେଥିରେ ସାର ହଉ, ପାଣି ହଉ, କିମ୍ବା କୀଟନାଶକ ଔଷଧ ପ୍ରୟୋଗ ଆମେ ତାକୁ ନିୟମିତ ଭାବରେ କରିଥାଉ। କିନ୍ତୁ ସାଧାରଣତଃ ଦେଖାଯାଏ ଆପଣ ଗୋଟିଏ ଗଛ ଲଗାଇଦେଲେ ଚାଷୀ ଲଗାଇ ଦେଇକି ସେସବୁ ଜିନିଷ ଭୁଲି ଯାଆନ୍ତି। ଯଦି ଆପଣ ପରିଚାଳନା ଠିକ୍ ଭାବରେ ନ କରିବେ, ଭଲ ମଞ୍ଜି ବା ଭଲ ଚାରାଟି ନ ପାଇବେ, ତାକୁ ଠିକ୍ ଭାବରେ ସାର ନ ଦେବେ, ଏସବୁ ଜିନିଷ ନ କଲେ ଆପଣ ଗଛ ମଧ୍ୟ ସେହି ଅନୁସାରେ ଭଲ ଆପଣଙ୍କୁ ଉତ୍ପାଦ ଦେଇପାରିବ ନାହିଁ। ତେଣୁ ଏସବୁ ଜିନିଷକୁ ଧ୍ୟାନ ରଖିଲେ ଆପଣ ନିଶ୍ଚିତ ଭାବରେ ଏଇଭଳି ଜଙ୍ଗଲ ଜାତୀୟ ଗଛ ଲଗେଇକିରି ଲାଭବାନ ହେଇପାରିବେ।
0: ଆପଣ ଯୋଉ କହିଲେ କୀଟ ନିୟନ୍ତ୍ରଣ କଥା, ଏଇ ଅର୍ଥକାରୀ ବୃକ୍ଷରେ କଣ ରୋଗ ପୋକ ହେଇଥାଏ?
1: ଯେହେତୁ ଏଇଟା ଗୋଟେ ଗଛ ବୃକ୍ଷ, ତେଣୁ ଏଥିରେ ନିଶ୍ଚିତ ଭାବରେ ପୋକ ଆଉ ରୋଗ ସବୁ ତାଙ୍କର ମୁଖ୍ୟ ଆଧାର ହେଲା ପତ୍ର ଆଉ ଇଏ, ତେଣୁ ସେମାନେ ନିଶ୍ଚିତ ଭାବରେ ଆକୁ ଆକ୍ରମଣ କରିଥାନ୍ତି। ତେଣୁ ଆପଣଙ୍କୁ ଏଇସବୁ ଜିନିଷ ପ୍ରତି ଧ୍ୟାନ ଦେବାକୁ ପଡ଼ିବ, ଏଇସବୁ ଗଛରେ ମଧ୍ୟ ରୋଗ ପୋକ ହେଇଥାନ୍ତି, ତାକୁ ପ୍ରତିରୋଧ କରିବା ପାଇଁ ଆମକୁ ଏଇସବୁ ଜିନିଷକୁ ନିଶ୍ଚିତ ଭାବରେ ଧ୍ୟାନ ଦେବାକୁ ପଡ଼ିବ।
0: ସାଧାରଣତଃ ଏଇ ଅର୍ଥକାରୀ ବୃକ୍ଷରେ କି କି ପ୍ରକାରର ରୋଗ ହେଇଥାଏ ଆଉ କି ପ୍ରକାରର ପୋକ ଦେଖାଯାଆନ୍ତି?
1: ସାଧାରଣତଃ ଆପଣଙ୍କର ୟୁକାରିପ୍ଟସ୍ ଗଛରେ ତା ଦେହରେ ବ୍ରୁମ୍ସ ଡିଜିଜ୍ ବୋଲି ଗୋଟେ କୁହାଯାଏ, ସେଇଟା ହେଇଥାଏ। ଶାଗୁଆନ ଗଛରେ ତାର ପତ୍ରକୁ ଜାଲି କରିଦେଉଥିବା ଗୋଟିଏ କୀଟାଣୁ ଥାନ୍ତି। ଏଇସବୁ ବିଭିନ୍ନ ପ୍ରକାର ରୋଗ ପୋକ ସବୁ ଗଛରେ କିଛି ନା କିଛି ରୋଗ ଆଉ ପୋକ ଥାନ୍ତି, ତେଣୁ ତାର ପାଇଁ ମଧ୍ୟ କିଛି ରୋଗ ପ୍ରତିରୋଧକାରୀ ଔଷଧ ଇତ୍ୟାଦି ବଜାରରେ ଉପଲବ୍ଧ ଅଛି। ସେଗୁଡ଼ିକୁ ଆପଣମାନେ ବୁଝି ତାକୁ ଉପଯୁକ୍ତ ସମୟରେ ପ୍ରୟୋଗ କଲେ ସେଥିରୁ ଆପଣମାନେ ମୁକ୍ତି ପାଇପାରିବେ।
0: ଆଚ୍ଛା, ଏଇ ରୋଗ ପୋକ ନ ହେବା ପାଇଁ ପ୍ରଥମରୁ ଯେତେବେଳେ ଆମେ ବୃକ୍ଷ ରୋପଣ କରୁଛୁ କି ଚାରା ଲଗାଉଛୁ, ସେତେବେଳେ କିଛି ତାର ପ୍ରତିରୋଧ ପାଇଁ ପଦକ୍ଷେପ ନିଆଯାଇ ପାରିବ କି?
1: ସେଥିପାଇଁ ଆପଣଙ୍କୁ କୁହାହଉଛି ଭଲ ଉଚ୍ଚମାନର ଉନ୍ନତ କିସମର ଚାରା ତାକୁ ସଂଗ୍ରହ କରିବାକୁ ପଡ଼ିବ। ସେଇ ଉଚ୍ଚମାନର ଚାରା ସଂଗ୍ରହ କଲେ ସେଥିରେ ରୋଗ ପୋକ ଲାଗିବାର ସମ୍ଭାବନା କମ୍ ଥାଏ। ସେଇଭଳିଆ ସେ ଚାରା ବି ମଧ୍ୟ ପ୍ରସ୍ତୁତ କରାଯାଉଛି, ଯେମିତି ଆମର ବିଭିନ୍ନ ଶସ୍ୟ ବା ପନିପରିବା କରାହଉଛି ଯେଉଁଥିରେ କି ତାର ରୋଗ ଆଉ ପୋକ ପ୍ରତିରୋଧ ଶକ୍ତି ଥାଏ। ସେମିତି ମଧ୍ୟ ଆପଣ ଯଦି ଗୋଟେ ସୁସ୍ଥ ଚାରା ଲଗାଇ ଭଲ ଚାରା ଲଗାଇଲେ ଆଉ ତାକୁ ଭଲ ଭାବରେ ତାକୁ ପରିଚାଳନା କଲେ ସେଥିରେ ରୋଗ ପୋକ ଲାଗିବାର ସମ୍ଭାବନା କମିଯାଇଥାଏ। ଯଦି ଆପଣ ତାକୁ ଠିକ୍ ଭାବରେ ପରିଚାଳନା ନ କରିବେ ଗଛଟି ଦୁର୍ବଳ ହେବ, ତେଣୁ ସେଥିରେ ରୋଗ ପୋକ ଲାଗିବାର ଅଧିକ ସମ୍ଭାବନା ଥାଏ।
0: ଏଇ ଯୋଉ ଆପଣ କହିଲେ ଉତ୍ତମ ଗୁଣବତ୍ତା ଚାରା, ସେ ଉତ୍ତମ ଗୁଣବତ୍ତା ଚାରା ଆମେ କାହାକୁ କହିବା?
1: ଗୁଣବତ୍ତା ଉତ୍ତମ ଚାରା ମାନେ ଆମେ ସାଧାରଣତଃ ଏଭଳି ଚାରା କିଛି ପ୍ରସ୍ତୁତ କରିଥାଉ ଯେଉଁଗୁଡ଼ିକ ଜଲ୍ଦି ବଢ଼ିପାରୁଥିବ ତା ସହିତ ଅଳ୍ପ ସମୟ ମଧ୍ୟରେ ଅଧିକ ଅମଳ ଦେଇପାରୁଥିବ ତା ସହିତ ମଧ୍ୟ ସେଥିରେ ରୋଗ ବା କୀଟ ପ୍ରତିରୋଧକ ଶକ୍ତି ଥିବ।

0: ସେଇ ଭଳିଆ ଗଛକୁ ଆମେ ଉତ୍ତମ ଚାରା ହିସାବରେ ଗ୍ରହଣ
1: କରିପାରିବୁ। ବହୁତ ସୁନ୍ଦର ଭାବରେ ତ ଆପଣ କହିଲେ, ତାହେଲେ ଏଠି ଆଉ ଗୋଟେ କଥା କୁହନ୍ତୁ, ବ୍ୟବସାୟିକ ଭିତ୍ତିରେ କିପରି ଅର୍ଥକାରୀ ବୃକ୍ଷରୋପଣ କରାଯାଇପାରିବ?
0: ଆପଣ ବ୍ୟବସାୟିକ ଭିତ୍ତିରେ ଦେଖନ୍ତୁ, ଏଇସବୁ ବୃକ୍ଷ ଯେଉଁ କହିଲି ଆପଣଙ୍କୁ, ତାର ବଜାରରେ ଚାହିଦା ଅଛି। ବ୍ୟବସାୟିକ ଭିତ୍ତିରେ କରିବାକୁ ହେଲେ ଆପଣଙ୍କୁ, ଯେମିତି ମୁଁ ଆପଣଙ୍କୁ ଆଗରୁ କହିଥିଲି, ବିଭିନ୍ନ ଶିଳ୍ପ ଅନୁଷ୍ଠାନ, କାଗଜ କଳ ହେଲା ବା ପ୍ଲାଇଉଡ୍ ଇଣ୍ଡଷ୍ଟ୍ରି ହେଲା, ସେମାନେ କ'ଣ କରୁଛନ୍ତି, ଚାଷୀମାନଙ୍କ ସହିତ କଣ୍ଟ୍ରାକ୍ଟ ଫାର୍ମିଂ କରୁଛନ୍ତି, ଯାହାଦ୍ୱାରା ଚାଷୀମାନଙ୍କୁ ସେମାନେ ସ୍ୱଳ୍ପ ମୂଲ୍ୟରେ ଉନ୍ନତ କିସମର ଚାରା ଚାଷୀମାନଙ୍କୁ ଯୋଗାଇ ଦେଉଛନ୍ତି, ଏବଂ ତାଙ୍କଠୁ ମଧ୍ୟ ସେମାନେ ଅନୁବନ୍ଧିତ କରି ସେହି ଗଛର ବାହାରୁଛି, ଉତ୍ପାଦ ବାହାରୁଛି, ତାକୁ ମଧ୍ୟ ନେଇଯାଉଛନ୍ତି। ଦକ୍ଷିଣ ଓଡ଼ିଶାରେ ଯେଉଁ ଚାଷୀ ଭାଇ ଭାଇମାନେ ଅଛନ୍ତି, ସେ ତାର ଫାଇଦା ବା ଲାଭ ଉଠାଇ ପାରୁଛନ୍ତି। କିନ୍ତୁ ଏଠି ଆମର ଅନ୍ୟ ଜାଗାରେ ଏଇଭଳି ଗଛ କିଛି ଲଗେଇବେ ଯାହାର ବଜାରରେ ବହୁତ ଚାହିଦା ଥିବ। ମୁଁ ଆପଣଙ୍କୁ ଗୋଟେ ଉଦାହରଣ ଦେବି, ଉପକୂଳବର୍ତ୍ତୀ ଚାଷୀମାନେ, ଅଞ୍ଚଳ ଚାଷୀମାନେ ସେମାନେ ଝାଉଁ ଚାଷ କରୁଛନ୍ତି। ସେ ତାକୁ ଝାଉଁର ଯେଉଁ ବଲା କହୁଛନ୍ତି, ଝାଉଁ ହେଉ ଇକାଲପୁଟା ହେଲା, ସେ ବଲାକୁ ବଲା ପ୍ରତି 200 ଟଙ୍କା ହିସାବରେ 300 ଟଙ୍କା ହିସାବରେ ବିକୁଛନ୍ତି। ଗୋଟେ ଏକର ଯଦି ସେ 1000 ଗଛ କଲା, 1000 ଗଛ ହେଲା, ଗୋଟେ ଗଛକୁ 300 ଟଙ୍କା 400 ଟଙ୍କାରେ ସେ ବିକିପାରିଲେ, ଗୋଟେ ଏକରୁ 3-4 ଲକ୍ଷ ଟଙ୍କା ପାଇପାରିଲା। ତେଣୁ ଏଇଗୁଡ଼ା ସେ ବ୍ୟବସାୟିକ ଭିତ୍ତିରେ ବା ଏଇ ଭିତରେ ଚାଷ କରିପାରିବ, ଯାହାର ଚାହିଦା ଲୋକାଲ ମାର୍କେଟରେ ଅଛି।
1: ସମୃଦ୍ଧି କ୍ଷେତ୍ରରେ ଏହା କେତେ ପରିମାଣରେ ବର୍ତ୍ତମାନ ସୁଦ୍ଧା ଫଳପ୍ରଦ ହୋଇଛି ବୋଲି ଆପଣ ଭାବୁଛନ୍ତି?
0: ଲୋକଙ୍କ ଭିତରେ ଏତେ ଜାଗରୂକତା ନାହିଁ, ଯାହାଦ୍ୱାରା ଲୋକମାନେ ଭାବୁଛନ୍ତି, ଚାଷୀମାନେ ଭାବୁଛନ୍ତି ଗୋଟେ ବୃକ୍ଷକୁ ଲଗେଇଲେ ଇଏ ଗୋଟେ ଦୀର୍ଘମିଆଦୀ, ୟୁକାଲିପ୍ଟସ୍ ଝାଉଁ ସୁଭାବୁଲ ଲଗେଇଲେ ତାକୁ 4-5 ବର୍ଷ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିବ, ଶାଗୁଆନଟେ ଲଗେଇଲେ ତାକୁ 15-20 ବର୍ଷ ଯାଇକି ଅପେକ୍ଷା କରିବାକୁ ପଡ଼ିବ, ଆକାଶିଆ ଲଗେଇଲେ 10 ବର୍ଷ ଯାଇକି ଅପେକ୍ଷା କରିବାକୁ ପଡ଼ିବ। କିନ୍ତୁ ଯେଉଁମାନେ ଏଇ ଗଛକୁ ଲଗାଉଛନ୍ତି ବା କରିଛନ୍ତି, ଆପଣ ଦେଖିବେ ବହୁତ ଚାଷୀ ଏଇଭଳି ଗଛ ଚାଷ କରୁଛନ୍ତି, ବର୍ତ୍ତମାନ ନିଜ ପଡ଼ିଆରେ ଝାଉଁ ଗଛ ଲଗାଉଛନ୍ତି, ଆଉ ସେମାନେ ଏହାକୁ କରି ସଫଳ ମଧ୍ୟ ହେଉଛନ୍ତି। ସେଥିପାଇଁ ମୁଁ କହିବି ଆପଣମାନଙ୍କୁ ଯେ ଆପଣ ସବୁବେଳେ ଉନ୍ନତ କିସମର ଚାରା ଲଗାନ୍ତୁ, ଆଉ ଠିକ୍ ଭାବରେ ପରିଚାଳନା କରନ୍ତୁ, ଆଉ ନିଶ୍ଚିତ ଭାବରେ ଆପଣ ଭଲ ଭାବରେ ଲାଭବାନ ହୋଇପାରିବେ।
1: ଯେଉଁ ଆପଣ କହିଲେ ଯେ ବହୁତ ଲୋକ ବା ଆମର ଯେଉଁ ଚାଷୀ ଭାଇମାନେ କି ଯେଉଁମାନେ ଅର୍ଥକାରୀ ବୃକ୍ଷ ରୋପଣ କରିବାକୁ ଚାହୁଁଛନ୍ତି, ସେମାନେ ଏତେ ସଚେତନ ନୁହନ୍ତି କି ବର୍ତ୍ତମାନ ଏତେ ଆଗେଇ ଆସୁନାହାନ୍ତି ମାନେ ବୃକ୍ଷରୋପଣ କରିବା ପାଇଁ, ଯେହେତୁ ଏଇଟା ହେଉଛି ଦୀର୍ଘମିଆଦୀ, ସେଥିପାଇଁ ଚାହୁଁନାହାନ୍ତି। ଆପଣ ସେମାନଙ୍କୁ ସଚେତନ କରିବା ପାଇଁ କିମ୍ବା ବନ ବିଭାଗ କି ଅଲଗା କୌଣସି ବେସରକାରୀ ସଂସ୍ଥା ଯେଉଁ NGO ମାନେ ଅଛନ୍ତି, ସେମାନେ କିଛି ପଦକ୍ଷେପ ନେଉଛନ୍ତି କି?
0: ହଁ, ନେଉଛନ୍ତି। ଆପଣଙ୍କୁ ମୁଁ କହିଲି, ଓୟୁଡ଼ି ତରଫରୁ ଆମର କୃଷି ବିଜ୍ଞାନ କେନ୍ଦ୍ର ଅଛି, କୃଷି ବିଜ୍ଞାନ କେନ୍ଦ୍ର ଗୁଡ଼ିକରେ ସେମାନେ ଚାଷୀମାନଙ୍କ ପ୍ରଶିକ୍ଷଣ ଦେଇଥାନ୍ତି, ଚାଷୀମାନଙ୍କୁ ମଧ୍ୟ କ୍ଷେତ୍ର ପ୍ରଦର୍ଶନ କରି ଦେଖାଇଥାନ୍ତି କ'ଣ କ'ଣ ଗଛ ଚାଷ କରାଯିବ, ସେଥିରେ କେମିତି ସେମାନେ ଲାଭବାନ ହୋଇପାରିବେ। ସରକାର ମଧ୍ୟ ତାଙ୍କର ବିଭିନ୍ନ କାର୍ଯ୍ୟକ୍ରମରେ ଲୋକମାନଙ୍କୁ ସଚେତନତା କରାଉଛନ୍ତି, ତା ସହିତ ବିଭିନ୍ନ ଆପଣଙ୍କର ଯେଉଁ କହୁଛନ୍ତି ଏଇ ଯେଉଁ NGO ଅଛନ୍ତି, ସେମାନେ ମଧ୍ୟ ତାଙ୍କ ସ୍ତରରେ ଚାଷୀମାନଙ୍କୁ ମଧ୍ୟ ଏଥିରେ ପ୍ରୋତ୍ସାହିତ କରୁଛନ୍ତି।
1: ଆଚ୍ଛା, ଏଇ ଯେଉଁ ଅର୍ଥକାରୀ ବୃକ୍ଷରୋପଣ ପାଇଁ ଧର ଚାହିଁବେ ଗୋଟେ ଗ୍ରୁପ, ଧର ଗୋଟେ କ୍ଲବର ପିଲାମାନେ, ସେମାନେ ଯଦି ଚାହିଁବେ ଆକୁ ନେଇକି ଚାଷ କରିବା ପାଇଁ, ସେମିତି କିଛି ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ ତରଫରୁ ସୁବିଧା ସୁଯୋଗ ସେମାନଙ୍କୁ ଯୋଗାଇ ଦିଆଯିବାର ବ୍ୟବସ୍ଥା ରହିଛି କି?
0: ସେଭଳିଆ ସୁବିଧା ନାହିଁ ଆର୍ଥିକ ସ୍ତରରେ ଏଇସବୁ ଜିନିଷ, କିନ୍ତୁ ଆମେ ଆମ ପାଖକୁ ଆସିଲେ ଆମେ ତାଙ୍କୁ ବୈଷୟିକ ଜ୍ଞାନ ଦେଇପାରିବୁ,
1: ପଥରଟା ଦେଖେଇଦେବେ,
0: ବାତ ଦେଖେଇଦେବୁ, କୋଉ ଚାରା ଲଗେଇ ପାରିବେ ଆଉ କୋଉଠୁ ପାଇପାରିବେ ସେ ଚାରା, ବିଭିନ୍ନ ପ୍ରକାର ଚାରା, ଖାଲି ତ ଖାଲି ଆକାଶିଆ ୟୁକାଲିପ୍ଟସ୍ ନାହିଁ, ବିଭିନ୍ନ ପ୍ରକାର ଚାରା ଲୋକ ଆଜିକାଲି ଚନ୍ଦନ ଲଗାଉଛନ୍ତି, ରତଚନ୍ଦନ ଲଗାଉଛନ୍ତି, ସେ ଚାରା ବି ମଧ୍ୟ ବହୁତ ଭଲ ଭଲ ଚାରା ମିଳୁଛି, ଏମିତି ବହୁତ ପ୍ରକାର ଗଛ ଅଛି ଯୋଉଟାକି ଆମେ କହିପାରିବୁ, ଯେଉଁଥିରେ ଚାଷୀମାନେ ମଧ୍ୟ ଲାଭବାନ ହୋଇପାରିବେ।
1: ତାହେଲେ ଓଡ଼ିଶା ସରକାର ଏଇ ଚାଷ ନିମିତ୍ତ କିଛି ପ୍ରୋତ୍ସାହନ ଯୋଗାଇ ଦେଉଛନ୍ତି କି?
0: ଯେମିତି କହିଲି, ଓଡ଼ିଶା ସରକାରଙ୍କର ହାଇଟେକ୍ ନର୍ସରୀ ଅଛି, ବିଭିନ୍ନ ଜିଲ୍ଲାରେ ହାଇଟେକ୍ ନର୍ସରୀ କରିଛନ୍ତି, ସେ ହାଇଟେକ୍ ନର୍ସରୀରେ ବିଭିନ୍ନ ପ୍ରକାର ପ୍ରଜାତିର ଚାରା କରୁଛନ୍ତି, ସେ ଚାରା ଗୁଡ଼ିକୁ ମଧ୍ୟ ବହୁତ ସୁଲଭ ମୂଲ୍ୟ ବା ମାଗଣାରେ ଲୋକମାନଙ୍କୁ ଯୋଗାଇ ଦେଉଛନ୍ତି, ଚାଷୀମାନେ ତାଙ୍କର ନିଷ୍ପତ୍ତି ଅନୁସାରେ ସେହି ଚାରାକୁ ବହୁତ କମ୍ ପଇସାରେ ଆଣିପାରିବେ, ମାଗଣାରେ ମଧ୍ୟ ଆଣିପାରିବେ।
1: ଆପଣ ତ ଯେମିତି କହିଲେ ଯେ ଜଣେ ଖାଲି ନେଇକି ଗଛଟାକୁ ରୋପଣ କରିଦେଲେ ବା ଲଗେଇ ଦେଲେ ହବନି, ତାର କେମିତି ଯତ୍ନ ନେଇକିରି, ଯେମିତି ଆମେ ଆମ ଛୁଆର ଯତ୍ନ ନେଉଛୁ, ସେମିତି ବୃକ୍ଷକୁ ନିଜର ପିଲା ଭାବିକି ତାର ଯତ୍ନ ନେଇକି ତାକୁ ଆମେ ଦ୍ରୁମରେ ଯଦି ପରିଣତ କରିବା, ସେ ନିଶ୍ଚୟ ଆମକୁ ଲାଭ ଦବ ଭବିଷ୍ୟତରେ। ଆପଣ ଖୁବ ସୁନ୍ଦର ଭାବରେ ଅର୍ଥକାରୀ ବୃକ୍ଷ ରୋପଣ ସମ୍ପର୍କରେ ସୁନ୍ଦର ସୁନ୍ଦର କଥା କହିଲେ। ତାହେଲେ ଶେଷରେ ଆମ ଶ୍ରୋତା ବନ୍ଧୁ ମାନଙ୍କୁ କୁହନ୍ତୁ, ଏଇ ଯୋଉ ଆର୍ଥିକ ସମୃଦ୍ଧି ପାଇଁ ବ୍ୟବସାୟିକ ଭିତ୍ତିରେ ଅର୍ଥକାରୀ ବୃକ୍ଷରୋପଣକୁ ନେଇ ଯେଉଁମାନେ ଆଜି ଆମର ବର୍ତ୍ତମାନ କାର୍ଯ୍ୟକ୍ରମ ଶୁଣୁଛନ୍ତି କି ଯେଉଁମାନେ ଆଗ୍ରହୀ ଅଛନ୍ତି, ସେମାନେ କେମିତି ଆହୁରି ଆଗ୍ରହ ପ୍ରକାଶ କରିବେ, ସଚେତନ ହେବେ, ଆଉ ଏଇ ଅର୍ଥକାରୀ ବୃକ୍ଷରୋପଣ କରି ଆହୁରି ତାଙ୍କର ଅର୍ଥନୀତିରେ ସମୃଦ୍ଧି ପାଇଁ ଆଗେଇ ଆସିବେ?
0: ଏଥିପାଇଁ ମୁଁ କହିବି, ଲୋକମାନଙ୍କ ଭିତରେ ଯେଉଁ ଭୟ ରହୁଛି ଯେ ଆମେ ଚାରା କୋଉଠୁ ପାଇବୁ, ଦ୍ୱିତୀୟରେ ହେଲା ଚାରା ଲଗେଇଲେ ଅମଳ ବହୁତ ଦିନ ପରେ ପାଇବୁ, ଏସବୁ ଜିନିଷ

0: ମାନେ ପଛରେ ପକାଇ ସେମାନେ ଆଗକୁ ବାହାରି ଆସିବା ଉଚିତ ଏବଂ ଉନ୍ନତ କିସମର ପ୍ରଜାତିର ଗଛ ଲଗାନ୍ତୁ। ତା ସହିତ ମୁଁ କହିବି ବେଳେବେଳେ କ'ଣ ହୁଏ କି ସେମାନେ ଗଛ ଲଗାନ୍ତି ଭାବନ୍ତି ଯେ ଆମେ 4 ବର୍ଷ 10 ବର୍ଷ 5 ବର୍ଷ ପରେ ପାଇବୁ 10 ବର୍ଷ ପରେ ପାଇବୁ କିମ୍ବା ଶାଗୁଆଣ୍ଟେ ଲଗେଇଲେ ଆମକୁ 15ରୁ 20 ବର୍ଷ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିବ କିନ୍ତୁ ଏଇ ଦୀର୍ଘ ସମୟ ରହିଛି ସେମାନେ କ'ଣ କରିବେ ଯେଉଁ ପ୍ରଥମ ଯେଉଁ କିଛି ପ୍ରାରମ୍ଭିକ ବର୍ଷରେ ସେ ଯେଉଁ ଗଛ 2 ଧାଡ଼ି ଭିତରେ କିଛି ଚାଷ ତାଙ୍କର ଶସ୍ୟ ହଉ ପନିପରିବା ହଉ ଏସବୁ ଜିନିଷ ଚାଷ କରିପାରିବେ ଯେଉଁଥିରୁ ସେଥିରେ ସେମାନେ ପ୍ରତିବର୍ଷ କିଛି କିଛି ସେଥିରୁ ରିଟର୍ନ ଉତ୍ପାଦ ସେଥିରୁ ପାଇପାରିବେ। ତା ସହିତ ପଛକୁ ମନେକର 4-5 ବର୍ଷ ପରେ ଯେତେବେଳେ ଗଛର ଶାଖା ପ୍ରଶାଖ ମିଳିଯିବ ସେହି ସମୟରେ ମଧ୍ୟ ସେମାନେ ଛାଇ ସହଣୀ ବାଲା କିଛି ଆପଣଙ୍କର ଫସଲ ଲଗେଇ ପାରିବେ ସେ ମଝି ଜାଗା ଲଗେଇ ପାରିବେ ମାନେ ଯେମିତି ଆପଣଙ୍କର ସପୁରୀ ହେଲା କିମ୍ବା ହଳଦୀ ହେଲା ସେସବୁ ଛାୟା ସହଣୀ ଶକ୍ତି ତାଙ୍କର ଥାଏ ତେଣୁ ସେଇସବୁ ଟିକେ ଗଛ ବଢ଼ିଗଲା ପରେ ପଛରେ ସେଇସବୁ ଗଛ ମଧ୍ୟ ଧାଡ଼ି ମଧ୍ୟରେ ଲଗେଇ ସେ ଗଛ ଅମଳ ପାଇପାରିବେ। ତେଣୁ ଆପଣ ଖାଲି ଗୋଟିଏ ଜାଗାରୁ 4 ବର୍ଷ ପରେ ହଉ କିମ୍ବା ଆପଣଙ୍କର 10 ବର୍ଷ ପରେ ହଉ ବା 15 ବର୍ଷ ପରେ ହଉ ଗଛ ତ କାଠରୁ କିଛି ଅମଳ ପାଇଲେ ସେଥିରୁ ପାଇବେ। ତା ସହିତ ଆପଣ ମଧ୍ୟ ପ୍ରତିବର୍ଷ ଏଇଭଳି ଚାଷ କରିକି ଯେଉଁ ଅମଳ ପାଇବା କଥା ପାଇପାରିବେ ଯଦିଓ କିଛି ପରିମାଣରେ କମିଯିବ ଆପଣ ଯେହେତୁ ଗଛ ଲଗାଇଛନ୍ତି ସେଥିରେ କିଛି ଜାଗା ପଳେଇଛି କିନ୍ତୁ ଆପଣ ଯାହା ପାଉଥିଲେ ତାର 50ରୁ 75% ଏଇ ଶସ୍ୟରୁ ବା ପନିପରିବାରୁ ବା ଏଭଳି ଅର୍ଥକାରୀ ଫସଲରୁ ଆପଣ ପାଇପାରିବେ ପ୍ରତିବର୍ଷ।
1: ଯାହା ସାର୍ ଆଜି ଯେଉଁ ଆମର ଆଲୋଚନାର ବିଷୟ ଥିଲା ଆର୍ଥିକ ସମୃଦ୍ଧି ପାଇଁ ବ୍ୟବସାୟିକ ଭିତ୍ତିରେ ଅର୍ଥକାରୀ ବୃକ୍ଷରୋପଣ ସେ ସମ୍ପର୍କରେ ଅନେକ ଗୁଡ଼ିଏ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଦେଲେ ସୁନ୍ଦର ଭାବରେ ବୁଝେଇକି କହିଲେ। ଯେଉଁ ଶ୍ରୋତା ବନ୍ଧୁମାନେ ବା ଚାଷୀ ଭାଇମାନେ ଆଜି ଆମର କାର୍ଯ୍ୟକ୍ରମ ଶୁଣୁଥିବେ ସେମାନେ ଯଦି ଏହି ଅର୍ଥକାରୀ ବୃକ୍ଷରୋପଣ କରିବାକୁ ଚାହୁଁଥିବେ କିପରି ଭାବରେ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ ନର୍ସରୀ ହାଇଟେକ୍ ନର୍ସରୀ ବେସରକାରୀ ନର୍ସରୀ ଅଛି ତାଙ୍କ ପାଖରୁ ସେ ଉତ୍ତମ ମାନର ବୃକ୍ଷ ବା ଚାରା ଆଣିକିରି ଘରେ ଚାଷ କରିକି ଲାଭବାନ ହେଇପାରିବେ। ଯାହା ହଉ ସାର୍ ଆପଣ ଖୁବ ସୁନ୍ଦର ଭାବରେ ଏସବୁ ସମ୍ପର୍କରେ ବୁଝେଇକିରି କହିଥିବାରୁ ଆପଣଙ୍କୁ ଆମର ଆକାଶବାଣୀ କଟକ କେନ୍ଦ୍ର ତରଫରୁ ତଥା ଆମ ବନାନୀ କାର୍ଯ୍ୟକ୍ରମ ତରଫରୁ ଅନେକ ଅନେକ ଧନ୍ୟବାଦ। ନମସ୍କାର।
0: ନମସ୍କାର। ଧନ୍ୟବାଦ।

0: ଶୁଣିଲେ କାର୍ଯ୍ୟକ୍ରମ ବନାନି।
1: ଦବମା ଆମ ସରକାର ଦେଇଛନ୍ତି, ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା ଆରମ୍ଭ ହେଇଛି ପରା। ଏବେ ଆମକୁ ମୁଣ୍ଡ ପିଛା 5 କିଲୋ ନୁହଁ, 10 କିଲୋ ଚାଉଳ ସମ୍ପୂର୍ଣ୍ଣ ମାଗଣାରେ ମିଳୁଛି।
2: ଆରେ ବା, ଏଇଟା ତ ଭାରି ଭଲ କଥା, ସରକାର ଆମ ଦୁଃଖ ବୁଝିଛନ୍ତି।
3: ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା, 3 କୋଟିରୁ ଅଧିକ ଓଡ଼ିଶାବାସୀଙ୍କୁ ମିଳୁଛି ଅତିରିକ୍ତ ଖାଦ୍ୟ ସୁରକ୍ଷା। ଓଡ଼ିଶା ସରକାର ଆପଣଙ୍କ ସୁଖ ଦୁଃଖର ସାଥୀ।
4: ଲୋକଙ୍କ ସରକାରଙ୍କର 2 ବର୍ଷ ପୂର୍ତ୍ତି ଉପଲକ୍ଷେ ଓଡ଼ିଶା ଲେଖିଛି ନୂଆ ସମ୍ଭାବନା, ନୂଆ ସଫଳତା।
5: ସମୃଦ୍ଧ ଓଡ଼ିଶାର ସ୍ୱପ୍ନକୁ ସାକାର କରିବା ଦିଗରେ ଆଗକୁ ବଢୁଛି ଆମ ରାଜ୍ୟ।
4: ଡିଜିଟାଲ ଓଡ଼ିଶା ଗଠନ ଦିଗରେ ଇ ଗଭର୍ନାନ୍ସ ସେବାର ତୃଣମୂଳ ବିସ୍ତାର ସମେତ ସୁପରିଚାଳିତ ବିଦ୍ୟୁତ ବ୍ୟବସ୍ଥା, ଏହା ହେଉଛି ନୂଆ ଓଡ଼ିଶାର ପରିଚୟ।
5: ସୁସ୍ଥ ଓଡ଼ିଶା ପାଇଁ ଆୟୁଷ୍ମାନ ଭାରତ, ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ମାଧ୍ୟମରେ କୋଟି କୋଟି ଲୋକ ପାଉଛନ୍ତି କ୍ୟାସଲେସ୍ ଚିକିତ୍ସା ସୁବିଧା।
4: ସୁଭଦ୍ରା, ଲକ୍ଷପତି ଦିଦି ଏବଂ ସ୍ୱୟଂ ସହାୟକ ଗୋଷ୍ଠୀ ବଳ ଆଜି ଓଡ଼ିଶାର ପ୍ରତିଟି ମହିଳା ସଶକ୍ତ।
5: ବାସଗୃହ, ପାନୀୟ ଜଳ, ରୋଜଗାର, ଦକ୍ଷତା, ପର୍ଯ୍ୟଟନ ଓ ଶିଳ୍ପ ବିକାଶ ମାଧ୍ୟମରେ ଗଢ଼ି ଉଠୁଛି ଆତ୍ମବିଶ୍ୱାସୀ ଓଡ଼ିଶା। ସ୍ୱଚ୍ଛ, ପାରଦର୍ଶୀ ଓ ଜନମୁଖୀ ଶାସନ ସହ ଆଗକୁ ବଢ଼ୁଛି ପ୍ରତିଟି ଓଡ଼ିଆ।
4: ବିକାଶର ଧାରା ଓଡ଼ିଶା ସାରା।
6: ଆକାଶବାଣୀ ରାଉରକେଲା ଆରମ୍ଭ କରୁଛୁ ହିନ୍ଦୀ କଥାଚିତ୍ରର ଗୀତକୁ ନେଇ କାର୍ଯ୍ୟକ୍ରମ ସିନେ ସଙ୍ଗୀତ।

ଆସିକି ଫିଲ୍ମର ଗୀତଟିଏ ଶୁଣିଲେ। ଗୀତଟିରେ କଣ୍ଠଦାନ କରିଥିଲେ ଅନୁରାଧା ପୌଡ଼ୱାଲ ଏବଂ କୁମାର ସାନୁ। ଗୀତ ରଚନା ସମୀର, ସଙ୍ଗୀତରେ ସଜାଇଥିଲେ ନଦିମ ଶ୍ରବଣ।

କଣ୍ଠଶିଳ୍ପୀ ଅନୁରାଧା ପୌଡ଼ାଲଙ୍କ କଣ୍ଠରେ ଶୁଣିଲେ ସାଜନ ଫିଲ୍ମର ଗୀତଟିଏ। ଗୀତ ରଚନା ସମୀର, ସଙ୍ଗୀତରେ ସଜାଇଥିଲେ ନଦିମ ଶ୍ରବଣ। ଦେଖ ଏ ନବଘନର ଘର, ସମୟର ଚିତ୍ରିତ ପୃଷ୍ଠାରେ ଜୀବନର ସବୁଜ ସ୍ୱାକ୍ଷର। ଦେଖ ଏ ନବଘନର ଘର, ହଁ ଆଜ୍ଞା ନବଘନର ଘର, ଓଡ଼ିଶାର ଜଣାଶୁଣା କବୟିତ୍ରୀ ପ୍ରଣତୀ ବେହେରାଙ୍କ ପ୍ରଥମ କବିତା ସଂକଳନ। ପୁସ୍ତକ ପାଇବା ପାଇଁ ଯୋଗାଯୋଗ କରନ୍ତୁ 9438607396।

0: ଚାନ୍ଦିନୀ କଥାଚିତ୍ରରୁ ଗୀତଟିଏ ଶୁଣିଲେ। ଗୀତଟିରେ କଣ୍ଠଦାନ କରିଥିଲେ ଲତା ମଙ୍ଗେସ୍କର ଏବଂ ବାବୁଲା। ଗୀତ ରଚନା ଆନନ୍ଦ ବକ୍ସି, ସଙ୍ଗୀତରେ ସଜେଇଥିଲେ ଶିବ ହରି।
1: ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 ମେ 2026ରୁ 28 ଜୁନ୍ 2026 ପର୍ଯ୍ୟନ୍ତ ବୁଥ୍ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ ବିଏଲ୍ଓଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍।

0: ଦିଲୱାଲେ ଫିଲ୍ମର ଗୀତଟିଏ ଶୁଣିଲେ। ଗୀତଟିରେ କଣ୍ଠଦାନ କରିଥିଲେ କୁମାର ସାନୁ ଏବଂ ଆଲକା ୟାଗ୍ନିକ। ଗୀତ ରଚନା ସମୀର, ସଙ୍ଗୀତରେ ସଜାଇଥିଲେ ନଦୀନ ଶ୍ରବଣ। ଶ୍ରୋତାବନ୍ଧୁ, ଆପଣ ଶୁଣୁଛନ୍ତି ହିନ୍ଦୀ କଥାଚିତ୍ରର ଗୀତକୁ ନେଇ କାର୍ଯ୍ୟକ୍ରମ ସିନେ ସଙ୍ଗୀତ। କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ରାଉରକେଲା କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରସାରିତ ହେଉଛି ଏଫ୍ଏମ୍ ବ୍ୟାଣ୍ଡରେ 102.6 ମେଗାହର୍ଜ ଯୋଗେ।
1: ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 ମେ 2026ରୁ 28 ଜୁନ୍ 2026 ପର୍ଯ୍ୟନ୍ତ ବୁଥ୍ ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ ବିଏଲ୍ଓଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ବର 1950 କଲ୍ କରନ୍ତୁ କିମ୍ବା ଭୋଟର ସର୍ଭିସ ପୋର୍ଟାଲ କିମ୍ବା ଇସିଆଇ ନେଟ୍ ଆପ୍ରେ ବୁକ୍ ଏ କଲ୍ ୱିଥ୍ ବିଏଲ୍ଓ ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି।

0: ବୋଲ ରାଧା ବୋଲ ଏହି ଫିଲ୍ମର ଗୀତଟି ଶୁଣିଲେ ଗୀତଟିରେ କଣ୍ଠଦାନ କରିଥିଲେ ଅଭିଜିତ ଓ କବିତା କୃଷ୍ଣମୂର୍ତ୍ତି। ଗୀତ ରଚନା ସମୀର, ସଙ୍ଗୀତରେ ସଜେଇଥିଲେ ଆନନ୍ଦ ମିଲିନ୍ଦ।
1: ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 ମେ 2026 28 ଜୁନ୍ 2026 ପର୍ଯ୍ୟନ୍ତ ବୁଥ୍ ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ ବିଏଲ୍ଓଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। अधिक सूचना पाई वोटर हेल्पलाइन नंबर 1950 को कॉल करंतु किंबा वोटर सर्विस पोर्टल किंबा ईसीआई नेट आप रे बुके कॉल विथ बीएलओ सुविधा रो उपयोग करंतु। मुख्य निर्वाचन अधिकारी ओडिसांग द्वारा जनहित रे जारी।
0: देखो ये नवघन रो घर समय रो चित्रित पृष्ठ रे जीवन रो सबुज स्वाक्षर देखो ये नवघन रो घर। हां आज्ञा, नवघन रो घर ओडिसा रो जनाशुणा कवयित्री ପ୍ରଣତି ବେହେରାଙ୍କ ପ୍ରଥମ କବିତା ସଂକଳନ। ପୁସ୍ତକ ପାଇବା ପାଇଁ ଯୋଗାଯୋଗ କରନ୍ତୁ 9438607396।
1: ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 ମେ 2026 28 ଜୁନ୍ 2026 ପର୍ଯ୍ୟନ୍ତ ବୁଥ୍ ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ ବିଏଲ୍ଓଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। अधिक सूचना पाई वोटर हेल्पलाइन नंबर 1950 को कॉल करंतु किंबा वोटर सर्विस पोर्टल किंबा ईसीआई नेट आप रे बुके कॉल विथ बीएलओ सुविधा रो उपयोग करंतु। मुख्य निर्वाचन अधिकारी ओडिसांग द्वारा जनहित रे जारी।

ଏଥର ଶୁଣିବା ଦିଲୱାଲେ ଦୁଲ୍ହନିଆ ଲେ ଯାଏଙ୍ଗେ ଫିଲ୍ମର ଏହି ଗୀତ। ଗୀତଟିରେ କଣ୍ଠଦାନ କରିଛନ୍ତି ଆଶା ଭୋସଲେ ଏବଂ ଅଭିଜିତ। ଗୀତ ରଚନା ଆନନ୍ଦ ବକ୍ସି, ସଙ୍ଗୀତରେ ସଜେଇଛନ୍ତି ଯତୀନ ଲଲିତ।

କଣ୍ଠଶିଳ୍ପୀ ପଙ୍କଜ ଉଦାସଙ୍କ କଣ୍ଠରେ ଶୁଣିଲେ ଜ୍ୟୋତି ନାୟରଙ୍କ ରଚନା। ଏଥର ଆସନ୍ତୁ ଶୁଣିବା ଶିଳ୍ପୀଙ୍କ କଣ୍ଠରେ ନୁସରତ ବଦ୍ରଙ୍କ ରଚନା।

ସିନେ ସଙ୍ଗୀତ ରାତି 8ଟାରେ ରାତି 10ଟାରେ ଗୀତ ଗଜଲ କ୍ରମରେ ରହିଛି ଗୁଲାମ ଅଲ୍ଲୀ ଗାଇଥିବା ଗଜଲ ଲୋକଗୀତର କାର୍ଯ୍ୟକ୍ରମ ରାତି 10:30ରେ ଏହି କ୍ରମରେ ରହିଛି ପାଲା ପରିବେଷଣ କରିବେ ସବିନା ନାୟକ ଏବଂ ସାଥୀ ଏହି ଥିଲା ଶ୍ରୋତାବନ୍ଧୁ ଆସନ୍ତାକାଲି ପ୍ରସାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ କେତୋଟି ସୂଚନା ଆକାଶବାଣୀ ରାଉରକେଲା ଷ୍ଟୁଡ଼ିଓ ଘଡ଼ିରେ ସମୟ ବର୍ତ୍ତମାନ ରାତି 11:08 ହେବାକୁ ଯାଉଛି ଶେଷ କରୁଛୁ ଆଜିର ଅଧିବେଶନ ଆଗାମୀକାଲି ପୁଣି ଆପଣଙ୍କୁ ଅଭିବାଦନ ଜଣାଇବୁ ପ୍ରାତଃ 5:55ରେ ସେତେବେଳ ପର୍ଯ୍ୟନ୍ତ ବିଦାୟ ନେଉଛୁ ଜୟ ହିନ୍ଦ।